ଆକାଶବାଣୀ ବାରିପଦା। ଆଜି ଶନିବାର 1948 ଶତାବ୍ଦ ଶ୍ରାବଣ 31 ଦିନ, ଇଂରାଜୀ 2026 ମସିହା ଅଗଷ୍ଟ ମାସ 22 ତାରିଖ। ଆମର ଶ୍ରୋତାବନ୍ଧୁମାନଙ୍କ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58।

ଅନ୍ୟକୁ ଦୁଃଖ ଓ ମାନସିକ ଆଘାତ ଦେଇ ଆତ୍ମସନ୍ତୋଷ ଲାଭ କରୁଥିବା ବ୍ୟକ୍ତି ପରୋକ୍ଷରେ ନିଜକୁ ଅଶାନ୍ତି ମଧ୍ୟକୁ ଟାଣି ନେଇଥାଏ। ଏଥିରୁ ନିବୃତ୍ତ ରହିପାରିଲେ ପ୍ରତ୍ୟକ୍ଷରେ ପରମ ଶାନ୍ତି ଓ ସନ୍ତୋଷ ଲାଭ କରିହୁଏ। ଆକାଶବାଣୀ ବାରିପଦା, ସମୟ ସକାଳ 6:00, ହିନ୍ଦୀରେ ସମ୍ବାଦ ରିଲି କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: Tudo.
1: ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବିଜୟଲକ୍ଷ୍ମୀ ପଣ୍ଡା ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

ଏହି ଭକ୍ତିଗୀତ ସହିତ ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ବାରିପଦା, ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ବୀରେନ୍ଦ୍ର କୁମାର ପଣ୍ଡା।
1: ମଧୁର ବ୍ୟବହାର, ମଧୁର ଚିନ୍ତନ ପ୍ରତି ମନୁଷ୍ୟ ପ୍ରତିକ୍ଷଣରେ ଚାହେଁ। ଏହି ଆଶାର ପୂରଣ ପାଇଁ ସେ ବିବିଧ କାର୍ଯ୍ୟ କୁଶଳତାର ସହ କରେ। ଇନ୍ଦ୍ରିୟ ବହିର୍ଗତ ପଦାର୍ଥକୁ ଆହାର ରୂପେ ଗ୍ରହଣ କରେ। ଆମେ ଆଖି ଖୋଲିରେ ବାହାରର ରୂପ ଦେଖୁ, ଜିହ୍ୱା ବାହାରର ରସ ଆସ୍ୱାଦନ କରେ। ଏପରି ସମସ୍ତ ଇନ୍ଦ୍ରିୟ ବହିର୍ଗତ ପଦାର୍ଥର ଆହାର ନିଏ ଓ ତା'ର ଅନେକ ସ୍ମୃତି ମନରେ ସାଇତି ରଖେ। ମନରେ ସଂସ୍କାର ଭାବରେ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ରହିଯାଏ। ପୁନଃ ଅନ୍ୱେଷଣ କରେ, ମିଳିଲେ ସୁଖ ପାଏ, ନ ମିଳିଲେ ଦୁଃଖ ପାଏ। ମିଳିବାର ସମ୍ଭାବନା ବିଭିନ୍ନ ଦୃଷ୍ଟିକୋଣରୁ ଅଭାବ ହୁଏ, ତେଣୁ ପ୍ରତ୍ୟେକ ମନୁଷ୍ୟ ଜୀବନକୁ ଦୁଃଖମୟ ବୋଲି କହେ। ଜଗତ ଦୁଃଖର କାରଣ ବୋଲି ଭାବେ, ଅନ୍ୟ ପାଖରେ ଦୁଃଖ ପ୍ରକାଶ କରେ, ଯଥାଶକ୍ତି ନିଜ ଦୁଃଖକୁ ଲମ୍ବା କରି କହେ। ସେ ଭାବେ ତାପରେ ଦୁଃଖୀ ବୋଧେ ସଂସାରରେ ଆଉ କେହି ନାହାନ୍ତି। ଜଣେ ଦୁଃଖୀ ଆଉ ଜଣେ ଦୁଃଖୀକୁ ଦୁଃଖ ଜଣାଇଲେ ଲାଭ କ'ଣ? କାରଣ ସେ ଯାହାକୁ ଦୁଃଖ କହୁଛି ସେ ମଧ୍ୟ ଅନ୍ୟ ପାଖରେ ଦୁଃଖ କହୁଛି। ଭିକାରୀକୁ କେହି କ'ଣ କେବେ ଭିକ ମାଗେ? ଠିକ୍ ସେହିପରି ବିଷାଦଗ୍ରସ୍ତ ଲୋକଟି ତମକୁ ସୁଖୀ କରାଇବ କିପରି? ଦ୍ୱିତୀୟତଃ ଅନେକ କବିଙ୍କ ମତରେ ସୃଷ୍ଟି ହେଉଛି ମଧୁମୟ। ପ୍ରକୃତି ଜଗତରେ ପ୍ରତ୍ୟେକ ଜଡ଼ଚେତନ ଆମକୁ ମଧୁମୟ କରାଇବାରେ ସହାୟତା କରୁଛନ୍ତି। ଆମେ ଯାହାକୁ ଦୁଃଖ ବୋଲି କହୁଛୁ ଅନ୍ୟମାନଙ୍କ ପାଇଁ ତାହା ସୁଖ। ତେଣୁ

ଜୀବନକୁ ଦୁଃଖର କାରଣ ବୋଲି ଭାବି ବିଷାଦଗ୍ରସ୍ତ ହେବା ଅପେକ୍ଷା ସୁଖର ସନ୍ଧାନରେ ଜୀବନ ପାଇଛି ଓ ପ୍ରତି ମୁହୂର୍ତ୍ତକୁ ମଧୁମୟ କରିବି, ଏହି ଚିନ୍ତନ ଯଦି ବାରମ୍ବାର ଚିନ୍ତା କରିବା ମନୁଷ୍ୟ ବହୁ ଆନନ୍ଦର ମାର୍ଗକୁ ଦର୍ଶନ କରିବ। ମନୁଷ୍ୟ ଚାହିଁଲେ ନିଜ ଜୀବନକୁ ମାଧୁର୍ଯ୍ୟପୂର୍ଣ୍ଣ କରିପାରିବ, କାରଣ ପ୍ରଭୁ ଆମକୁ କେବଳ ମଧୁର ସନ୍ଧାନ ପାଇଁ ହିଁ ଏ ଜୀବନ ଦେଇଛନ୍ତି। ଅନେକ ତପସ୍ୟା ବଳରେ ମନୁଷ୍ୟ ଜନ୍ମ ମିଳିଛି। ଭାଗବତକାରଙ୍କ କଥାରେ ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ରବି ତଳେ ପୂର୍ବ ସୁକୃତ ତଥା ପୂର୍ବ କର୍ମ ଫଳରେ ନର ଶରୀର ପାଇ ଯଦି ମଧୁମୟ ଜୀବନଯାପନ କରିପାରିଲେ ନାହିଁ, ତେବେ କାର୍ଯ୍ୟପ୍ରଣାଳୀରେ କେଉଁଠି ତ୍ରୁଟି ରହିଛି ବୋଲି ଭାବିବା ଉଚିତ। ପ୍ରତ୍ୟେକ ମନୁଷ୍ୟ ସାମାଜିକ ଜୀବନରେ ଅନେକ ଲୋକଙ୍କ ସହ ସମ୍ପର୍କରେ ଆସେ। କିଛି ଲୋକଙ୍କୁ ଦେଖିଲେ ମନରେ ସ୍ୱତଃ ମିଶିବାକୁ ଇଚ୍ଛା ହୁଏ, ଅନେକ ଲୋକଙ୍କୁ ଦେଖିଲେ ସାମାନ୍ୟ ସମ୍ପର୍କ ରଖିବାକୁ ମଧ୍ୟ ଇଚ୍ଛା ହୁଏ ନା। ମନୁଷ୍ୟ ନିଜର ସଂସ୍କାର ଯେପରି କରିବ ତଦନୁରୂପ ବିଚାର ହେବ। ଯେପରି ଦୃଷ୍ଟି ତାର ସୃଷ୍ଟି ମଧ୍ୟ ସେହିପରି ହେବ। ଅନ୍ନ ଯେମିତି ଖାଇବା ମନ ସେମିତି ତିଆରି ହେବ। ପାଣି ଯେପରି ପିଇବା ବାଣୀ ମଧ୍ୟ ସେମିତି ହେବ। ସଂସ୍କାର ଯେପରି ହେବ ବିଚାର ସେହିପରି ହେବ। ଏଣୁ ସଦା ପ୍ରସନ୍ନ ରହିବା ଏକ କଳା। ଏହି କଳାକୁ ସାକର କରିବା ପାଇଁ ନିଜର ବିଚାର ଶକ୍ତିକୁ ବୃଦ୍ଧି କଲେ ତଥା ବିଚାରଧାରା ମାଧୁର୍ଯ୍ୟପୂର୍ଣ୍ଣ କଲେ ଜୀବନ ମଧୁରତାରେ ପୂର୍ଣ୍ଣ ହୋଇଯାଏ। ଆମ ଦୃଷ୍ଟି ଭଲ ଥିଲେ ଆମେ ଅନ୍ୟକୁ ଶୁଭ ଦୃଷ୍ଟିରେ ଦେଖିପାରିବା। ଆମର ଦୃଷ୍ଟି ଯଦି କ୍ରୁର କିମ୍ବା ବିଷାଦଗ୍ରସ୍ତ ହେବ ଆମେ ଅନ୍ୟକୁ ତଦନୁରୂପ ଦେଖିବା। କ୍ଷଣଭଙ୍ଗର ଜୀବନରେ ମଧୁରତା ନ ଭରି ବିଷାଦ ଭରିବା କାହିଁକି? ସବୁବେଳେ ଚିନ୍ତାଗ୍ରସ୍ତ ରହିବା କାହିଁକି? ସଂସାରକୁ ଦୁଃଖମୟ ବୋଲି ଭାବିବା କାହିଁକି? ଯଦି ମନରେ ପ୍ରସନ୍ନତା ଥିବ ତେବେ ପ୍ରତିକ୍ଷଣରେ ମନୁଷ୍ୟ ପ୍ରସନ୍ନ ଭାବେ କାର୍ଯ୍ୟ କରିବ, ସମସ୍ତଙ୍କ ମିତ୍ର ଦୃଷ୍ଟିରେ ଦେଖିବ, ସମସ୍ତେ ମୋର ବୋଲି ଭାବିବ, ଅନ୍ୟ ପ୍ରତି ଶତ୍ରୁତା ସେ ଚିନ୍ତନ କରିପାରିବ ନାହିଁ। ତେଣୁ ନିଜର ବ୍ୟକ୍ତିତ୍ୱକୁ ଏପରି ତିଆରି କର ଯେପରି ପ୍ରତି ମୁହୂର୍ତ୍ତରେ ତୁମକୁ ମାଧୁର୍ଯ୍ୟପୂର୍ଣ୍ଣ ଲାଗିବ। ଯଦି ମନକୁ ନିର୍ମଳ ପ୍ରସନ୍ନ ରଖିପାରିବ, ମନରେ ମଧୁରତା ସଞ୍ଚାର କରିପାରିବ, ତେବେ ଶରୀରରେ ସର୍ବଦା ପ୍ରସନ୍ନତାର ଝଲକ ସୃଷ୍ଟି ହୋଇପାରିବ। ଆତ୍ମାର ସହଜ ଗୁଣ ମଧୁରତା। ପରମାତ୍ମା ସଚ୍ଚିଦାନନ୍ଦ ସ୍ୱରୂପ, ସେ ସର୍ବଦା ଆନନ୍ଦ ରସରେ ପୂର୍ଣ୍ଣ। ଆମ ପାଖରେ ଆନନ୍ଦର ଅଭାବ, ଆତ୍ମା ଆନନ୍ଦର ଅନ୍ୱେଷଣରେ ସତତ ପ୍ରଯତ୍ନ କରେ। ଏହି କାର୍ଯ୍ୟର ସଫଳତା ପାଇଁ ଶରୀର ଓ ଶରୀରଗତ ଆବଶ୍ୟକୀୟ ରୂପ ରସ ଗନ୍ଧ ସ୍ପର୍ଶ ଶବ୍ଦ ଏସବୁଗୁଡ଼ିକ ବିଷୟକୁ ଆମେ ଚକ୍ଷୁ ନାସାଦି ଇନ୍ଦ୍ରିୟର ଉପକରଣ ଭାବି ଗ୍ରହଣ କରୁ। ଯଦି ମନୁଷ୍ୟ ଲକ୍ଷ୍ୟକୁ ସାକାର କରିବା ପାଇଁ ଯତ୍ନ କରିବ ତେବେ ଜୀବନରେ ମଧୁରତା ସର୍ବଦା ପ୍ରକାଶ ପାଇବ, ସେ କେବେ ଦୁଃଖୀ ହେବ ନାହିଁ। ମଧୁରତାର ପରିବେଶ ପାଇଁ ଜୀବନ ସାଧନାର ଲକ୍ଷ୍ୟ ନିର୍ବାଚନ କରିବା ଉଚିତ। ଆମର ଲକ୍ଷ୍ୟ କ'ଣ, ଆମର କରିବା କ'ଣ ଉଚିତ, କ'ଣ ନ କରିବା ଉଚିତ, ଏ କଥା ଜ୍ଞାନୀଗୁଣୀ ଲୋକମାନଙ୍କର ସହାୟତାରେ ବୁଝିବା ଦରକାର। ଆମ ସମସ୍ତଙ୍କ ମଧ୍ୟରେ ଆନନ୍ଦର ସ୍ରୋତ ପ୍ରବାହିତ। ଯତ୍ନ କରି କିଏ କାହାକୁ ପାଉଛି ତ କିଏ କାହାକୁ ହରାଉଛି, ଏହି ହରାଇବା କିମ୍ବା ପାଇବା ନିଜର ପ୍ରଯତ୍ନ ଉପରେ ନିର୍ଭର କରେ। ନିଜର ପରିବେଶ, ସତ୍ସଙ୍ଗ, ଆଲୋଚନା ଯେପରି ହେବ ଆନନ୍ଦ ପ୍ରାପ୍ତିର ମାର୍ଗ ତଦନୁସାରେ ହେବ। ଆସନ୍ତୁ ଆମେ ସମସ୍ତେ ଜୀବନକୁ ଦୁଃଖମୟ ନ କରି ସୁଖର ସମ୍ଭାର ଭିତରେ ରହି ଆନନ୍ଦର ଅନ୍ୱେଷଣ କରି ଜୀବନକୁ ଏପରି ବିତାଇବା ଦୁଃଖ ଆମ ନିକଟକୁ ନ ଆସୁ। ସବୁ କାର୍ଯ୍ୟକୁ ସୁଖ ବୋଲି ଚିନ୍ତନ କରି ପରମାତ୍ମାଙ୍କ ଆଶୀର୍ବାଦ ଭୁଲି ଜୀବନକୁ ଅନ୍ୱେଷଣ କରିବା।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ବୀରେନ୍ଦ୍ର କୁମାର ପଣ୍ଡା। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 134ତମ ଭାଗ।

ଅଷ୍ଟମ ଅଧ୍ୟାୟରେ ମହାଭାଗବତ ସନ୍ନ୍ୟାସ ବ୍ରତଧାରୀ ଭରତଙ୍କ ମୃଗଜନି ପ୍ରାପ୍ତି ଏବଂ ମୃଗ ଦେହ ତ୍ୟାଗର ବିଚିତ୍ର ଆଖ୍ୟାନ ବର୍ଣ୍ଣିତ। ହରିଣୀର ଗର୍ଭପାତ ଦେଖି ଭରତ ହରିଣ ଶିଶୁଟିକୁ ପାଳିଛନ୍ତି ଏବଂ ତାହା ପ୍ରତି ଆସକ୍ତ ହୋଇ ଜପ ଧ୍ୟାନ ଧାରଣା ତ୍ୟାଗ କରିଛନ୍ତି। ଆଉ ତାହାରି ଚିନ୍ତାରେ ବାରମ୍ବାର

ଶୁଣ ହେ ରାଜନ କେତେ ହେ ଗଲା ତହିଁ ଦିନ ସେ ତୀର୍ଥ ଜଳରେ ତାହାର ତେଜିଲା ମୃଗ କଳେବର ଯେ ପ୍ରଭୁ ବ୍ରହ୍ମାଣ୍ଡ କାରଣ ବ୍ରହ୍ମା ଚିନ୍ତଇ ଯା ଚରଣ ସେ ଚକ୍ରଧର ନାରାୟଣ ପଦ ପଙ୍କଜ ସୁମରିଣ କହି ଦାସ ଜଗନ୍ନାଥ ସାଧୁଙ୍କ ହିତେ।

0: अंश्यां संहितायां पञ्चमस्कन्धे भरतचरिते नाम अष्टमोऽध्यायः।
1: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 134ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମହାପ୍ରସାଦ କର, ମହାପାତ୍ର ମିନତୀ ଭଞ୍ଜ ଏବଂ ଶୈଳଭମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାସରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଯଦି ତଳିଘେରାରେ ଉଙ୍କୁଣିଆ ପୋକ ଦେଖାଯାଉଛି ତେବେ ଏକର ପ୍ରତି ନିମ୍ବ ମଞ୍ଜିରୁ ତିଆରି ଏକ ଲିଟର ଆଜାଡିରାକ୍ଟିନ୍ କିମ୍ବା ଲାମ୍ବଡ଼ା ସାଇହାଲୋଥ୍ରିନ୍, 5% ଇସି 100 ମିଲିଲିଟର କିମ୍ବା ଥାଇଓ ମେଥୋକ୍ସାମ୍ 25% WG 40 ଗ୍ରାମ ପ୍ରୟୋଗ କରନ୍ତୁ। କାଣ୍ଡବିନ୍ଧା ପୋକ ଏବଂ ପତ୍ରମଡ଼ା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ ଏକ ଏକର ତଳିଘରା ପିଛା 4-5 ଫେରମୋନ୍ ଯନ୍ତା ରଖନ୍ତୁ। ଯଦି ଗୋଟିଏ ଟ୍ରାପ୍ ପିଛା 4-5 ପୁରୁଷ ପୋକ ଗୋଟିଏ ଦିନରେ ପଡ଼ନ୍ତି ତେବେ ଏକର ପିଛା 800 ମିଲିଲିଟର ଆଜାଡିରାକ୍ଟିନ୍ 0.15% ଇସି କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ 0.4% GR ସହିତ ବାଲି ସମାନ ଭାବରେ ମିଶାଇ 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 18.5% ଏସି 200 ଲିଟର ପାଣିରେ କିମ୍ବା 10 କିଲୋଗ୍ରାମ କାଟ୍ରାପ୍ ହାଇଡ୍ରୋକ୍ଲୋରାଇଡ୍ 4G କିମ୍ବା 85 ଗ୍ରାମ ଫ୍ଲୁବେଣ୍ଡାମାଇଡ୍ 20% WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଏହି ପୋକର ପ୍ରାଦୁର୍ଭାବ ସମ୍ଭାବନା ଥିବା ଅଞ୍ଚଳରେ 20,000 ଅଣ୍ଡା ଥିବା 3 ଟ୍ରାଇକୋଗ୍ରାମା ଜାପୋନିକମ୍ କାର୍ଡରୁ 7-10 ଦିନ ଅନ୍ତରରେ ପ୍ରୟୋଗ କରନ୍ତୁ। ଯେଉଁ ଅଞ୍ଚଳରେ ମାଟିଆଗୁଣ୍ଡି ପୋକର ପ୍ରାଦୁର୍ଭାବ ସମ୍ଭାବନା ଅଧିକ ରହୁଛି ସେଠାରେ 8-10 ଧାଡ଼ି ଧାନ ରୋଇବା ପରେ 1 ଧାଡ଼ି ବ୍ୟବଧାନ ଛାଡ଼ି ପୁଣି ରୁଅନ୍ତୁ। ଧାନ ବୁଦା ପ୍ରତି ଯଦି 2 ପତ୍ରମୋଡ଼ା ପୋକ ଦେଖାଯାଏ ତେବେ ପତ୍ରମୋଡ଼ା ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 18.5% ଏସି କିମ୍ବା 50 ଗ୍ରାମ ଫ୍ଲୁବେଣ୍ଡିଆମାଇଡ୍ 20 WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ସମ୍ବଳୁଆ କିମ୍ବା ନଳୀ ପୋକ ଦେଖାଦେଲେ ଏକର ପିଛା 500 ମିଲିଲିଟର କ୍ଲୋରୋପାଇରିଫସ୍ 20 ଇସି କିମ୍ବା 800 ମିଲିଲିଟର କୁଇନାଲୋଫସ୍ 25% ଇସି 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଯେଉଁ ଜାଗାରେ ଚେର ଗଣ୍ଠି ରୋଗର ପ୍ରାଦୁର୍ଭାବ ସମ୍ଭାବନା ଅଧିକ ସେଠାରେ ଧାନ ବୁଣିବାର 5 ଦିନ ପରେ ପ୍ରତି ବର୍ଗମିଟର ତଳିଘେରା ପିଛା 20 କିଲୋଗ୍ରାମ 200 ଗ୍ରାମ ଗୋଟିଏ ନର୍ସରୀ ପାଇଁ କାର୍ବୋଫ୍ୟୁରାନ୍ ଦାନାଦର 3% CG ଏବଂ କାଣ୍ଡବିନ୍ଧା ପୋକ ପାଇଁ 20 କିଲୋଗ୍ରାମ 100 ଗ୍ରାମ ଗୋଟିଏ ନର୍ସରୀ ପାଇଁ ଏକର ପ୍ରତି ପ୍ରୟୋଗ କରନ୍ତୁ। ମାଟିଆଗୁଣ୍ଡି ବା ଚକଡ଼ା ପୋକ ବୁଦା ପ୍ରତି 5-10 ଦେଖାଦେଲେ ଜମିର ସୂକ୍ଷ୍ମ ପରିବେଶକୁ ପରିବର୍ତ୍ତନ କରନ୍ତୁ, ଯେପରିକି କ୍ରମାଗତ ଭାବେ ମାଟି ଓଦା ଓ ଶୁଖିଲା ରହିବ। ଜମିରେ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ପାଣି ରଖନ୍ତୁ ନାହିଁ। ଏହାପରେ ଯଦି ପୋକ ଦେଖାଯାଏ ତେବେ ଏକର ପିଛା ଟ୍ରାଇଫ୍ଲୁମେଜୋପାଇରିନ୍ 10% ଇସି 94.5 ମିଲିଲିଟର କିମ୍ବା ପାଇମେଟ୍ରୋଜିନ୍

0: 85% WG 120 ग्राम କିମ୍ବା 60-80 ଗ୍ରାମ ଡାଇନୋଟିଫ୍ୟୁରାନ୍, 20% SG କିମ୍ବା 200-300 ମିଲିଲିଟର ଇଥୋଫେନୋପ୍ରକ୍ସ, 10% ଇସି କିମ୍ବା 400 ଗ୍ରାମ ଏସିଫେଟ, 75% ଏସ୍ପି କିମ୍ବା 400-600 ମିଲିଲିଟର ଫିପ୍ରୋନିଲ, 5% ଏସି 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଚକଡ଼ା ପୋକ ସମୟରେ ଯବକ୍ଷାରଜାନଯୁକ୍ତ ସାର ପ୍ରୟୋଗ କରନ୍ତୁ ନାହିଁ। ସଦାସର୍ବଦା ଉପଯୁକ୍ତ କୀଟନାଶକ ସଠିକ୍ ମାତ୍ରାରେ ପ୍ରୟୋଗ କରନ୍ତୁ। ମନେ ରଖନ୍ତୁ ଚାଷୀ ଭାଇ ଓ ଭଉଣୀମାନେ, ଯେତେବେଳେ ବି ଆପଣ ଯେକୌଣସି କୀଟନାଶକ ପ୍ରୟୋଗ କରୁଛନ୍ତି ତାକୁ ସଠିକ୍ ମାତ୍ରାରେ ପ୍ରୟୋଗ କରନ୍ତୁ। ସଦାସର୍ବଦା କୀଟନାଶକ ପ୍ରୟୋଗ ପୂର୍ବରୁ ବିଶେଷଜ୍ଞମାନଙ୍କର ମତ ନିଅନ୍ତୁ। ଆପଣଙ୍କ ଫସଲକୁ ସଦାସର୍ବଦା ନିରୀକ୍ଷଣ କରନ୍ତୁ, ଯାହାଫଳରେ କୀଟନାଶକ ପ୍ରୟୋଗ ପୂର୍ବରୁ ଆପଣ ଫସଲରୁ ରୋଗପୋକକୁ ଜୈବିକ ଉପାୟରେ ନିୟନ୍ତ୍ରଣ କରିପାରିବେ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ବାକି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଶୁଣି ତାଙ୍କୁ ସାକ୍ଷାତ କରିଛନ୍ତି ଶ୍ରୀନିବାସ ଭଞ୍ଜ। ରାତି 10:30 ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ କିଛି ସମୟ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତ୍ୟାନ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ 2,780,10,00,000 14 ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ 14,104 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପୋଷାକ, ରସାୟନିକ ଉତ୍ପାଦ, ଚିକିତ୍ସା ଉପକରଣ, ଇସ୍କାତ ଓ ଭିଭିଭୂମି ସମେତ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରସ୍ତାବଗୁଡ଼ିକ ଅନୁମୋଦନ ଲାଭ କରିଛି। ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି। ଶୁଣାଣି ପରେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଏହାର ସମାଧାନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ବୈଷୟିକ ଟିମ୍ ଗଠନ କରି ବିଶ୍ଳେଷଣ କରୁଛନ୍ତି। ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁଁ ସମାଧାନ ଆଶା ଉଜ୍ଜଳ ରହିଛି। ଆସନ୍ତା ମାସ 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ପିଜି କାଉନ୍ସିଲ୍ ଅଧ୍ୟକ୍ଷମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା କର୍ମଚାରୀଙ୍କ ପଦବୀ ପୂରଣ, ନିଯୁକ୍ତି ପ୍ରକ୍ରିୟା ପାଇଁ ବିଷୟଭିତ୍ତିକ ଚୟନ କମିଟି ଗଠନ ତଥା ଆନୁଷଙ୍ଗିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା। ସମସ୍ତ ବିଶ୍ୱବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉପରେ ଶ୍ରୀ ସୁରଜ ଗୁରୁତ୍ୱ ଦେଇଥିଲେ। ରାଜ୍ୟ ସରକାର ବରିଷ୍ଠ ପୁଲିସ୍ ଅଧିକାରୀ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। 6 ଆଇପିଏସ୍ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ସମ୍ଭଲପୁର ଉତ୍ତରାଞ୍ଚଳ ଆଇଜି ଥିବା ହିମାଂଶୁ ଲାଲଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଏବଂ ଏସ୍ଟିଏଫ୍ ଆଇଜି ଭାବେ ନୂତନ ଦାୟିତ୍ୱ ମିଳିଛି। ସେହିଭଳି ସତ୍ୟବ୍ରତ ଭୋଇଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗର ଆଇଜି, ଜୟନାରାୟଣ ପଙ୍କଜଙ୍କୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି, ନୀତିଶେଖରଙ୍କୁ ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ନାବାର୍ଡ ସହାୟତାରେ ରାଜ୍ୟରେ ଚାଲିଥିବା ଗ୍ରାମୀଣ ଭିଭିଭୂମି ବିକାଶ ପାଣ୍ଠି ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ପୂର୍ବରୁ ଅନୁମୋଦିତ 192 ପ୍ରକଳ୍ପ ମଧ୍ୟରୁ 124 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି, ତେବେ 68 ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ

0: ନିର୍ମାଣ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ସହ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ସଚିବ ସୁଧାଂଶୁ ପନ୍ଥ ବୈଠକ କରି ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ତାଳଚେର ବିମଳାଗଡ଼ ନୂତନ ବ୍ରଡ୍ଗେଜ୍ ରେଳପଥ ନିର୍ମାଣ ଜମି ଅଧିଗ୍ରହଣ ସମସ୍ୟାର ତ୍ୱରିତ ସମାଧାନ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ସ୍ଥିତି, ବିଚାରାଧୀନ ମାମଲା ଏବଂ ରେଳପଥ ନିର୍ମାଣ କାର୍ଯ୍ୟରେ ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଗ୍ରାମାଞ୍ଚଳରେ ଥିବା ଘରୋଇ ରହଣି ହୋମ୍ଷ୍ଟେଗୁଡ଼ିକ କ୍ଷେତ୍ରରେ ବ୍ୟବସାୟ ଚଳାଇବା ପାଇଁ ହୋମ୍ଷ୍ଟେ ମାଲିକଙ୍କୁ ସମ୍ପୃକ୍ତ ପଞ୍ଚାୟତରୁ ଲାଇସେନ୍ସ ଆଣିବାକୁ ପଡ଼ିବ। ଯଦି ପଞ୍ଚାୟତ ଲାଇସେନ୍ସ ପ୍ରଦାନ ନ କରେ ତେବେ ଆବେଦନକାରୀଙ୍କୁ ପଞ୍ଚାୟତ ପାଖରେ ଏକ ଲିଖିତ ସ୍ୱୀକାରୋକ୍ତି ଦାଖଲ କରିବାକୁ ପଡ଼ିବ ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ଅନ୍ତର୍ଗତ ମୁଦୁଲିପଡ଼ାସ୍ଥିତ ସୀତାକୁଣ୍ଡର ସାମଗ୍ରିକ ବିକାଶ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ସୀତାକୁଣ୍ଡ ବୁଲି ଦେଖିବା ସହ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷା ଓ ପର୍ଯ୍ୟଟନ ଭିଭିଭୂମିର ବିକାଶ ନେଇ ଆଲୋଚନା କରିଛନ୍ତି। ଏହାସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍ ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ 27 ଦେଶର 187 ଜଣ ଆଥଲେଟ୍ ଅଂଶଗ୍ରହଣ କରିବେ। ଏହି ଏକଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18 ଇଭେଣ୍ଟ ରହିଛି। 2028 ମସିହାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ ଓ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ପଦକ୍ଷେପ। ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଆପେଣ୍ଡିସାଇଟିସ୍ର ଚିକିତ୍ସା, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରମୋଦ କୁମାର ସାମନ୍ତରାୟ।
2: ଆପେଣ୍ଡିସାଇଟିସ୍ ରୋଗ ସହିତ ଆମେ ପ୍ରାୟ ସମସ୍ତେ ସୁପରିଚିତ। ପେଟ ଭିତରେ କ୍ଷୁଦ୍ରାନ୍ତ୍ର ଏବଂ ବୃହଦାନ୍ତ୍ରର ସଙ୍ଗମ ସ୍ଥଳରେ ଗୋଟିଏ ମୋଟା ଜିଆ ଭଳି ଅଂଶକୁ ଆପେଣ୍ଡିକ୍ସ କୁହାଯାଏ। ଆମ ଦେହରେ ଏହା ଏକ ଭେଷ୍ଟିଜିଆଲ୍ ଅର୍ଗାନ୍, ତାର କାମ ପ୍ରାୟତଃ କିଛି ନାହିଁ। କିନ୍ତୁ ବୈଜ୍ଞାନିକମାନେ କହୁଛନ୍ତି ଆମର ଇମ୍ୟୁନିଟି ସିଷ୍ଟମ୍ ପାଇଁ ଏହାର କିଛି ରୋଲ୍ ଅଛି। କୌଣସି କାରଣରୁ ଏଥିରେ ଜୀବାଣୁ ସଂକ୍ରମଣ ହେଲେ ଆମେ ଏହାକୁ ଆପେଣ୍ଡିସାଇଟିସ୍ କହିଥାଉ। ମୁଖ୍ୟତଃ ବର୍ଷେ 2 ପର୍ଯ୍ୟନ୍ତ ପିଲାଙ୍କ କ୍ଷେତ୍ରରେ ଏହା ପ୍ରାୟତଃ ଦେଖାଦିଏ ନାହିଁ। କୈଶୋର ଅବସ୍ଥା ପର୍ଯ୍ୟନ୍ତ ପୁଅ ଝିଅ କ୍ଷେତ୍ରରେ ଏ ରୋଗ ସମାନ ପରିମାଣରେ ଦେଖାଦେଇଥାଏ। ଯୁବକ ଅବସ୍ଥାରେ ପୁଅମାନଙ୍କ କ୍ଷେତ୍ରରେ ଏହା ଟିକେ ଅଧିକା ଦେଖାଦିଏ। ଉତ୍ତର ବୟସରେ ଏ ରୋଗ କ୍ୱଚିତ ଦେଖାଦିଏ ଏବଂ ବେଳେବେଳେ ଏ ରୋଗ ମାରାତ୍ମକ ରୂପରେ ପ୍ରକଟ ହୋଇଥାଏ। ଆଜିକାଲିର ଖାଦ୍ୟରେ ଆମର ଯେଉଁ ଡାଏଟାରୀ ଫାଇବର୍ସ କମ୍ ରହୁଛି, ଆମେ ବା ସେଲୁଲୋଜ୍ ଡାଏଟ୍ ଆମେ ବେଶୀ ଖାଉନୁ, ରିଫାଇଣ୍ଡ କାର୍ବୋହାଇଡ୍ରେଟ୍ ଅଧିକା ଖାଉଛୁ, ଆଉ ଯେଉଁ ଷ୍ଟ୍ରେସ୍ଫୁଲ୍ ଜୀବନରେ ଆମେ ବେଶୀ ଫାଷ୍ଟଫୁଡ୍ ସବୁ ଖାଉଛୁ, ତାହା ଆମକୁ ଏ ରୋଗ ଆଡ଼କୁ ଟାଣି ନେଉଛି। ଆପେଣ୍ଡିକ୍ସର ଗୋଟିଏ ମୁଣ୍ଡ ବନ୍ଦ ଏବଂ ଅନ୍ୟ ମୁଣ୍ଡଟି ସିକମ୍ ସହିତ ସଂଯୁକ୍ତ ଥାଏ। ଯଦି କୌଣସି କାରଣରୁ ତାର ଯେଉଁ ଫମ୍ପାଂଶ ବା ଲୁମେନ୍ଟା ବନ୍ଦ ହୋଇଯାଏ, ତାହା ମଧ୍ୟରେ ଥିବା ଜୀବାଣୁ ବହୁଗୁଣିତ ହୋଇ ଏହି ରୋଗ ସୃଷ୍ଟି କରିଥାନ୍ତି। କଠିନ ମଳ ସହିତ ଯେଉଁ ଆମର କାଲସିୟମ୍ ଫସ୍ଫେଟ୍ ଅଛି, ସେଇଟା ମିଶିକରି ଆପେଣ୍ଡିକ୍ସର ଲୁମେନ୍କୁ ବନ୍ଦ କରିଦେବା ଫଳରେ ଇନଫେକ୍ସନ୍ ହୋଇ ଆପେଣ୍ଡିସାଇଟିସ୍ ହୋଇଥାଏ। ଏପରି ଦେଖାଯାଇଛି, ଦଶିପୋକ ବା ଥ୍ରେଡ୍ ୱାର୍ମ ମେଞ୍ଚା ମେଞ୍ଚା ହୋଇ ଗୋଟେ ବଲ୍ କରି ସେ ମଧ୍ୟ ଆପେଣ୍ଡିକ୍ସର ଲୁମେନ୍କୁ ବନ୍ଦ କରିଦିଅନ୍ତି, ଯାହାଫଳରେ ଆପେଣ୍ଡିସାଇଟିସ୍ ହୋଇଥାଏ। ଏ ରୋଗର ଆରମ୍ଭରେ ନାଭି ଚାରିପଟରେ ଯନ୍ତ୍ରଣା ହୋଇଥାଏ, ପେଟ କାମୁଡ଼ି କାମୁଡ଼ି ହୁଏ। ଏହି ଯନ୍ତ୍ରଣା ଆସ୍ତେ ଆସ୍ତେ ଡାହାଣ ପଟ ତଳ ପେଟକୁ ବ୍ୟାପେ। ରୋଗୀର ଖାଦ୍ୟ ପ୍ରତି ଆଗ୍ରହ କମିଯାଏ ଏବଂ ବାନ୍ତି ବାନ୍ତି ଲାଗେ ତାକୁ। ବେଳେବେଳେ ଥରେ ଦୁଇଥର ବାନ୍ତି ମଧ୍ୟ ହୋଇଥାଏ। ଏଠି ମନେ ରଖିବା କଥା, ପ୍ରଥମେ କଷ୍ଟ ହୁଏ ଏବଂ ତାପରେ ବାନ୍ତି ହୁଏ। ରୋଗୀ ଦେହରେ ଅଳ୍ପ ମାତ୍ରାରେ ତାପମାତ୍ରା ଆସେ, ପରେ ପରେ ଡାହାଣ ତଳିପେଟ ଦରଜ ହୋଇଯାଏ, ସେଠାରେ ମାଂସପେଶୀ ଟାଣ ହୋଇଯାଏ, ଯାହାକୁ ଆମେ କହୁ ରିଜିଡ଼ିଟି ବୋଲି। ହାତରେ ଚିପି କରି ଛାଡ଼ିଦେଲେ ରୋଗୀ ଯନ୍ତ୍ରଣାରେ ଚିତ୍କାର କରି ଉଠେ। ଆପେଣ୍ଡିକ୍ସର ଅବସ୍ଥିତି ମଧ୍ୟ ରୋଗର ଲକ୍ଷଣକୁ ପ୍ରଭାବିତ କରିଥାଏ। ଯଦି ଏହା ପେଲ୍ଭିକ୍ ଆପେଣ୍ଡିକ୍ସ ବା ତଳପେଟ ଆଡ଼କୁ ଥାଏ, ବେଳେବେଳେ ମୂତ୍ରାଶୟ ସଂସ୍ପର୍ଶରେ ଆସିବା ଫଳରେ ରୋଗୀର ତ ତଳପେଟରେ

0: ଯନ୍ତ୍ରଣା ହୁଏ, କିନ୍ତୁ ରୋଗୀକୁ ବାରମ୍ବାର ପରିସ୍ରା ଲାଗେ। ବେଳେବେଳେ ଏହା ସିକମ୍ ପାଖାପାଖି ଯେଉଁ ରହିଛି, ଯଦି ଆମର ସ୍ମଲ୍ ଇଣ୍ଟେଷ୍ଟାଇନ୍ ପାଖରେ ଯଦି ତା ଦେହରେ ପୁଜ ହୋଇଗଲା କି ଇନଫେକ୍ସନ୍ ରହିଲା, ସେତେବେଳେ ରୋଗୀର ମଧ୍ୟ ଝାଡ଼ା ଅଧିକ ପରିମାଣରେ ତରଳ ଝାଡ଼ା ମଧ୍ୟ ହୋଇଥାଏ। ପଛପଟର ମାଂସପେଶୀର ପାଖାପାଖି ଯଦି ଆପେଣ୍ଡିକ୍ସ ଥିବ, ତାହେଲେ ସେ ପଛପଟର ମାଂସପେଶୀ ଉତ୍ତେଜିତ ହେବା ଫଳରେ ରୋଗୀର ଫ୍ଲେକ୍ସନ୍ ସ୍ପାଜମ୍ ହୁଏ, ଯାହା ରୋଗୀ ତାର ଜଙ୍ଘଟାକୁ ମଧ୍ୟ ଆଉ ସିଧା କରିପାରେନି। ଛୋଟ ପିଲାମାନଙ୍କ କ୍ଷେତ୍ରରେ କ'ଣ ହେଇଛି, ଗ୍ରେଟର ଓମେଣ୍ଟମ୍ ଯାହାର ଛୋଟ ଯେଉଁ ଚର୍ବି କମ୍ ଅଛି, ସେ କ୍ଷେତ୍ରରେ ଆପେଣ୍ଡିକ୍ସ ଥିବା ଯୋଗୁଁ ସେମାନେ ପ୍ରୋଟେକ୍ସନ୍ ନ ପାଇବା ଫଳରେ ଏହା ଖରାପ ରୂପ ମଧ୍ୟ ଧାରଣ କରିଥାଏ। ଜୀବାଣୁ ସଂକ୍ରମଣ ହୋଇ ଆପେଣ୍ଡିକ୍ସ ବେଳେବେଳେ ପଚିଯାଏ ଏବଂ ତାର ଚାରିପଟେ ପୁଜ ହୋଇ ଆପ୍ସିସ୍ ସୃଷ୍ଟି ହୋଇଥାଏ। କାହା କ୍ଷେତ୍ରରେ ଏଗୁଡ଼ାକ ବେଶୀ ଫାଟେ ସେସବୁ କଥା ଭାବିଲେ ଏଠି ମନେ ପଡ଼େ, ଯାହାର ରୋଗ ପ୍ରତିରୋଧ ଶକ୍ତି କମ୍ ଥିବ ବା ସେ ଡାଇବେଟିସ୍ ରୋଗୀ ହୋଇଥିବ, ଫିକୋଲି ଦ୍ୱାରା ଅବଷ୍ଟ୍ରକ୍ସନ୍ ହୋଇଥିବ ଏବଂ ପେଟରେ ଯଦି ଅନ୍ୟାନ୍ୟ ଅପରେସନ୍ ହୋଇଥିବ, ସେ କ୍ଷେତ୍ରରେ ଆପେଣ୍ଡିକ୍ସ ଶୀଘ୍ର କଣା ହୋଇଯାଏ ଏବଂ ପୁଜ ବାହାରକୁ ନିର୍ଗତ ହୋଇଯାଏ। ଏ ରୋଗର ନିଦାନ ପାଇଁ ରୋଗର ଲକ୍ଷଣ ସହିତ ରୋଗୀର ଆମେ ଡିଫରେନ୍ସିଆଲ୍ କାଉଣ୍ଟ କରୁ, ଯେଉଁଥିରେ ନ୍ୟୁଟ୍ରୋଫିଲ୍ ଅଧିକା ଥାଏ, ଟୋଟାଲ୍ ଲିକୋସାଇଟ୍ କାଉଣ୍ଟ ମଧ୍ୟ ଅଧିକା ରହିଥାଏ, ଏବଂ ଆଜିକାଲି ଅଧିକା ଶକ୍ତିଶାଳୀ ହାଇ ମେଗାହର୍ଜ ପ୍ରୋବ୍ ଦ୍ୱାରା ଅଲ୍ଟ୍ରାସାଉଣ୍ଡ କରିକି ଆମେ ଆପେଣ୍ଡିକ୍ସର ଉପସ୍ଥିତି ଏବଂ ଅନ୍ୟାନ୍ୟ ଉପସର୍ଗକୁ ମଧ୍ୟ ଜାଣିପାରୁଛୁ। ଯଦି ଅସୁବିଧା ଉପୁଜୁଛି, ଆମେ ସେ କ୍ଷେତ୍ରରେ କଣ୍ଟ୍ରାଷ୍ଟ ସିଟି ସ୍କାନ୍ ବା ସିଟି ସ୍କାନ୍ର ସାହାଯ୍ୟ ନେଉ। ପ୍ରାରମ୍ଭିକ ଅବସ୍ଥାରେ ଏ ରୋଗୀର ଚିକିତ୍ସା ଖୁବ୍ ସହଜ। ଆମେ ରୋଗୀକୁ ରେଷ୍ଟ ନେବାକୁ କହିଥାଉ, ତାକୁ ଲିକ୍ୱିଡ୍ ଡାଏଟ୍ରେ ରଖୁ, ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ୍ ମଧ୍ୟ ଦେଇପାରୁ, ଏବଂ ଅସ୍ତ୍ରୋପଚାର ହେଲା ତାର ମୁଖ୍ୟ ଚିକିତ୍ସା। ଆଜିକାଲି ଯେଉଁ ଲାପାରୋସ୍କୋପିକ୍ ସର୍ଜରୀ ପଦ୍ଧତି ଆସିଛି, ଯାହାର ଦ୍ୱାରା ଗୋଟେ ଛୋଟିଏ କଣା କରିକି ଆମେ ଆପେଣ୍ଡିକ୍ସକୁ କାଢ଼ିଦେଉ, ପୁଜ ଥିଲେ ତାକୁ ସଫା କରିଦେଉ, ଏବଂ ରୋଗୀ ଦିନେ ଦୁଇ ଦିନ ମଧ୍ୟରେ ପୂର୍ବ ସୁସ୍ଥତା ଫେରିପାଉଛି।
1: ଆମର ସ୍ୱାସ୍ଥ୍ୟରେ ଆପେଣ୍ଡିସାଇଟ୍ସର ଚିକିତ୍ସା ସମ୍ପର୍କରେ କହିଲେ ଡାକ୍ତର ପ୍ରମୋଦ କୁମାର ସାମନ୍ତରାୟ। ଶ୍ରୋତାବନ୍ଧୁ, ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ କ୍ଷେତ୍ରରେ ସଂସ୍କାର ବାଧ୍ୟତାମୂଳକ ନୁହେଁ, ଏହା ସରକାରଙ୍କ ପ୍ରତିବଦ୍ଧତା, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଚିନି ମହଜୁଦ ଥିବା ସ୍ପଷ୍ଟ କଲେ କେନ୍ଦ୍ର ସରକାର। ଭାରତ ନେପାଳ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କଲେ ଉଭୟ ଦେଶ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ମିର୍ଜା ଫଖରୁଲ ଇସଲାମ ଆଲମଗୀର। ଏବଂ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସଂସ୍କାର କେବଳ ବାଧ୍ୟତାମୂଳକ ନୁହେଁ ବରଂ ସରକାରଙ୍କ ପ୍ରତିବଦ୍ଧତା। ଏହାର ନୀତି ଜନକୈନ୍ଦ୍ରିକ ତଥା ବିକାଶ ଏବଂ ଅଭିବୃଦ୍ଧିକୁ ସମର୍ଥନ କରିଥାଏ ବୋଲି ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି କହିଛନ୍ତି, ସଂସ୍କାରମୂଳକ ପଦକ୍ଷେପ ଲାଗି ତାଙ୍କ ସରକାର ଏକ ସ୍ପଷ୍ଟ ଦୃଷ୍ଟିକୋଣ ସୃଷ୍ଟି କରିଛନ୍ତି। ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ି ପାଇଁ ସଂସ୍କାରମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
1: ହମ୍ନେ ରିଫର୍ମସ୍କୁ ଲେକର ଏକ କ୍ଲିୟର ରୋଡମ୍ୟାପ୍ ବନାୟା। ଇସ୍ ରୋଡମ୍ୟାପ୍ କି ପ୍ରମୁଖ ଦିଶା ରହି ହେଁ ଗଭର୍ନାନ୍ସ ଲେଭଲ କେ ରିଫର୍ମସ୍ ହୋ। ଇସ୍କେ ଲିଏ ଆଜ 21ଭିଁ ସଦୀ କେ ଭାରତ ମେ ହମ୍ ସିର୍ଫ ରେଗୁଲେସନ୍ ନାହିଁ ବଦଲ ରହେ, ହମ୍ ରେଗୁଲେସନ୍ କି ପୁରୀ ଫିଲୋସଫି ବଦଲ ରହେ।
0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 5 ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ 48 ଜଣ ବିଦ୍ୟାଳୟ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ 3 ପର୍ଯ୍ୟାୟ ଚୟନ ପ୍ରକ୍ରିୟା ମାଧ୍ୟମରେ ସ୍କୁଲ ଶିକ୍ଷକମାନଙ୍କୁ ଚୟନ କରାଯାଇଛି। ମନୋନୀତ 48 ଜଣ ସ୍କୁଲ ଶିକ୍ଷକ 27ଟି ରାଜ୍ୟ, 7ଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ 6ଟି ସଂଗଠନରୁ ଚୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 26 ଜଣ ପୁରୁଷ ଏବଂ 22 ଜଣ ମହିଳା ଅଛନ୍ତି। ଜାତୀୟ ଶିକ୍ଷକ ପୁରସ୍କାର 2026 ପାଇଁ ଯୋଗ୍ୟ ଶିକ୍ଷକଙ୍କଠାରୁ ଅନ୍ଲାଇନ୍ ମାଧ୍ୟମରେ ସ୍ୱନାମାଙ୍କନ ଚଳିତବର୍ଷ ଜୁନ୍ 15ରୁ ଜୁଲାଇ 20 ପର୍ଯ୍ୟନ୍ତ ଆମନ୍ତ୍ରଣ କରାଯାଇଥିଲା। ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଦୂରଦର୍ଶନ ଏବଂ ଶିକ୍ଷା ମନ୍ତ୍ରଣାଳୟର ସ୍ୱୟଂପ୍ରଭା ଚ୍ୟାନେଲରେ ସିଧା ପ୍ରସାରଣ କରାଯିବ। ଭାରତ ଏବଂ ନେପାଳ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ

ଚିନ୍ତା ପ୍ରକାଶ କରିଛନ୍ତି। ଡେରାଡୁନ୍ରେ ଅନୁଷ୍ଠିତ ଭାରତ ନେପାଳ ମିଳିତ କାର୍ଯ୍ୟଗୋଷ୍ଠୀର ଚତୁର୍ଦ୍ଦଶ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୌସୁମୀ ବସୁ ବୈଠକରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ। ନେପାଳ ପକ୍ଷରୁ ସେଠାକାର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆନନ୍ଦ କାଫ୍ଲେ ନେତୃତ୍ୱ ନେଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଦୁଇଦିନିଆ ବୈଠକରେ ସୀମାପାର ଅପରାଧ ଏବଂ ଅପରାଧିକ କାର୍ଯ୍ୟକଳାପର ସମାଧାନ କରିବା, ସୀମାନ୍ତ ଭିତ୍ତିଭୂମି, ରାସ୍ତା ଏବଂ ରେଳ ନେଟୱାର୍କର ସୁଦୃଢ଼ୀକରଣ ଓ ପ୍ରଭାବଶାଳୀ ବ୍ୟବହାର, ଜବରଦଖଲ ହଟାଇବା ଏବଂ ସୀମାସ୍ତମ୍ଭର ରକ୍ଷଣାବେକ୍ଷଣ ଉପରେ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ବିଭିନ୍ନ କ୍ଷେତ୍ରରେ ସଂସ୍ଥାଗତ ସମନ୍ୱୟ ଏବଂ କ୍ଷମତା ନିର୍ମାଣକୁ ସୁଦୃଢ଼ କରିବା ଉପରେ ମଧ୍ୟ ମତ ବିନିମୟ କରିଥିଲେ। ଭାରତ ଏବଂ ୟୁକେ ଉଭୟ ଦେଶର ସଶସ୍ତ ବାହିନୀ ମଧ୍ୟରେ ମିଳିତ ଅଭ୍ୟାସ, ତାଲିମ ଏବଂ କ୍ଷମତା ନିର୍ମାଣ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ଏନେଇ ଉଭୟ ଦେଶ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ବୈଠକରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ୟୁକେର ପ୍ରତିରକ୍ଷା ପାଇଁ ସ୍ଥାୟୀ ଉପସଚିବ ଜେରେମି ପୋକ୍ଲିଂଟନ୍ଙ୍କ ସହ 25ତମ ଭାରତ ୟୁକେ ପ୍ରତିରକ୍ଷା ପରାମର୍ଶଦାତା ଗୋଷ୍ଠୀ ବୈଠକରେ ସହଅଧ୍ୟକ୍ଷତା କରିଥିଲେ। ବୈଠକରେ ଉଭୟ ଦେଶ ଭାରତ ୟୁକେ ଦୃଷ୍ଟିକୋଣ 2035 ଏବଂ 10 ବର୍ଷୀୟ ପ୍ରତିରକ୍ଷା ଶିଳ୍ପ ରୋଡ୍ମ୍ୟାପ୍ ମାଧ୍ୟମରେ ଗବେଷଣା ଏବଂ ବିକାଶ ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଉଭୟ ପକ୍ଷ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆଞ୍ଚଳିକ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା ସମେତ ସୁରକ୍ଷା ସହଯୋଗକୁ ଦୃଢ଼ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଦେଶରେ ଘରୋଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ଅଛି ବୋଲି କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି। ବୃଦ୍ଧି ପାଉଥିବା ଚିନି ଦରକୁ ଦୃଷ୍ଟିରେ ରଖି ସରକାର ଚିନିର ଉପଲବ୍ଧତା ଏବଂ ଦର ନିୟନ୍ତ୍ରଣ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ସମ୍ପର୍କରେ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସରକାର ନିୟମିତ ପରିସ୍ଥିତିର ସମୀକ୍ଷା କରୁଛନ୍ତି। କିଛି ସପ୍ତାହ ମଧ୍ୟରେ ଚିନିର ଦର ବୃଦ୍ଧି ପାଇଛି। ଚଳିତ ଋତୁରେ ଦେଶରେ 306 ଲକ୍ଷ ଟନ୍ ଚିନି ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। ଢାକାର ବଙ୍ଗଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ମିର୍ଜା ଫକରୁଲ ଇସ୍ଲାମ ଆଲମଗୀର ଶପଥ ଗ୍ରହଣ କରିଛନ୍ତି। ସେଠାକାର ସଂସଦର ଉପବାଚସ୍କତି କାଇସର କମଲ ତାଙ୍କୁ ଶପଥପାଠ କରାଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ଆଲମଗୀର 255 ଖଣ୍ଡ ଭୋଟ୍ ପାଇ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ବିରୋଧୀ ପ୍ରାର୍ଥୀ ଓଲି ଅହମ୍ମଦଙ୍କୁ ମାତ୍ର 88 ଖଣ୍ଡ ଭୋଟ୍ ମିଳିଥିଲା। ଗତ 35 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ 1ରୁ ଅଧିକ ପ୍ରାର୍ଥୀ ବାଂଲାଦେଶର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ ଗତ ମାସରେ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେବା ପରେ ଏହି ନିର୍ବାଚନ ଜରୁରୀ ହୋଇପଡ଼ିଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ବ୍ରିକ୍ସ ଯୁବମନ୍ତ୍ରୀ ଏବଂ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଭାରତ ଅଧ୍ୟକ୍ଷତାରେ ଆୟୋଜନ ହେବ। ଆଜି ବ୍ରିକ୍ସ ଯୁବମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ ଏଥିରେ ଯୋଗଦେବେ। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁବମନ୍ତ୍ରୀଙ୍କ ବୈଠକରେ ଯୁବ ବିକାଶ ଏବଂ ସଶକ୍ତିକରଣରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ବିଶେଷକରି ଏଥିରେ ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗିତା, କଲ୍ୟାଣ ଏବଂ ସ୍ଥାୟୀ ବିକାଶ ଉପରେ ଆଲୋଚନା ହେବ। କ୍ରୀଡ଼ାମନ୍ତ୍ରୀଙ୍କ ବୈଠକରେ 11ଟି ବ୍ରିକ୍ସ ସଦସ୍ୟ ଦେଶର କ୍ରୀଡ଼ାମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳର ମୁଖ୍ୟମାନେ ଯୋଗଦେବେ। ବୈଠକରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ବିଚାର ବିମର୍ଶ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଅନ୍ତର ହୃଦୟ କନେକ୍ଟ ମଲ୍ଲାର କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି, ସଂସ୍କୃତି ଏଭଳି ଏକ ଦୃଢ଼ ବନ୍ଧନ ଯାହା ଦେଶକୁ ଏକତ୍ରିତ କରିଥାଏ। ଉପରାଷ୍ଟ୍ରପତି ଯୁବପିଢ଼ିଙ୍କୁ ଧୈର୍ଯ୍ୟ ଏବଂ ଦାୟିତ୍ୱର ସହିତ ସଂସ୍କାର ଏବଂ ସୁଦୃଢ଼ୀକରଣ କରିବାରେ ଯୋଗଦାନ ଦେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଭାରତର ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରା ଶତାବ୍ଦୀ ଧରି ବଞ୍ଚି ରହିଛି। ସେ କହିଛନ୍ତି, ସଙ୍ଗୀତ ସମସ୍ତଙ୍କ ପାଇଁ ସୁଗମ ହେବା ଉଚିତ, କାରଣ ଏହା ଶାନ୍ତି ପ୍ରଦାନ କରିବା ସହ ବିଭିନ୍ନ ଅଞ୍ଚଳ, ଭାଷା ଏବଂ ସଂସ୍କୃତିର ଲୋକଙ୍କୁ ନିକଟତର କରିଥାଏ। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକ ଜୟପୁର ଘୋଷଣାପତ୍ରକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିବା ସହ ଶେଷ ହୋଇଛି। ଏହି ବୈଠକ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପର୍ଯ୍ୟଟନ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏକ ଢାଞ୍ଚା ପ୍ରଦାନ କରିଛି। ଘୋଷଣାପତ୍ରରେ ପର୍ଯ୍ୟଟନରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର, ସ୍ଥାୟୀ ପର୍ଯ୍ୟଟନ ଅଭ୍ୟାସ, ଦକ୍ଷତା ବିକାଶ ଏବଂ ସୁଗମ ଯାତ୍ରା ସୁବିଧା ସମେତ ସହଯୋଗର ପ୍ରମୁଖ କ୍ଷେତ୍ରଗୁଡ଼ିକୁ ସାମିଲ କରାଯାଇଛି।

0: ରାଜସ୍ଥାନର ଜୟପୁରରେ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଘୋଷଣାପତ୍ର ଚୂଡ଼ାନ୍ତ ହୋଇଥିଲା। ପର୍ଯ୍ୟଟନ ଭବିଷ୍ୟତକୁ ସହନଶୀଳ ନବସୃଜନ ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ନିର୍ମାଣ ବିଷୟବସ୍ତୁ ଅଧୀନରେ ଏହି ବୈଠକ ବସିଥିଲା। ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ ବୈଠକକୁ ସମ୍ବୋଧିତ କରି କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ର 2047 ସୁଦ୍ଧା ବିକଶିତ ଭାରତ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ 27 ଦେଶର 187 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ଏହି ଏକ ଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18 ଇଭେଣ୍ଟ ରହିଛି। 2028 ମସିହାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ ଓ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ପଦକ୍ଷେପ। ଏଫ୍ଆଇଏଚ୍ ହକି ବିଶ୍ୱକପ୍ରେ ଭାରତୀୟ ପୁରୁଷ ଦଳ ଆଜି ଆୟୋଜକ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିବ। ଭାରତୀୟ ସମୟ 7:30 ମ୍ୟାଚ୍ ଆରମ୍ଭ ହେବ। ପୁଲ୍ ଡିରେ ଭାରତ 5-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରି ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ମହିଳା ଦଳ ଗତକାଲି ନେଦରଲ୍ୟାଣ୍ଡସ୍ ବିପକ୍ଷ ମ୍ୟାଚ୍ରେ 0-2 ଗୋଲ୍ରେ ପରାସ୍ତ ହୋଇଛି। ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ସେମିଫାଇନାଲ୍ରେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଚୀନ୍ର ଲିୟୁ ସେଙ୍ଗ୍ ସୁ ଏବଂ ଚୀନ୍ ନିଙ୍କ ସହ ମୁକାବିଲା କରିବେ। ଏହି ଭାରତୀୟ ଯୋଡ଼ି ଚୀନ୍ର ଜିଆଇ ଫାନ୍ ଏବଂ ଝାଙ୍ଗସୁ ଜିଆନ୍ଙ୍କୁ 16-21, 21-15 ଓ 21-13 ସେଟ୍ରେ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲେ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଚିହ୍ନ ଯୋଡ଼ିଙ୍କଠାରୁ ପରାଜିତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ବାଧ୍ୟତାମୂଳକ ନୁହେଁ, ଏହା ସରକାରଙ୍କ ପ୍ରତିବଦ୍ଧତା, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଚିନି ମହଜୁଦ ଥିବା ସ୍ୱଷ୍ଟ କଲେ କେନ୍ଦ୍ର ସରକାର। ଭାରତ ନେପାଳ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରର ସହଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କଲେ ଉଭୟ ଦେଶ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ମିର୍ଜା ଫକରୁଲ ଇସଲାମ ଆଲମଗୀର। ଏବଂ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବାରିପଦା, ସମୟ 7:25 ପ୍ରଚାର କରୁଛୁ ସାନ୍ତାଳୀ କଳା କାର୍ଯ୍ୟକ୍ରମ।

ସନ୍ତାଳ ଖେଳ ଶେଷ ହେଲା। ଆକାଶବାଣୀ ବାରିପଦା ଶୁଣନ୍ତୁ ଏକ ସୁଗମ ସଙ୍ଗୀତ କଣ୍ଠ ଦେଇଛନ୍ତି ନବୀନା ଶିବଧ, ଗୀତ ରଚନା କରିଛନ୍ତି ବିଶ୍ୱାସ।

ସୁଗମ ସଙ୍ଗୀତ ଶୁଣିଲେ କଣ୍ଠ ଦେଇଥିଲେ ନବୀନା ଶିବଧ, ଗୀତ ରଚନା କରିଥିଲେ ବିଶ୍ୱାସ। ଆକାଶବାଣୀ ବାରିପଦା, ସମୟ ସକାଳ 8ଟା। ସମାଚାର ପ୍ରଭାତ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କିଏ କହେ ଜୀବନ ଖୁବ୍ ମୂଲ୍ୟବାନ, ଭଗବାନଙ୍କର ଅମୂଲ୍ୟ ଉପହାର, ସ୍ନେହ ପ୍ରେମ ଭଲ ପାଇବାର ମୂଳଦୁଆ ଉପରେ ଗଢ଼ା ଜୀବନର ଶୋଧ, ଜୀବନ ଉପଭୋଗ କରିବାର ଅମୂଲ୍ୟ ସମ୍ପଦଟିଏ, ପ୍ରତି ପଦେ ପଦେ ହସଲୁହର ପରଦାରେ ଢାଙ୍କି ହୋଇ ରହିଥିବା ଅମୂଲ୍ୟ ରତ୍ନଟିଏ।

0: ଗୀତାଞ୍ଜଳିର ଅବଶିଷ୍ଟାଂଶ ଶୁଣିପାରିବେ ସକାଳ 8:35ରେ। ବର୍ତ୍ତମାନ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍ ମିଶନ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।
1: ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
3: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
2: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
3: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
2: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
3: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
3: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
2: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
3: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
2: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
3: ତେବେ ଆବେଦନ କିପରି କରାଯିବ?
2: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
3: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
2: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ

0: ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶେଷ ହେଲା ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ।
4: ଫେରିଆସିବା ଗୀତାଞ୍ଜଳି ପରିସରକୁ। ଜୀବନ ଏକ ସୁଦୀର୍ଘ ପଥ, କେତେ ଖାଲ ଢିପ ସହ ଅସରନ୍ତି ରାସ୍ତାଟିଏ, କେତେ ଘଟଣା ଦୁର୍ଘଟଣାକୁ ନେଇ ପରିପୁଷ୍ଟ ଏହି ଜୀବନ। ଜୀବନ ପଥରେ ଚାଲୁ ଚାଲୁ ବେଳେବେଳେ ବାଟମଣା ହୋଇଯିବାର ଭୟ ମନକୁ କରେ ଆନ୍ଦୋଳିତ। କିଛି ଅପସରା ସ୍ମୃତି ନେଇ ଜୀବନ ଗଢ଼ିଚାଲେ ଆଗକୁ।

ଜୀବନ ମହାସାଗରର ଉତ୍ତାଳ ତରଙ୍ଗରେ ଭାସି ଯାଉଥିବା ଏକ ପାଲଟଣା ତରୀ, ସମୟ ରୂପକ ପବନର ଦିଗ ସହ ଭାସି ଚାଲିଥିବା ତରୀର ଆମେ ଜଣେ ଜଣେ ନାବିକ। କେତେବେଳେ ସୁନାମିର ଉତ୍ତାଳ ତରଙ୍ଗରେ ତରୀଟି ଭାଙ୍ଗିରୁଜି ଚୁର୍ମାର ହୋଇଯାଏ, ତ କେତେବେଳେ ଶାନ୍ତ ସ୍ନିଗ୍ଧ ନୀର ଜଳରାଶିରେ ଭାସି ଭାସି ଛୁଇଁଯାଏ ବେଳାଭୂଇଙ୍କୁ। ହେଲେ ଯେତେ ଝଡ଼ବତାସ ଆସିଲେ ମଧ୍ୟ ସେସବୁକୁ ସମ୍ମୁଖିତ ହେବାର କାମନା ଜାଗି ଉଠେ ମନରେ। ସାଥିଟିଏ ଥିଲେ ସାଙ୍ଗରେ।

ଜୀବନ ଏକ ସଂଗ୍ରାମ। ପ୍ରତି ମୁହୂର୍ତ୍ତରେ ସଂଗ୍ରାମର ଭେରି ବାଜି ଉଠେ କାନ ପାଖରେ, ସୁପ୍ତ ମନକୁ ଜାଗ୍ରତ କରିଦିଏ। ସେ ସଂଗ୍ରାମର ପଥ ସୁଗମ ହୋଇଉଠେ, ସାଥିଟିଏ ଥିଲେ ବାଣ୍ଟି ହୋଇଯାଏ ଦୁଃଖର ମୁହୂର୍ତ୍ତ। ଦୁଃଖର କଳାବଦଳ ତଳୁ ମଧ୍ୟ ଝଲସି ଉଠେ ସ୍ମିତ ହସର ଆଲୋକରେଖାଟିଏ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ସମୟ ସକାଳ 9:00। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

ଶିଳ୍ପୀ ଲକ୍ଷ୍ମୀ ପ୍ରସାଦ ମହାନ୍ତ ଏବଂ ସାଥୀଙ୍କ ପରିବେଷିତ ପରେ ପରେ ଶୁଣିଲେ ଝୁମର ଝୁମର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ବାରିପଦା ଦିନ 12:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଇତିହାସର ପୃଷ୍ଠା ଓଲଟେଇଲେ ଆମେ ଏମିତି ଏକ ଅଧ୍ୟାୟ ଦେଖିବାକୁ ପାଉ ଯେଉଁଠି ଭାରତର ମାଟି ଉପରେ ବିଦେଶୀ ଶାସନର ଛାୟା ଧୀରେ ଧୀରେ ଘନୀଭୂତ ହୋଇଥିଲା। ଇଂରେଜମାନେ କେବଳ ଭାରତର ସମ୍ପତ୍ତି ଉପରେ ନିଜର ଅଧିକାର ସ୍ଥାପନ କରିନଥିଲେ, ନିଜ ଶାସନକୁ ଦୀର୍ଘ କରିବା ନିମନ୍ତେ ଭାରତର ସାମାଜିକ ଓ ରାଜନୈତିକ ଭିନ୍ନତାକୁ ମଧ୍ୟ ନିଜ ସ୍ୱାର୍ଥରେ ବ୍ୟବହାର କରିଥିଲେ। ସେତେବେଳେ ଭାରତର ଏକତାର ମାଟିରେ ପଡ଼ିଥିଲା ବିଭାଜନର ବୀଜ। କିନ୍ତୁ ଯେଉଁମାନେ ଭାବିଥିଲେ ଭିନ୍ନତାରେ ଏହି ମହାନ ଦେଶକୁ ଦୁର୍ବଳ କରିହେବ, ସେହି ଭିନ୍ନତା ମଧ୍ୟରୁ ହିଁ ସ୍ୱାଧୀନତାର ଆକାଂକ୍ଷା ଆହୁରି ତୀବ୍ର ହୋଇଉଠିଲା।

କୋଣ ଅନୁକୋଣରୁ ତେଜିଲେ ସଂଗ୍ରାମୀ, ଭାରତ ମା'ର ଯୋଗ୍ୟ ସନ୍ତାନମାନେ କରିଲେ ପଣ। ସହଜରେ ନୁହେଁ, ବହୁ ପରିଶ୍ରମର ଫଳ ହେଉଛି ଏହି ସ୍ୱାଧୀନତା। ପରାଧୀନତାର ଶିକୁଳିରୁ ମୁକୁଳି ସ୍ୱାଧୀନତାର ଆକାଶରେ ଉଡ଼ିବା ସ୍ୱପ୍ନ ଥିଲା ସତ, କିନ୍ତୁ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନତାର ସେହି ସ୍ୱପ୍ନକୁ କରିଥିଲେ ସତ। ଦୀର୍ଘ 200 ବର୍ଷ ଧରି ଇଂରେଜମାନେ ଭାରତରେ ଚଳାଇଥିଲେ ଶାସନ, ଯେଉଁ କଠୋର ଶାସନ ନିୟମ ଭାଙ୍ଗିବାକୁ ଭାରତବାସୀଙ୍କର ଚାଲିଥିଲା ଆପ୍ରାଣ ଉଦ୍ୟମ। ଭାରତକୁ ଇଂରେଜ ଶାସନରୁ ମୁକ୍ତ କରିବା ନିମନ୍ତେ ଦେଶର ପ୍ରତିଟି କୋଣ ଅନୁକୋଣରୁ ସ୍ୱର ତୀବ୍ର ହୋଇଥିଲା। ତେବେ ଏହି ସଂଗ୍ରାମରେ ମହାରାଷ୍ଟ୍ରର ଭୂମିକା ଥିଲା ଅନ୍ୟତମ।

0: ମହାରାଷ୍ଟ୍ର ନାଁଟି ଶୁଣିଲା ମାତ୍ରେ ମନେ ପଡ଼େ ସାହ୍ୟାଦ୍ରିର ଦୁର୍ଗମ ପାହାଡ଼, ସମୁଦ୍ରର ଲୁଣିଆ ପବନ ଆଉ ଇତିହାସର ସେହି ଅଧ୍ୟାୟ ଯେଉଁଠି ସ୍ୱାଭିମାନ ଓ ସ୍ୱରାଜର ସ୍ୱପ୍ନ ନୂଆ ଅର୍ଥ ପାଇଥିଲା। ଛତ୍ରପତି ଶିବାଜୀ ମହାରାଜଙ୍କ ନାମ ସହିତ ମହାରାଷ୍ଟ୍ରର ଇତିହାସ ଅବିଚ୍ଛିନ୍ନ ଭାବେ ଜଡ଼ିତ। ସ୍ୱରାଜ, ସାହସ ଓ ଲୋକ କଲ୍ୟାଣର ଚିନ୍ତାଧାରା ତାଙ୍କ ଇତିହାସର ଏକ ବଡ଼ ଅଂଶ। ଆଧୁନିକ ଭାରତ ଗଢ଼ିବାର ଯାତ୍ରାରେ ମଧ୍ୟ ମହାରାଷ୍ଟ୍ରର ଅବଦାନ ଖୁବ୍ ଗଭୀର। ସାମାଜିକ ସଂସ୍କାର, ଶିକ୍ଷା, ନାରୀ ଅଧିକାର ବିଷୟରେ ଅନେକ ସ୍ୱର ଏହି ମାଟିରୁ ତୀବ୍ର ହୋଇ ଉଠିଛି। ଏଠିକାର ଲୋକଗୀତ, ଲୋକ ସଂସ୍କୃତି, ପରମ୍ପରା ସବୁ ନିଆରା। ତେବେ ଏହି ବିଷୟରେ ଅଧିକ ଶୁଣିବା ଆଜିର ଆଲୋଚନାରେ। ଆଜିର ଆଲୋଚନାର ବିଷୟ ରହିଛି ଭାରତର ସ୍ୱାଧୀନତା ଆନ୍ଦୋଳନରେ ମହାରାଷ୍ଟ୍ରର ଭୂମିକା, ଯାହାକୁ ଆଲୋଚନା କରିଛନ୍ତି ଡକ୍ଟର ପ୍ରଶାନ୍ତ କୁମାର ପ୍ରଧାନ।
1: ମହାରାଷ୍ଟ୍ର ହେଉଛି ବୀର ମରାଠାମାନଙ୍କର ପ୍ରଦେଶ। ସପ୍ତଦଶ ଶତାବ୍ଦୀରେ ଛତ୍ରପତି ଶିବାଜୀ ଧର୍ମାନ୍ଧ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ବିରୁଦ୍ଧରେ ଏକ ସ୍ୱାଧୀନତା ସଂଗ୍ରାମ ଆରମ୍ଭ କରି ସ୍ୱରାଜ୍ୟ ସ୍ଥାପନ କରିଥିଲେ। ଜ୍ଞାନେଶ୍ୱର, ଏକନାଥ, ତୁକାରାମ, ନାମଦେବ ଓ ସମର୍ଥ ରାମଦାସଙ୍କ ପରି ପ୍ରଖ୍ୟାତ ଭକ୍ତି ସନ୍ଥମାନଙ୍କର ଭୂମି ହେଉଛି ମହାରାଷ୍ଟ୍ର। ମଧ୍ୟଯୁଗରେ ଏ ସନ୍ଥମାନେ ଆରମ୍ଭ କରିଥିଲେ ମହାରାଷ୍ଟ୍ର ଧର୍ମ ନାମରେ ଏକ ସାଂସ୍କୃତିକ ଜନ ଆନ୍ଦୋଳନ। ଏହାର ରାଜନୈତିକ ସଫଳତା ବିରାଟ ମରାଠା ରାଷ୍ଟ୍ରସଂଘ ବା ମରାଠା କନଫେଡେରାସି ପ୍ରତିଷ୍ଠାରେ ସମ୍ଭବ ହୋଇଥିଲା ଅଷ୍ଟାଦଶ ଶତାବ୍ଦୀରେ ବୀର ମରାଠା ସର୍ଦ୍ଦାରମାନଙ୍କ ଦ୍ୱାରା। ବିଦେଶୀ ଶାସନ ଓ ଶୋଷଣ ବିରୁଦ୍ଧରେ ଭାରତୀୟମାନଙ୍କର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୁଏ 1857 ମସିହାର ମହାନ ବିପ୍ଳବରୁ। ମରାଠା ବୀର ନାନା ସାହେବ ପେଶୱା, ତାତ୍ୟା ଟୋପେ ଓ ବୀରାଙ୍ଗନା ଲକ୍ଷ୍ମୀବାଈ ଏହାର ନେତୃତ୍ୱ ନେଇଥିଲେ ଓ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେବାରେ ସକ୍ଷମ ହୋଇଥିଲେ। ସତାରା, କୋହ୍ଲାପୁର, ବେଲଗାଓଁ ଆଦି ଅଞ୍ଚଳରେ ମଧ୍ୟ ଏ ସଂଗ୍ରାମ ତୀବ୍ର ରୂପ ଧାରଣ କରିଥିଲା। ମରାଠାମାନଙ୍କର ଅପୂର୍ବ ବଳିଦାନ ପରବର୍ତ୍ତୀ ସ୍ୱାଧୀନତା ସଂଗ୍ରାମର ଭୂମି ପ୍ରସ୍ତୁତ କରିଥିଲା। ଭାରତର ସ୍ୱାଧୀନତା ସଂଗ୍ରାମର ଶେଷ ପର୍ବ ଆରମ୍ଭ ହୁଏ ଜାତୀୟ କଂଗ୍ରେସର ଗଠନରୁ। 1885 ମସିହା ଡିସେମ୍ବର 28 ତାରିଖ ଦିନ ବମ୍ବେର ଗୋକୁଲ ଦାସ ତେଜପାଲ ସଂସ୍କୃତ ମହାବିଦ୍ୟାଳୟର ପରିସରରେ ଏହାର ଜନ୍ମ ହୋଇଥିଲା। ଏହା ଥିଲା ପ୍ରଥମ ସର୍ବଭାରତୀୟ ସଂଗଠନ। ପ୍ରାରମ୍ଭିକ ସ୍ତରରେ ଯେଉଁମାନେ କଂଗ୍ରେସର ନେତୃତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ମଧ୍ୟ ବହୁ ଜନନାୟକ ଥିଲେ। ସେମାନେ ହେଲେ ମହାଦେବ ଗୋବିନ୍ଦ ରାନାଡ଼େ, ଗୋପାଳ କୃଷ୍ଣ ଗୋଖଲେ, ବାଲ ଗଙ୍ଗାଧର ତିଲକ ଆଦି। ରାନାଡ଼େ ଜଣେ ପ୍ରସିଦ୍ଧ ବିଦ୍ୱାନ ଓ ସମାଜ ସଂସ୍କାରକ ଥିଲେ। ପୁନା ସାର୍ବଜନୀନ ସଭା, ପ୍ରାର୍ଥନା ସମାଜ ଆଦିର ସେ ଥିଲେ ଅନ୍ୟତମ ସଂସ୍ଥାପକ। ଏସବୁ ସଂଗଠନ

ଭାରତବର୍ଷରେ ଏକ ସାଂସ୍କୃତିକ ନବଜାଗରଣ ସୃଷ୍ଟି କରିଥିଲା। ଗୋଖଲେ ସର୍ଭାଣ୍ଟସ୍ ଅଫ୍ ଇଣ୍ଡିଆ ସୋସାଇଟିର ସ୍ଥାପନା କରିଥିଲେ। ସେ ଜଣେ ନରମପନ୍ଥୀ ଜାତୀୟତାବାଦୀ ଥିଲାବେଳେ ଲୋକମାନ୍ୟ ବାଲ ଗଙ୍ଗାଧର ଥିଲେ ଜଣେ ଚରମପନ୍ଥୀ ଦେଶପ୍ରେମୀ। ତିଲକଙ୍କ ପ୍ରସିଦ୍ଧ ଉକ୍ତି "ସ୍ୱାଧୀନତା ମୋର ଜନ୍ମସିଦ୍ଧ ଅଧିକାର" ସଂଗ୍ରାମୀମାନଙ୍କୁ ବହୁଭାବରେ ଉତ୍ସାହିତ କରିଥିଲା। ଉଭୟ ଅକ୍ଳାନ୍ତ ପରିଶ୍ରମ ଓ ଚରମ ତ୍ୟାଗ କରି କଂଗ୍ରେସକୁ ପରବର୍ତ୍ତୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ କରିଥିଲେ। ମହାରାଷ୍ଟ୍ରରେ ହୋମ୍ ରୁଲ୍ ଆନ୍ଦୋଳନ ଚଳାଇ ରଖିଥିଲେ ତିଲକ 1916ରୁ 1918 ପର୍ଯ୍ୟନ୍ତ। ତାଙ୍କୁ ଫାଦର୍ ଅଫ୍ ଇଣ୍ଡିଆନ୍ ଅନ୍ରେଷ୍ଟ କୁହାଯାଏ। ମହାତ୍ମା ଗାନ୍ଧୀ ତାଙ୍କୁ ଆଧୁନିକ ଭାରତର ନିର୍ମାତା ବା ମେକର୍ ଅଫ୍ ମଡର୍ଣ୍ଣ ଇଣ୍ଡିଆ ବୋଲି କହୁଥିଲେ। ଗୋଖଲେଙ୍କ ସବୁଠାରୁ ବଡ଼ ଅବଦାନ ହେଉଛି ଯେ ସେ ଦକ୍ଷିଣ ଆଫ୍ରିକାରେ ସଂଗ୍ରାମ କରୁଥିବା ଗାନ୍ଧୀଙ୍କୁ ଭାରତକୁ ଆମନ୍ତ୍ରଣ କରିଥିଲେ। ତାଙ୍କରି ଉପଦେଶକୁ ମାନି ଗାନ୍ଧୀ ଭାରତରେ ତାଙ୍କର ସଂଗ୍ରାମୀ ଜୀବନ ଆରମ୍ଭ କରିଥିଲେ ଓ ସ୍ୱାଧୀନତା ଆନ୍ଦୋଳନକୁ ଚୂଡ଼ାନ୍ତ ରୂପ ଦେଇଥିଲେ। 1920ରୁ 1947 ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଏହି ସମୟକୁ ଗାନ୍ଧୀ ଯୁଗ କୁହାଯାଏ। ମହାରାଷ୍ଟ୍ର ମଧ୍ୟ ନିଜର ସମସ୍ତ ଶକ୍ତି ଦେଇ ଗାନ୍ଧୀଙ୍କ ଆନ୍ଦୋଳନକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବିନୋବା ଭାବେ, କିଶୋରଲାଲ ମସ୍ରୁୱାଲା, ସଦାଶିବ କାନୋଜୀ ପାତିଲ, ବସନ୍ତ ଦାଦା ପାତିଲ ଓ ଅଚ୍ୟୁତ ପଟବର୍ଦ୍ଧନଙ୍କ ପରି ସମାଜବାଦୀ ମହାରାଷ୍ଟ୍ରର ସନ୍ତାନ ହେଲେ ମଧ୍ୟ ଏମାନେ ସମଗ୍ର ଭାରତବର୍ଷକୁ ନେତୃତ୍ୱ ଦେଇଥିଲେ। 1920 କଂଗ୍ରେସର ନାଗପୁର ଅଧିବେଶନରେ ଅସହଯୋଗ ଆନ୍ଦୋଳନର ଜନ୍ମ ହୋଇଥିଲା। ଗାନ୍ଧୀଙ୍କ ଏ ଅନନ୍ୟ ଆନ୍ଦୋଳନକୁ ସମର୍ଥନ କରି ଶହ ଶହ ଯୁବକ, ଛାତ୍ର, ଗ୍ରାମୀଣ କୃଷକ ଏଥିରେ ଯୋଗ ଦେଇଥିଲେ। ସ୍କୁଲ, କଲେଜ, କୋର୍ଟ ଓ ବିଦେଶୀ ଦ୍ରବ୍ୟ ବର୍ଜନ କରାଯାଇଥିଲା। ସରକାରୀ ଶିକ୍ଷା ଛାଡ଼ୁଥିବା ଛାତ୍ରମାନଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିଲା ପ୍ରସିଦ୍ଧ ଜାତୀୟ ଅନୁଷ୍ଠାନ ତିଳକ ମହାରାଷ୍ଟ୍ର ବିଦ୍ୟାପୀଠ। ଗଠନ କରାଯାଇଥିଲା ତିଲକ ସ୍ୱରାଜ ଫଣ୍ଡ। ଗଠନମୂଳକ କାର୍ଯ୍ୟକ୍ରମ ଜରିଆରେ ଭାରତୀୟଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାକୁ ପ୍ରୟାସ କରାଯାଇଥିଲା। 1930ରୁ 1934 ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ବ୍ୟାପକ ହୋଇଥିଲା ପ୍ରସିଦ୍ଧ ଲବଣ ସତ୍ୟାଗ୍ରହ ବା ଆଇନ ଅମାନ୍ୟ ଆନ୍ଦୋଳନ। ଯେତେବେଳେ 1930 ମାର୍ଚ୍ଚ 12 ଦିନ ମହାତ୍ମା ସାବରମତୀରୁ ଦାଣ୍ଡିଯାତ୍ରା ଆରମ୍ଭ କଲେ, ପଡ଼ୋଶୀ ମହାରାଷ୍ଟ୍ରରେ ବି ବିଭିନ୍ନ ସ୍ଥାନରେ ପଦଯାତ୍ରାମାନ ବାହାରିଥିଲା। ମହାରାଷ୍ଟ୍ରର ସମୁଦ୍ରକୂଳର ଗ୍ରାମମାନଙ୍କରୁ ହଜାର ହଜାର ସାଧାରଣ ମଣିଷ ଲୁଣ ମାରିଥିଲେ ଓ ପୋଲିସର ଅକଥନୀୟ ଅତ୍ୟାଚାରକୁ ସାମ୍ନା କରିଥିଲେ। ସତାରା, ଜଲଗାଓଁ, ଅହମ୍ମଦନଗର, ଥାନେ, ପୁନେ, ରାୟଗଡ଼ା ଆଦି ସ୍ଥାନରେ ଲୋକମାନେ ବିଭିନ୍ନ ସରକାରୀ ଆଇନ ଭାଙ୍ଗିଥିଲେ। ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ବମ୍ବେ ଅଭିମୁଖେ ପଦଯାତ୍ରାମାନ ସଂଗଠିତ ହୋଇଥିଲା। ବମ୍ବେ ନଗରୀ ଏହି ଆନ୍ଦୋଳନର ପ୍ରାଣକେନ୍ଦ୍ର ପାଲଟି ଯାଇଥିଲା। ଶଙ୍କର ରାଓ ଦେଓ, ସଦାଶିବ କାନୋଜୀ ପାତିଲ, ଯମୁନାଲାଲ ବଜାଜ, ଖୁର୍ସିଦ ନରିମାନ ଆଦି ବ୍ୟକ୍ତିମାନେ ଏ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ବମ୍ବେର ଜୁହୁଠାରେ 1930 ଏପ୍ରିଲ 6 ଦିନ ହଜାର ହଜାର ସତ୍ୟାଗ୍ରହୀ ରୁଣ୍ଡ ହେଲେ। ସେମାନେ ପ୍ରାର୍ଥନା ସାରି ସମୁଦ୍ରରୁ ଲୁଣ ମାରିଲେ। ନିଜେ କସ୍ତୁରବା ପାଖରେ ଥାଇ ସତ୍ୟାଗ୍ରହୀମାନଙ୍କୁ ଉତ୍ସାହିତ କରୁଥିଲେ। 1934 ମହାରାଷ୍ଟ୍ରର ୱାର୍ଧାର ଥିବା ସେବାଗ୍ରାମଠାରେ ଗାନ୍ଧୀ ନିଜର ନୂଆ ଆଶ୍ରମ ପ୍ରତିଷ୍ଠା କଲେ। ତାଙ୍କର ପରମ ଶିଷ୍ୟ ବିନୋବା ନିକଟସ୍ଥ ପୌନାରଠାରେ ପ୍ରତିଷ୍ଠା କଲେ ପରମଧାମ ଆଶ୍ରମ। ସେବାଗ୍ରାମ ପାଲଟି ଯାଇଥିଲା ଭାରତୀୟ ଜନ ଆନ୍ଦୋଳନର କେନ୍ଦ୍ରବିନ୍ଦୁ। ଏଠାରେ ଶହ ଶହ ସତ୍ୟାଗ୍ରହୀଙ୍କୁ ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ସ୍ୱାବଲମ୍ବୀ ହେବାର ପ୍ରଶିକ୍ଷଣ ଦିଆଗଲା। ଅଗଷ୍ଟ ବିପ୍ଳବ ବା 1942 ପ୍ରସିଦ୍ଧ ଭାରତ ଛାଡ଼ ଆନ୍ଦୋଳନର ପ୍ରଥମ ଯୁଦ୍ଧ ଘୋଷ ମଧ୍ୟ ବାଜି ଉଠିଥିଲା ପୁଣି ମହାରାଷ୍ଟ୍ରରେ। ବମ୍ବେର ଗୋଆଲିଆ ପୁଷ୍କରିଣୀ ପାଖ ମଇଦାନରେ ସଭା କରି କଂଗ୍ରେସ ସଂଗଠନ ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା। ପୂର୍ବରୁ 14 ଜୁଲାଇରେ ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରିଣୀ ସମିତି ମହାତ୍ମାଙ୍କୁ ଏକ ନୂଆ ସଂଗ୍ରାମ ଆରମ୍ଭ କରିବାକୁ ଅନୁରୋଧ କରିଥିଲା। 9 ଅଗଷ୍ଟରେ ଆରମ୍ଭ ହେଲା ପୃଥିବୀ ବିଖ୍ୟାତ ଭାରତ ଛାଡ଼ ଗଣ ଆନ୍ଦୋଳନ। ଗାନ୍ଧୀଙ୍କ କର ବା ମର ଆହ୍ୱାନ ବିଜୁଳି ବେଗରେ ସମଗ୍ର ମହାରାଷ୍ଟ୍ରରେ ବ୍ୟାପି ଯାଇଥିଲା। ୱାର୍ଦ୍ଧା ନିକଟସ୍ଥ ଅସ୍ଥି ନାମକ ସ୍ଥାନରେ ପୋଲିସର ଗୁଳିମାଡ଼ରେ ବହୁ ସତ୍ୟାଗ୍ରହୀ ଟଳି ପଡ଼ିଥିଲେ। ସତାରାଠାରେ ସତ୍ୟାଗ୍ରହୀମାନେ ସ୍ଥାପନା କରିଥିଲେ ଏକ ସମାନ୍ତରାଳ ସ୍ୱାଧୀନ ସରକାର। ଏହାର ନେତୃତ୍ୱ ନେଇଥିଲେ ନାନା ପାଟିଲ ଓ ନାଗନାଥ ନାଇକୱାଡ଼ି। କୋହ୍ଲାପୁର, ସୋଲାପୁର ଆଦି ସ୍ଥାନରେ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା। ସୋଲାପୁରର ଲୁଗାକଳର ଶ୍ରମିକମାନେ

ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୁନେର ଆଗା ଖାଁ ପ୍ରାସାଦରେ ଗାନ୍ଧୀ, କସ୍ତୁରବା ଓ ମହାଦେବ ଦେଶାଇଙ୍କୁ ବନ୍ଦୀ କରାଯାଇଥିଲା। ସରୋଜିନୀ ନାଇଡ଼ୁ ମଧ୍ୟ ଏଠାରେ ବନ୍ଦୀ ହୋଇଥିଲେ। ଏଠାରେ କସ୍ତୁରବା ଓ ମହାଦେବ ଦେଶାଇ ମୃତ୍ୟୁବରଣ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନ ପରେ ମଧ୍ୟ ମହାରାଷ୍ଟ୍ରରେ ବିପ୍ଳବର ବହ୍ନି ପ୍ରଶମିତ ହୋଇନଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦ ହିନ୍ଦ ଫୌଜର ସୈନ୍ୟମାନଙ୍କୁ ବନ୍ଦୀ କରି ଇଂରେଜ ସରକାର ସେମାନଙ୍କର ବିଚାର ଆରମ୍ଭ କରିଥିଲା। ଇଂରେଜ ସରକାରଙ୍କ ସୈନ୍ୟ ହୋଇ ବି ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିବାରୁ ସେମାନଙ୍କ ଉପରେ ବିଶ୍ୱାସଘାତକତାର ଦୋଷ ଲଦି ବିଚାର କରାଯାଇଥିଲା। ବମ୍ବେ ସମୁଦ୍ର କୂଳରେ ଥିବା ବ୍ରିଟିଶ ନୌବାହିନୀର ସୈନ୍ୟମାନେ ଏଥିରେ କ୍ଷୁବ୍ଧ ହୋଇ ଆଜାଦ ହିନ୍ଦ ସେନାର ସୈନ୍ୟମାନଙ୍କୁ ସମର୍ଥନ କରି ବିଦ୍ରୋହ କରିଥିଲେ। ଏମାନଙ୍କ ସହ ଆଲୋଚନା କରି ବହୁ କଷ୍ଟରେ ଇଂରେଜମାନେ ଏ ବିଦ୍ରୋହକୁ ଶାନ୍ତ କରିଥିଲେ। ମାତ୍ର ଏସବୁ ବିପ୍ଳବ ଯୋଗୁଁ ଇଂରେଜମାନେ ଜାଣିପାରିଥିଲେ ଯେ ଭାରତରେ ସେମାନଙ୍କର ସମୟକାଳ ସରିଆସୁଛି। ମହାରାଷ୍ଟ୍ରର ଜଣେ ପ୍ରଖ୍ୟାତ ବରପୁତ୍ର ହେଉଛନ୍ତି ବୀର ଦାମୋଦର ସାଭରକର। ଦେଶ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ସେ ସଶସ୍ତ୍ର ବିପ୍ଳବରେ ବିଶ୍ୱାସୀ ଥିଲେ ଓ ହିନ୍ଦୁ ମହାସଭାର ଜଣେ ସକ୍ରିୟ ସଦସ୍ୟ ଥିଲେ। ସେ ତାଙ୍କ ଭାଇଙ୍କ ସହ ମିଶି ଗଠନ କରିଥିଲେ ଅଭିନବ ଭାରତ ସୋସାଇଟି। ବ୍ରିଟିଶ ଶାସନ ବିରୁଦ୍ଧରେ ଷଡ଼ଯନ୍ତ୍ର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଆଣ୍ଡାମାନର କୁଖ୍ୟାତ ସେଲୁଲାର ଜେଲ୍କୁ ପଠାଇ ଦିଆଯାଇଥିଲା। ଏସବୁ ଛଡ଼ା ମହାରାଷ୍ଟ୍ର ଥିଲା ସାମାଜିକ ସମତା ଓ ନ୍ୟାୟ ଆନ୍ଦୋଳନର ଅଗ୍ରଣୀ ଜନନେତା ମହାତ୍ମା ଜ୍ୟୋତିବା ଫୁଲେ ଓ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ କର୍ମଭୂମି। ଭାରତର ସ୍ୱାଧୀନତା ସଂଗ୍ରାମରେ ମହାରାଷ୍ଟ୍ରର ଅବଦାନ ସ୍ୱର୍ଣ୍ଣାକ୍ଷରରେ ଲିଖିତ।

ସେଥିପାଇଁ ତ ମହାରାଷ୍ଟ୍ରକୁ ବୁଝିବାର ମାନେ କେବଳ ଗୋଟିଏ ରାଜ୍ୟକୁ ନୁହେଁ, ବରଂ ଭାରତ ଇତିହାସର ଏକ ଗଭୀର ଅଧ୍ୟାୟକୁ ବୁଝିବାକୁ ହେବ। ଆମେ ଭିନ୍ନ ଭିନ୍ନ ଫୁଲ, କିନ୍ତୁ ଆମର ବଗିଚା ଗୋଟିଏ। ଆମର ଭିନ୍ନ ଭିନ୍ନ ସ୍ୱର, କିନ୍ତୁ ଆମର ସଙ୍ଗୀତ ଗୋଟିଏ। ଆମେ ଭିନ୍ନ ଭିନ୍ନ ନଦୀ, କିନ୍ତୁ ଆମର ଗନ୍ତବ୍ୟ ସମୁଦ୍ର ସେଇ ଗୋଟିଏ। ଭାରତର ଶକ୍ତି ତାର ବିଶାଳତାରେ ନୁହେଁ, ଭାରତୀୟମାନଙ୍କ

ଶକ୍ତି ତାର ବିଶାଳତାରେ ନୁହେଁ, ଭାରତୀୟମାନଙ୍କ ହୃଦୟର ବିଶାଳତା ହିଁ ଭାରତର ସବୁଠୁ ବଡ଼ ଶକ୍ତି। ଧର୍ମର ଭିନ୍ନତା ଆମକୁ ବିଭାଜିତ କରେ ନାହିଁ, ଭାଷାର ବିବିଧତା ଆମକୁ ଦୂରେଇ ଦିଏ ନାହିଁ, ବରଂ ଏହି ବିବିଧତା ମଧ୍ୟରେ ଯେଉଁ ଏକତାର ସୁନ୍ଦର ସୁର ବାଜେ ତାହା ହିଁ ଭାରତର ପ୍ରକୃତ ପରିଚୟ। ଯେପରି ବିଭିନ୍ନ ରଙ୍ଗ ମିଶି ଇନ୍ଦ୍ରଧନୁକୁ ସୁନ୍ଦର କରେ, ସେହିପରି ଅନେକ ଜାତି, ଧର୍ମ, ଭାଷା ଓ ସଂସ୍କୃତି ମିଶି ଭାରତକୁ ସବୁବେଳେ ମହାନ କରୁଥାଏ। ଏ ଦେଶର ଗଳି କନ୍ଦିରେ ଭାଇଚାରାର ଏମିତି ଅନେକ ଅଲେଖା କାହାଣୀ ରହିଛି ଯାହାକୁ କେହି ଲେଖି ନାହାନ୍ତି, କେବଳ ସମୟ ହିଁ ତାର ସାକ୍ଷୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

0: କ୍ରମରେ କନ୍ଧ ଗୀତ ପରିବେଷଣ କଲେ
1: ଚାଷୀ ଭାଇ ଭଉଣୀମାନେ। ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
2: ଏକ ଐତିହାସିକ ପଦକ୍ଷେପ ଲେଖୁଛି ସଫଳତାର କାହାଣୀ ସୁଭଦ୍ରା।
3: ଚାରୋଟି କିସ୍ତିର ସଫଳ ବିତରଣ ସହ ଏକ

0: କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜୀବନରେ ଆସିଛି ସ୍ୱାବଲମ୍ବନର ନୂଆ ପରିଚୟ। ଜୀବିକା ବିକାଶରୁ ରୋଜଗାର, ଉଦ୍ୟମରୁ ଆତ୍ମବିଶ୍ୱାସ, ସୁଭଦ୍ରା ଗଢୁଛି ସମୃଦ୍ଧ ଓଡ଼ିଶାର ନୂଆ ଭବିଷ୍ୟତ। ଆସନ୍ତା ଅଗଷ୍ଟ 28 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ପଞ୍ଚମ କିସ୍ତି ବାବଦକୁ ମିଳିବ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
1: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
2: ପ୍ରଚାର କରୁଛୁ ନାରୀ ମହଲ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ, ଉପସ୍ଥାପନାରେ ସ୍ୱାଗତିକା ସ୍ୱାଇଁ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ସାରସ୍ୱତ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଆମର ଏହି ସାହିତ୍ୟ ପତ୍ରିକା ଲିପିକା। ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ, ଆଉ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା।

ପୁଣି ଶବ୍ଦ ଯେତେବେଳେ ଭାବନାର ରୂପ ନିଏ ଆଉ ଭାବନା ଯେତେବେଳେ ସୃଜନର ରୂପ ନିଏ ସେତେବେଳେ ସୃଷ୍ଟି ହୁଏ ସାହିତ୍ୟ। ସାହିତ୍ୟ କେବଳ କିଛି ଶବ୍ଦର ସମାହାର ନୁହେଁ, ବରଂ ଏହା ଆମ ସମାଜ, ସମୟ, ଜୀବନ ଏବଂ ମଣିଷର ଅନୁଭବ ସବୁର ଏକ ସଜୀବ ପ୍ରତିଛବି। ଆଉ ସୃଜନଶୀଳତାର ଏହି ଅଭିନବ ଭାଷା ଆଉ ସ୍ୱରକୁ ଆଧାର କରି ଆମର ଏହି କାର୍ଯ୍ୟକ୍ରମ ସାହିତ୍ୟ ପତ୍ରିକା ଲିପିକା। ଆଜିର ଲିପିକାରେ ଭଉଣୀ ଆପଣମାନଙ୍କ ପାଇଁ ରହିଛି କବି କବିତା ମହାନ୍ତିଙ୍କର କେତୋଟି କବିତା ଏବଂ ଗାଳ୍ପିକା ସୁଜାତା ମହାପାତ୍ରଙ୍କର ଗଳ୍ପ।

0: କବିତା କେବଳ କେତୋଟି ଶବ୍ଦର ବସାଣ ନୁହେଁ, ବରଂ ଏହା ହେଉଛି ମନର ନୀରବ କଥାକୁ କହିବାର ଗୋଟିଏ ସୁନ୍ଦର ମାଧ୍ୟମ। କେବେ ଏହା ହସଖୁସିର ରଙ୍ଗରେ ମନକୁ ବର୍ଣ୍ଣମୟ କରିଦିଏ, ତ ଆଉ କେବେ ଅନେକ ଅକୁହା କଥାର ସ୍ୱାକ୍ଷର ପାଲଟେ। କବିର କଲମରୁ ଝରିପଡ଼ୁଥିବା ପ୍ରତ୍ୟେକ ଶବ୍ଦରେ ଲୁଚି ରହିଥାଏ ଗୋଟିଏ ଗୋଟିଏ ଏମିତିକା ଅନୁଭବ, ଦୃଷ୍ଟିକୋଣ, ଯାହାକୁ ପଢ଼ିଲେ ଆମେ କେବେ ସେଥିରେ ନିଜକୁ ଖୋଜିପାଉ, ତ ପୁଣି କେତେବେଳେ ଅନ୍ୟ କାହାରି ମନକୁ ବୁଝିବାର ସୁଯୋଗ ପାଉ। ସାହିତ୍ୟ ପତ୍ରିକାର ପ୍ରଥମ ଭାଗରେ ଆପଣମାନଙ୍କ ପାଇଁ ରହିଛି କେତୋଟି କବିତା, କବି କବିତା ମହାନ୍ତି।
1: କବିତାର ଶୀର୍ଷକ ଚୁଡ଼ି। ମୁଠାଏ ନାଲି ଚୁଡ଼ିରେ ଥାଏ ନାରୀ ହାତର ସୌନ୍ଦର୍ଯ୍ୟ। ମୁଠାଏ ନାଲି ଚୁଡ଼ିରେ ଥାଏ ନାରୀ ହାତର ସୌନ୍ଦର୍ଯ୍ୟ। ଚୁଡ଼ିର ରୁଣଝୁଣ ଶବ୍ଦରେ ପ୍ରେମର ଇସାରା, ଚୁଡ଼ି ଭାଙ୍ଗିବା ଶବ୍ଦରେ ଚୁର୍ମାର ହେଉଥିବା ସ୍ୱପ୍ନ ସବୁ ଏମିତି ଅନେକ କିଛି ବାନ୍ଧି ରଖିଥାଏ। ଚୁଡ଼ି ଭାଙ୍ଗିବା ଶବ୍ଦରେ ଚୁର୍ମାର ହେଉଥିବା ସ୍ୱପ୍ନ ସବୁ ଏମିତି ଅନେକ କିଛି ବାନ୍ଧି ରଖିଥାଏ ନାରୀ ହାତରେ ଥିବା ବାହ୍ୟ ଚୁଡ଼ି। ଚୁଡ଼ି ନୁହେଁ କେବଳ ଏକ କାଚର ବଳୟ, ନୂଆ କରି ବାହା ହୋଇଥିବା ବୋହୂ ପାଇଁ ପ୍ରେମର ସଂଜ୍ଞା, ସୌଭାଗ୍ୟର ପ୍ରତୀକ, ସ୍ତ୍ରୀ ପାଇଁ ସମର୍ପଣର ଭାବ। ନୂଆ କରି ବାହା ହୋଇଥିବା ବୋହୂ ପାଇଁ ପ୍ରେମର ସଂଜ୍ଞା, ସୌଭାଗ୍ୟର ପ୍ରତୀକ, ସ୍ତ୍ରୀ ପାଇଁ ସମର୍ପଣର ଭାବ। ସମ୍ପର୍କକୁ ବଞ୍ଚାଇ ରଖିବାର ପ୍ରତିଜ୍ଞା, ପର୍ବପର୍ବାଣି ସଂସ୍କୃତି ପରମ୍ପରାର ପ୍ରତୀକ ଚୁଡ଼ି, ପର୍ବପର୍ବାଣି ସଂସ୍କୃତି ପରମ୍ପରାର ପ୍ରତୀକ ଚୁଡ଼ି, ସଧବା ନାରୀର ଗହଣା ଚୁଡ଼ି, ସଧବା ନାରୀର ଗହଣା ଚୁଡ଼ି। ଆଶୀର୍ବାଦର କେଇଟି ଶବ୍ଦ କାଚ ସିନ୍ଦୁର ବଜ୍ର ହୋଇଥାଉ, ଆଶୀର୍ବାଦର କେଇଟି ଶବ୍ଦ କାଚ ସିନ୍ଦୁର ବଜ୍ର ହୋଇଥାଉ। ଆଜିକାଲି ଆଉ ଶୁଭେ ନାହିଁ ଚୁଡ଼ିର।

ଜୁଣୁ ଜୁଣୁ ଶବ୍ଦ, କେବେ କେମିତି ଶ୍ରାବଣ ଆସିଲେ ସବୁଜ ଚୁଡ଼ିରୁ ମୁଠାଏ, ଅବା ଲାଲ ଚୁଡ଼ି କଦବା କେମିତି, ଆଜିକାଲି ଆଉ ଶୁଭେ ନାହିଁ ଚୁଡ଼ିର ରୁଣୁ ଝୁଣୁ ଶବ୍ଦ, କେବେ କେମିତି ଶ୍ରାବଣ ଆସିଲେ ସବୁଜ ଚୁଡ଼ିରୁ ମୁଠାଏ, ଅବା ଲାଲ ଚୁଡ଼ି କଦବା କେମିତି ଆଖି ଆଗରେ ଆସେ। ସେ କାଳର ବୁଢ଼ା ଶଙ୍ଖାରି ଆଉ କାହିଁ, ବଦଳୁଥିବା ସମୟରେ ସମ୍ପର୍କ ଯେମିତି ହୋଇଛି ଦୁର୍ବଳ, ଚୁଡ଼ି ମଧ୍ୟ ହୋଇଛି ନୀରବ ଓ ବିରଳ। ସେ କାଳର ବୁଢ଼ା ଶଙ୍ଖାରି ଆଉ କାହିଁ, ବଦଳୁଥିବା ସମୟରେ ସମ୍ପର୍କ ଯେମିତି ହୋଇଛି ଦୁର୍ବଳ, ଚୁଡ଼ି ମଧ୍ୟ ହୋଇଛି ନୀରବ ଓ ବିରଳ। କବିତାର ଶୀର୍ଷକ ଅଭିନୟ। ପ୍ରତିଦିନ ସକାଳେ ଆଇନା ଆଗରେ ଠିଆ ହୁଏ ସିଏ, ପ୍ରତିଦିନ ସକାଳେ ଆଇନା ଆଗରେ ଠିଆ ହୁଏ ସିଏ, ମୁହଁରେ ହସର ରଙ୍ଗ ବୋଳି ହୃଦୟର ଦୁଃଖ ଦରଦକୁ ଲୁଚାଇ ଜୀବନ ରଙ୍ଗମଞ୍ଚକୁ ଓହ୍ଲାଇଥାଏ। ସତରେ ଜୀବନ ଏକ ବିଶାଳ ରଙ୍ଗମଞ୍ଚ, ସତରେ ଜୀବନ ଏକ ବିଶାଳ ରଙ୍ଗମଞ୍ଚ, ଯେଉଁଠି ପ୍ରତ୍ୟେକ ସମ୍ପର୍କ, ପ୍ରତ୍ୟେକ ଚରିତ୍ର, ପ୍ରତ୍ୟେକ ଶବ୍ଦ ଓ ସଂଳାପ, ଏମିତିକି କିଛି ନିରବତା ମଧ୍ୟ ବଞ୍ଚନ୍ତି ଅଭିନୟରେ। କେହି ପ୍ରେମରେ ଅଭିନୟ କରେ, କେହି ବିଶ୍ୱାସରେ, କେହି ପ୍ରେମରେ ଅଭିନୟ କରେ, କେହି ବିଶ୍ୱାସର, କେହି ଆପଣାର ବୋଲି କହେ, କିନ୍ତୁ ସେ ଅନୁଭବୀ ଥାଏ ପ୍ରତିଟି ଅଭିନୟ ପଛରେ ଥିବା ନିରୋଳ ସତ୍ୟକୁ, କିନ୍ତୁ ସେ ଅନୁଭବୀ ଥାଏ ପ୍ରତିଟି ଅଭିନୟ ପଛରେ ଥିବା ନିରୋଳା ସତ୍ୟକୁ, ତଥାପି ସେ ଖୋଜୁଥାଏ ନିରୋଳା ସମ୍ପର୍କକୁ ସବୁଦିନେ ଅଳିକରେ, କେବେ ତ ଦିନେ ଏମିତି ଏକ ସକାଳ ଆସୁ, ତଥାପି ସେ ଖୋଜୁଥାଏ ନିରୋଳା ସମ୍ପର୍କକୁ ସବୁଦିନେ ଅଳି କରୁଥାଏ, କେବେ ତ ଦିନେ ଏମିତି ଏକ ସକାଳ ଆସୁ ଯେଉଁଦିନ ମୁହଁରେ ମୁଖା ନଥିବ, ଏମିତି ଏକ ସକାଳ ଆସୁ ଯେଉଁଦିନ ମୁହଁରେ ମୁଖା ନଥିବ, ହୃଦୟରେ ଛଳନା ନଥିବ, ହୃଦୟରେ ଛଳନା ନଥିବ, ହସ ଓ ଲୁହ ହେବ ସତ, ସମ୍ପର୍କ ହେବ ପବିତ୍ର, ହସ ଓ ଲୁହ ହେବ ସତ, ସମ୍ପର୍କ ହେବ ପବିତ୍ର, ଆଉ ମଣିଷ ସତକୁ ନେଇ ବଞ୍ଚିବ, ଆଉ ମଣିଷ ସତକୁ ନେଇ ବଞ୍ଚିବ, ଆଉ ସେହି ସକାଳଟି ହେବ ପୃଥିବୀର ସବୁଠୁ ଶ୍ରେଷ୍ଠ ଅଭିନୟ, ସେହି ସକାଳଟି ହେବ ପୃଥିବୀର ସବୁଠୁ ଶ୍ରେଷ୍ଠ ଅଭିନୟ। କବିତାର ଶୀର୍ଷକ ବୋଉ ଏକ ଅଧା ଲେଖା ବହି। କିଏ କହେ ବୋଉ ପାଇଁ ଲେଖିବା ଭାରି ସହଜ, କିଏ କହେ ବୋଉ ପାଇଁ ଲେଖିବା ଭାରି ସହଜ, କାଳେ ମିଛ କହିଲେ ପାପ ଲାଗିବ, ଏ କଥା କହୁଥିବା ବୋଉ କେତେ ଯେ ମିଛ କହେ ତାର ହିସାବ ନାହିଁ। କେତେବେଳେ ପୁଅର ନାଁ ଲେଖା ପାଇଁ ନିଜର ବାହାଘର ଖଡ଼ୁ ବନ୍ଧା ପକାଇ କହୁଥାଏ, କେଉଁ ଯାନିଯାତ୍ରା ଯାଉଛି ଯେ ଆଉ ଖଡ଼ୁ ପିନ୍ଧିବି, ପିଲାଙ୍କ ପାଟିକୁ ଗୁଣ୍ଡେ ଗୁଣ୍ଡିଏ ନିଜ ପଖାଳ କଂସାରୁ ଦେଲାବେଳେ କହେ, ନାଇଁ ବା ମୁଁ ଖାଇସାରିଲିଣି ପରା, ଖାଲି ଖରା ମୁହଁକୁ କରି ବସିଛି ନା, ମୋ ପେଟ ପୁରିଯାଇଛି। ଝିଅଙ୍କୁ ତା ଶାଢ଼ୀ ପିନ୍ଧିବାକୁ ଦେଇ କହୁଥାଏ, ଝିଅଙ୍କୁ ତା ଶାଢ଼ୀ ପିନ୍ଧିବାକୁ ଦେଇ କହୁଥାଏ, ଯିବା ଆସିବାକୁ ଦୁଇ ଖଣ୍ଡ ଲୁଗା ଢେର, ତମେ ପିନ୍ଧିଲେ ସିନା ମୋର ଖୁସି। ଝିଅକୁ ବର୍ଷେ ହେବା ବେଳୁ କଂସା ଥାଳିଠାରୁ ଗରା ନନ୍ଦିଆଯାଏ, ଝିଅକୁ ବର୍ଷେ ହେଲା ବେଳୁ କଂସା ଥାଳିଠାରୁ ଗରା ନନ୍ଦିଆଯାଏ, ଠାକୁର ବାସନ ଠାରୁ ପିଲି ସଜ ପାନ ବାକ୍ସ ଯାଏ, ସଜାଡ଼ି ଚାଲିଥାଏ ଦିନ ଦିନ ଧରି, ସଜାଡ଼ି ଚାଲିଥାଏ ଦିନ ଦିନ ଧରି, ବାପା ତା ପାଇଁ ଆଣିଥିବା ନୂଆ ଚୁଳ କଙ୍କଡ଼ଙ୍କୁ ଦିନେ ହାତରେ ନ ଲଗାଇ ସାଇତି ରଖୁଥାଏ, ବାପାଙ୍କୁ ବି ମିଛ କହେ, ବାସନ ମାଜିଲେ ପାଣି ଲାଗି ଗହଣା ଖରାପ ହୋଇଯିବ, ସିନ୍ଦୁକରେ ଥାଉ। ସତ କହିବାକୁ ଶିଖାଉଥିବା ବୋଉ ଅହରହ ମିଛ କାହିଁକି କହୁଥାଏ, ସତ କହିବାକୁ ଶିଖାଉଥିବା ବୋଉ ଅହରହ ମିଛ କାହିଁକି କହୁଥାଏ, ସତରେ କ'ଣ ତାକୁ ବୁଝି ହୁଏ, ସତରେ କ'ଣ ତାକୁ ଜାଣି ହୁଏ, ସତରେ କ'ଣ ତାକୁ ଲେଖି ହୁଏ, ସତରେ କ'ଣ ତାକୁ ପଢ଼ି ହୁଏ, ସେ ପରା ଏକ ଅଧା ଲେଖା ବହି, ସେ ପରା ଏକ ଅଧା ଲେଖା ବହି। କବିତା ବହିର ବାସ୍ନା। ଠିକ୍ ଯେମିତି ପ୍ରଥମ ବର୍ଷାରେ ଭିଜା ମାଟିର ବାସ୍ନା, ଠିକ୍ ଯେମିତି ପ୍ରଥମ ବର୍ଷାରେ ଭିଜା ମାଟିର ବାସ୍ନା, ଠିକ୍ ଯେମିତି ବୋଉର ତେଲ ଚିକିଟା ଲୁଗାକାନିରେ ବାତ୍ସଲ୍ୟ ପ୍ରେମର ଏକ ନିଆରା ବାସ୍ନା, ଠିକ୍ ଯେମିତି ବୋଉର ତେଲ ଚିକିଟା ଲୁଗାକାନିରେ ବାତ୍ସଲ୍ୟ ପ୍ରେମର ଏକ ନିଆରା ବାସ୍ନା, ଯେମିତି ଋତୁ ଆସିଲେ କଦମ୍ବ ଗଙ୍ଗଶିଉଳି ଅବା ଚମ୍ପା ଫୁଲର ବାସ୍ନା, ଯେମିତି ଦଲକାଏ ପବନରେ ଭାସି ଯାଉଥିବା ଅତରର ବାସ୍ନା, ଯେମିତି ଦଲକାଏ ପବନରେ ଭାସି ଯାଉଥିବା ଅତରର ବାସ୍ନା, ଠିକ୍ ସେମିତି ଏକ ବହିର ବାସ୍ନା, ଠିକ୍ ସେମିତି ଏକ ବହିର ବାସ୍ନା, ପୃଷ୍ଠା ଓଲଟାଇ ଦେଲେ ମୁହାଚ୍ଛନ୍ନ କରେ ମନ ପ୍ରାଣକୁ ସମ୍ପୂର୍ଣ୍ଣ ସତ୍ତାକୁ, ପୃଷ୍ଠା

ଉଲଟାଇଦେଲେ ମୋହଚ୍ଛନ୍ନ କରେ ମନ ପ୍ରାଣକୁ, ସମ୍ପୂର୍ଣ୍ଣ ସତ୍ତାକୁ ଘାରି ଦିଏ ତାର ନିଆରା ବାସ୍ନାରେ। ନୂଆ ବହିଟିଏ ହେଉ ଖଡ଼ଖଡ଼ ହେଉଥିବା କାଗଜ ପୃଷ୍ଠାରେ, ନୂଆ ବହିଟିଏ ହେଉ ଖଡ଼ଖଡ଼ ହେଉଥିବା କାଗଜ ପୃଷ୍ଠାରେ, ଅବା ବର୍ଷ ବର୍ଷ ଧରି ଥାକରେ ରହିଥିବା ମାଟିଆ ମଳହନ ପଡ଼ିଥିବା ବହି ମଲାଟ, ଅବା ବର୍ଷ ବର୍ଷ ଧରି ଥାକରେ ରହିଥିବା ମାଟିଆ ମଳହନ ପଡ଼ି ଆସୁଥିବା ବହି ମଲାଟ, ଫାଟି ଫାଟି ଆସୁଥିବା ପୃଷ୍ଠା, ସବୁ ବହିର ଏକ ନିଆରା ବାସ୍ନା ଥାଏ। ପାଗଳ କରେ ବହି ପ୍ରେମରେ ସେ ପୁରୁଣା ହେଉ ଅବା ନୂଆ, ପାଗଳ କରେ ବହି ପ୍ରେମରେ ସେ ପୁରୁଣା ହେଉ ଅବା ନୂଆ। ଯେତେବେଳେ ସାରା ପୃଥିବୀ ହୁଏ କୋଳାହଳମୟ, ବହି ବାଣ୍ଟୁଥାଏ ସମ୍ପୂର୍ଣ୍ଣ ନିରବତା, ଶାନ୍ତି, ଧୈର୍ଯ୍ୟ ଓ ନିଜକୁ ଖୋଜିବାର ରାସ୍ତା। ବହି ପୃଷ୍ଠାରେ ଶବ୍ଦମାନେ ବର୍ଷ ବର୍ଷ ଧରି ନିଶ୍ୱାସ ନେଇଥାନ୍ତି, ଚାହିଁ ରହିଥାନ୍ତି କାହାର ଅପେକ୍ଷାରେ, କେଉଁ ଏକ ନରମ ହାତର ସ୍ପର୍ଶ ପାଇଁ। ଆଉ ପୃଷ୍ଠା ଓଲଟାଇ ଦେଲେ ବାସ୍ନା ଚହଟାଇ ଦିଏ ସେହି ବହିଟି ହସୁଥାଏ। ବହି ପୃଷ୍ଠାରେ ଶବ୍ଦମାନେ ବର୍ଷ ବର୍ଷ ଧରି ନିଶ୍ୱାସ ନେଇଥାନ୍ତି, ଚାହିଁ ରହିଥାନ୍ତି କାହାର ଅପେକ୍ଷାରେ, କେଉଁ ଏକ ନରମ ହାତର ସ୍ପର୍ଶ ପାଇଁ। ଆଉ ପୃଷ୍ଠା ଓଲଟାଇ ଦେଲେ ବାସ୍ନା ଚହଟାଇ ଦେଇ ବହିଟି ହସୁଥାଏ, ସେ ହସରେ ଭରି ରହିଥାଏ ଶବ୍ଦ, ସମୟ, ସ୍ମୃତିର ଉଷ୍ମତା। ସତେ କ'ଣ ଆଜିର ଯାନ୍ତ୍ରିକ ଯୁଗରେ ବହିଟି ତାର ସତ୍ତା ହରାଇଛି? ସତେ କ'ଣ ଆଜିର ଯାନ୍ତ୍ରିକ ଯୁଗରେ ବହିଟି ତାର ସତ୍ତା ହରାଉଛି?

0: ଭଉଣୀ, ଗପ ଗୋଟିଏ ଛୋଟିଆ ଶବ୍ଦ ହୋଇପାରେ, କିନ୍ତୁ ୟା ଭିତରେ ଲୁଚି ରହିଥାଏ ଗୋଟିଏ ପୁରା ଦୁନିଆ। ଗପ କେବେ ଆମକୁ ଅତୀତର ଅଭୁଲା ସ୍ମୃତି ଛରା ଅଳିନ୍ଦ ଆଡ଼କୁ ବାଟ କଢ଼େଇ ନେଇଯାଏ, ତ କେବେ ପୁଣି ଆମ ଆଗରେ ଅକୁହା କିଛି କଥାକୁ ଆଣି ରଖିଦିଏ। ଗୋଟିଏ ଭଲ ଗପରେ ଥାଏ ହସ, ଲୁହ, ସ୍ୱପ୍ନ, ସଂଘର୍ଷ ତଥା ଜୀବନର ଅନେକ ରଙ୍ଗ। ଗପଟିଏ ଶୁଣୁ ଶୁଣୁ ଆମେ କେତେବେଳେ ତ ଚରିତ୍ରମାନଙ୍କ ସହିତ ହସିଥାଉ, କାନ୍ଦିଥାଉ, କେବେ ପୁଣି ସେମାନଙ୍କର ଜୀବନର ଅଂଶ ପାଲଟିଯାଉ। ଭଉଣୀ, ସାହିତ୍ୟ ପତ୍ରିକାର ଶେଷ ପୃଷ୍ଠାରେ ଶୁଣିବା ଏମିତି କିଛି ଭାବବେଗ ସମ୍ବଳିତ ଗପ ସାଇକେଲ। ଗାଳ୍ପିକା ସୁଜାତା ମହାପାତ୍ର।
1: ମୋ ଗଳ୍ପର ଶୀର୍ଷକ ସାଇକେଲ। ସବୁଦିନ ସେଇ ଏକା କଥା, ରାତି ପାହୁ ପାହୁ ମାଆର ମନ୍ତ୍ର ପଢ଼ା ଆରମ୍ଭ ହୋଇଯାଏ ତା ଉଦ୍ଦେଶ୍ୟରେ। ମାତ୍ର ସବୁ ଶୁଣି ସଦା ସେମିତି ଘାଲେଇ କରି ପଡ଼ିଥାଏ ତା ବିଛଣା ଉପରେ। ତାର ବିଛଣା ବୋଲି ଖଣ୍ଡିଆ ସପ ଖଣ୍ଡେ, ଆଉ ତା'ପରେ ତେଲ ଚିକିଟା କନ୍ଥା ଖଣ୍ଡେ। ତକିଆ ବୋଲି ସେ ଯାହାକୁ ମୁଣ୍ଡ ତଳେ ଦିଏ, ସେ ହେଲା ଚିରା ଲୁଗାପଟାର ପୁଟୁଳିଟାଏ। ଏଇ ହେଲା ତାର ବିଛଣା। ସେଇ ବିଛଣା ଉପରେ ସେ ପଡ଼ି ରହି ତା ମାଆର ଗାଳି ଗୁଲଜ ସବୁ ଶୁଣେ। ସେ ପାଟି କରି କରି ଚୁପ୍ ହୋଇଗଲେ

ଯାଇ ସଦା ବିଛଣାରୁ ଉଠେ, ଦାନ୍ତରେ ଦାନ୍ତ କାଠିଟିଏ ପୁରେଇ ଦେଇ ଯାଇ ଗଡ଼ିଆ ବନ୍ଧରେ ବସେ। ଦାନ୍ତ ଘଷୁ ଘଷୁ ଥଣ୍ଡା ପବନରେ ତାର ଆଖି ଦୁଇଟା ପୁଣି ବାରମ୍ବାର ମୁଦି ହୋଇଯାଉଥାଏ। ଗୁହାଳ ଭିତରୁ ଗାଈ ବାଛୁରୀଙ୍କୁ ବାହାର କରୁ କରୁ ବାପା ଜୋରରେ ଡାକଟେ ପକାଏ, ଆରେ ସଦା, ସଦା କିରେ, କୁଆଡ଼େ ଗଲୁ କି, ଇଆଡ଼େ ଆସିଲୁ, ଇଆଡ଼େ। ବାପାର ଡାକ ଶୁଣି ସଦାର ଛାଇ ଛାଇକା ସକାଳ ନିଦଟା ପୁରାପୁରି ଭାଙ୍ଗିଯାଏ। ସଦା ପୋଖରୀରେ ମୁହଁଟା ଧୋଇ ପକାଇ ଗୁହାଳ ଆଡ଼େ ଦୌଡ଼େ। ବାପା ଗାଈମାନଙ୍କୁ ବାନ୍ଧୁ ବାନ୍ଧୁ କହେ, ଗଲୁ, ଛଣ ବିଡ଼ାଏ ନେଇ ଆସିବୁ, ଗାଈଙ୍କ ଆଗରେ ଖୋଲି ପକାଇଦେବୁ। ଏବେ ତାଙ୍କର ଦୁଇଟା ଗାଈ କ୍ଷୀର ଦେଉଛନ୍ତି, ତ ଆଉ ଦୁଇଟା ଗାଈ ଗାଭିଲି ଅଛନ୍ତି, ବାଛୁରୀ ଦେଇନାହାନ୍ତି, ସେମାନେ ବାଛୁରୀ ଦେଲେ ଯାଇ କ୍ଷୀର ଦେବେ। ଏବେ ବାପା କ୍ଷୀର ଦୁଇଁ ସାରିଲା ପରେ ସଦା କ୍ଷୀର ନେଇ ଠାକୁରାଣୀ ଛକ ପାଖରେ ଥିବା ବୁଲା ଚା ଦୋକାନରେ କ୍ଷୀର ତକ ଦେଇ ଆସେ। ବୁଲା କେତେ କ୍ଷୀର ନିଏ, କ'ଣ କରେ, ସେସବୁ କଥା ସଦା ଜାଣେ ନା। ସେସବୁ କଥା ବାପା ଜାଣେ କି ସେ ବୁଲା ଦୋକାନୀ ଜାଣେ। କ୍ଷୀର ଦେଇ ସାରିଲା ପରେ କିନ୍ତୁ ବୁଲା ତା ହାତରେ କେଉଁଦିନ ବରା ତରକାରୀ ତ ଆଉ କେଉଁଦିନ ଇଟିଲି ତରକାରୀ ଗୋଟାଏ ବଡ଼ ଦନାରେ ଧରେଇ ଦିଏ। ସେତକ ଖାଇସାରିଲା ପରେ ଯାଇ ସଦା ଘରମୁହାଁ ହୁଏ, ନହେଲେ ନାହିଁ। ବାପା ବୋଧେ ବୁଲାକୁ କହିଥିବ, ନହେଲେ ସବୁଦିନ କ'ଣ ବୁଲା ତାକୁ ଖାଇବାକୁ ଦିଅନ୍ତା। ସକାଳ ଜଳଖିଆଟା ତା'ର ଏମିତି ଏମିତିରେ ହେଇଯାଏ, ସିଏ ଜାଣିଛି ସକାଳୁ ସକାଳୁ ମା' ତାକୁ କେବେ କିଛି ଖାଇବାକୁ ଦିଏନି କି ଖାଇବାକୁ ଡାକେନି ମଧ୍ୟ। ସଦା ତା'ର ଜଳଖିଆ ଖାଇ ଆରାମରେ ଇଆଡ଼େ ଥାଏ। ଦିନ 12ଟା ଗୋଟାଏ ବେଳକୁ ଯାଇ ବାପା ସାଙ୍ଗରେ ସିଏ ଖାଇବାକୁ ବସେ। ବାପା ସାଙ୍ଗରେ ବସି ତା'ର ଯାହା ମନ ସିଏ ତାହା ଖାଏ। କେଉଁଦିନ ବିଲରୁ ଫେରିବାକୁ ବାପାର ଡେରି ହେଲେ, ତାକୁ ଭୋକ ହେଲେ ମଧ୍ୟ ସେ କେବେ ମା'କୁ ଖାଇବାକୁ ମାଗେନି। ସିଏ ଜାଣିଛି ମା' ତ ତାକୁ ଖାଇବାକୁ ଦେବନି, ଓଲଟା 10ଟା କଥା ଶୁଣେଇବ। ଏବେ ସ୍କୁଲରେ ଖରା ଛୁଟି ହୋଇଛି ବୋଲି ସିଏ ଘରେ ଖାଉଛି, ନହେଲେ ତ ସିଏ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଏ ଆଉ ପାଠ ପଢ଼େ, ଘରେ ଖାଇବା ତା'ର ଦରକାର ପଡ଼େନି। ଏ ବର୍ଷ ସିଏ ପଞ୍ଚମ ଶ୍ରେଣୀରୁ ଷଷ୍ଠ ଶ୍ରେଣୀକୁ ଯିବ, ମାନେ ହାଇସ୍କୁଲକୁ। ପଞ୍ଚମ ଶ୍ରେଣୀରେ ସେ ଭଲ ନମ୍ବର ରଖି ପାସ୍ କରିଛି ବୋଲି ବାପାର ମନ ଭାରି ଖୁସି। ବାପା କହିଛି ଏଥର ଧାନ ବିକ୍ରି ହେଲେ ତା ପାଇଁ ସାଇକେଲ ଗୋଟେ କିଣିଦେବେ। ବାପା ସିନା ତା ଆଗରେ ଏକଥା କହିଛନ୍ତି, ମାତ୍ର ମା' ଜାଣିଲେ ଭାରି ଗରଗର ହେବ। ତା'ର ସାନ ଭଉଣୀ ଦୁଇଟାଙ୍କ ପାଇଁ ପଇସା ରଖ ପଇସା ରଖ କହି ମା' ତା ବାପାର ମୁଣ୍ଡକୁ ଖାଇଯାଏ। ସଦା ବୁଝିପାରେନି ଏତେ ଛୋଟ ଛୋଟ ପିଲାଙ୍କ ପାଇଁ କାହିଁକି ମା' ବାପାକୁ ପଇସା ରଖ କହି ବସେଇ ଉଠେଇ ଦିଏନି। ବାପା କିନ୍ତୁ ମା' କଥା କିଛି ଶୁଣେନି କି ମା' ହାତକୁ ପଇସାପତ୍ର କିଛି ଦିଏନି। ବାପା ଜାଣିଛି ମା'ର ଗୁଣ, ତାକୁ ପଇସାପତ୍ର ଦେଲେ ସବୁ ନେଇ ସିଏ ନିଜ ବାପ ଘରେ ପୁରେଇବ, ନିଜ ଝିଅମାନଙ୍କ ପାଇଁ ମଧ୍ୟ ରଖିବ ନାହିଁ। ସଦାର ଜନ୍ମ କଲା ମା' ଯେଉଁଦିନ ଜ୍ୱରରେ ପଡ଼ି ମରିଗଲା, ସଦା ଜମା 5 ବର୍ଷର ହୋଇଥିଲା। ମା' ମରିଯିବା କଥା ସଦା ସିନା ବେଶୀ କିଛି ଜାଣିପାରୁନଥିଲା, ମାତ୍ର ବାପା ତା ମା'କୁ ଝୁରି ଝୁରି ଅଧା ପ୍ରାଣ ହୋଇଗଲା। ଶେଷକୁ ଗାଁ ଲୋକେ ମିଶି ଏଇ ନୂଆ ମା'କୁ ତା ବାପା ସାଙ୍ଗରେ ବାହା କରାଇଦେଲେ। ଏସବୁ ହେଲାଣି 5-6 ବର୍ଷ ତଳର କଥା। ସଦାକୁ ନୂଆ ମା'ଟିଏ ମିଳିବ ବୋଲି ତା ବାପା ସିନା ଗାଁ ଲୋକଙ୍କ କଥାରେ ବାହା ହୋଇଗଲା, ମାତ୍ର ସଦାକୁ ଏ ସାବତ ମା' ଏକ ଆଖିରେ ମଧ୍ୟ ଦେଖିପାରିଲା ନାହିଁ। ସେଇ ନୂଆ ମା'ର ଦୌରାତ୍ମ୍ୟ ପାଇଁ ବାପା ସଦାକୁ ନିଜ ପାଖେପାଖେ ସବୁବେଳେ ରଖିଥାଏ। ତା'ର ଖାଇବା ପିଇବା ପାଠପଢ଼ା ସବୁ କଥା ବାପା ନିଜେ ବୁଝେ। ନୂଆ ମା'ର ବାପ ଘର ତାଙ୍କରି ଗାଁ ପାଖରେ ହେଲେ ମଧ୍ୟ ନୂଆ ମା' ସବୁଦିନ ତା ବାପ ଘରକୁ ପଳାଇ ଯାଇ ରହେ। ତାଙ୍କ ବାପ ପୁଅଙ୍କ ଯତ୍ନ ନେବା ତ ଦୂରର କଥା, ଏମିତିକି ଘରର କାମଦାମ ମଧ୍ୟ ଠିକ୍ସେ କରେ ନାହିଁ। ବାପା ତା'ର ବିଲବାଡ଼ିରେ ମାଟି ସହିତ ସବୁବେଳେ ଯୁଝୁଥାଏ, କେମିତି ତା'ର ପିଲାଛୁଆ ଭଲରେ ଚଳିବେ, କେମିତି ତା ଘରେ ସୁଖ ଶାନ୍ତି ବଜାଏ ରହିବ ସେଇ ନିଶାରେ। ମାତ୍ର ନୂଆ ମା' ନା ତା ବାପାକୁ ନିଜର ବୋଲି ଭାବେ ନା ତାକୁ, ସବୁବେଳେ ଘରଟା ଭିତରେ ରାଉ ରାଉ ହେଉଥାଏ। ବେଳେବେଳେ ବାପା ଉପରେ ତା'ର ଦୟା ହୁଏ, ବାପାଙ୍କର ସବୁ କାମକୁ ସେ ଚାତକ ପରି ଚାହିଁ ରହିଥାଏ। ବାପାଙ୍କ ପାଟିରୁ କଥା ନ ବାହାରୁଣୁ ସେ ସବୁ କରିପକାଏ। ବାପା ସିନା ନିଜର ମନର କଥା କାହାକୁ କହିପାରେ ନା, ମାତ୍ର ସଦା ସବୁ ବୁଝିପାରେ। ଏବେ ତାକୁ 11 ପୁରୀ 12 ଚାଲିଲାଣି, ସେ ଟିକେ ଚାଲାକ ଚତୁର ହୋଇଗଲାଣି। ଘରେ ଜେଜିମା ଅଛି ବୋଲି ସିନା ଘର କାମ ସବୁ ସିଏ କରିପକାଏ, ନହେଲେ ନୂଆ ମା' ତ ଯାଇ ସବୁବେଳେ ତା ବାପ ଘରେ ସବୁ ଜିନିଷ ପୁରାଏ। ବାପା ସିନା ଅଶାନ୍ତିକୁ ଡରି ନୂଆ ମା'କୁ କିଛି କହେ ନାହିଁ, ହେଲେ ଜେଜିମା

0: ରେ ପଡ଼ିଲେ ଜେଜେମା ନୂଆ ମାଆର 14 ପୁରୁଷ ଉଝାଳେ। ତା ନୂଆ ମାଆ ଯଦି କାହାକୁ ଡରେ ତ ସିଏ ହେଲା ତାର ଜେଜେମା। ଜେଜେମା ଏବେ ବେଳେବେଳେ ନୂଆ ମାଆକୁ କାହିଁକି ବାପା ସାଙ୍ଗରେ ବାହାଦେଲା ବୋଲି ପସ୍ତେଇ ହୁଏ। ଏବେ ଜେଜେମାର ସବୁ ଆଶା ଭରସା ହେଲା ସଦା। ସଦାଟା ଯେମିତି ଭଲ ପାଠ ପଢ଼ିବ, ମଣିଷ ପରି ମଣିଷ ହେବ, ସେ କଥା ଜେଜେମାର ଚିନ୍ତା। ସଦା ପାଠ ପଢ଼ି ଚାକିରି କରିବ, ସିଏ ଆଉ ଏ ଗାଁରେ ରହି ବିଲବାଡ଼ିରେ ମାଟି କାଦୁଅ ହେବ ନାହିଁ ବୋଲି ଜେଜେମା ତା ବାପା ଆଗରେ ବସି କହେ। ସଦା ବାପା ପାଖରେ ବସି ପାଠ ପଢ଼ିଲା ବେଳେ ଦେଖେ ବାପା ମନେ ମନେ ମଧ୍ୟ ସେୟା ଚାହାନ୍ତି। ତା ଜେଜେମା କହେ, ଏ ବିଲବାଡ଼ିରେ ମାଟି ସହିତ ମାଟି ହେଲେ ଯାଇ ଧରିତ୍ରୀ ମାତା କିଛି ଦିଏ, ନହେଲେ ନାହିଁ। ତା ବାପା ସେମାନଙ୍କ ପାଇଁ କେତେ କଷ୍ଟ କରୁଛନ୍ତି ଭାବି ସଦା ମନଟା ତା ବାପା ପାଇଁ ଗୋଳେଇ ଘାଣ୍ଟି ହେଇଯାଏ। ସେ ଖୁବ୍ ଭଲ ପାଠ ପଢ଼ିବ, ବଡ଼ ଚାକିରି କରିବ, ବାବୁମାନଙ୍କ ପରି ପ୍ୟାଣ୍ଟ ସାର୍ଟ କୋଟ୍ ପିନ୍ଧିବ, ଆଉ ପଇସା ରୋଜଗାର କରିବ। ତା ବାପା ଆଉ ଜେଜେମାକୁ ଖୁବ୍ ଭଲ ରଖିବ ବୋଲି ମନେ ମନେ ପ୍ରତିଜ୍ଞା କରେ। ଏସନ ଖୁବ୍ ଭଲ ଫସଲ ହୋଇଛି ତାଙ୍କ ବିଲରେ। ସଦାର ମନ ଖୁବ୍ ଖୁସି। ଏଥର ଧାନ ବିକ୍ରି ହେଲେ ବାପା କହିଛନ୍ତି ତା ପାଇଁ ଗୋଟେ ନୂଆ ସାଇକେଲ କିଣିଦେବେ, ଯେଉଁଟାକୁ ଚଲେଇ ସେ ତାଙ୍କ ଗାଁ ପାଖରୁ 5 କିଲୋମିଟର ଦୂର ହାଇସ୍କୁଲକୁ ପାଠ ପଢ଼ିବାକୁ ଯିବ। ବାପା କହିଛନ୍ତି କଟକ ଯାଇ ତା ପାଇଁ ସାଇକେଲ କିଣି ଆଣିବେ। କଟକ କୁଆଡ଼େ ବହୁତ ବଡ଼ ସହର, ସେଠାରେ କୁଆଡ଼େ ସବୁବେଳେ ଦିନ ଭଳିଆ ଚାରିଆଡ଼ ଆଲୁଅ। ମାତ୍ର ବାପା ତ କେବେ ଗାଁ ବାହାରକୁ ଯାଇନାହାନ୍ତି, ସିଏ ପୁଣି କଟକ କେମିତି ଏକୁଟିଆ ଯିବେ? ଏକଥା ବାପାଙ୍କୁ ସେ ପଚାରିବ ପଚାରିବ ହୋଇ ପଚାରି ପାରୁନାହିଁ। କାଳେ ବାପା ନଯିବେ ଆଉ ତା ସାଇକେଲ ଚଢ଼ା ସ୍ୱପ୍ନଟା ସ୍ୱପ୍ନରେ ରହିଯିବ। କାଲି ସକାଳୁ ବାପା ଗାଁର ଧଡ଼ି ପିଉସାଙ୍କ ସାଙ୍ଗରେ କଟକ ବାହାରିଛନ୍ତି। ଧଡ଼ି ପିଉସା ବାପାଙ୍କୁ ସାଇକେଲ କିଣାଇ ଦେଇ ବସ୍ରେ ବସେଇ ଦେବେ, ଆଉ ବାପା ଗାଁକୁ ଫେରିବେ। ଦିନ ଆସି 12 ବାଜିଲାଣି, ଏତେ ପର୍ଯ୍ୟନ୍ତ ନା ଜେଜେମା ନା ମା କେହି ହେଲେ ତାକୁ ଖାଇବାକୁ ଡାକୁନାହାନ୍ତି। ଭୋକରେ ତା ପେଟରେ ମୂଷା ଦୌଡ଼ିଲା ପରି ଲାଗୁଥିଲା। ଠିକ୍ ଏତିକି ବେଳେ ଜେଜେମାର ପାଟି ଶୁଭିଲା, ସଦା ସଦାରେ ଆ ଭାତ ଖାଇବୁ। ସଦା ପୋଖରୀ ତୁଠରେ ବସିଥିଲା ଗାଧେଇବ ବୋଲି। ପୋଖରୀ କୂଳରେ ବସିଥିବା ତା ସାଙ୍ଗ ସନିଆ ତାକୁ ପୋଖରୀ ଭିତରକୁ ଠେଲିଦେଲା। ଠେଲିଦେଲା ଯେ ସଦା ଯାଇ ପୋଖରୀ ମଝିରେ, ଆଜି ମନ ଭରି ସଦା ଗାଧେଇଲା। ସଫା ସୁତୁରା ହୋଇ ଯାଇ ତା ନୂଆ ସାଇକେଲକୁ ସେ ଛୁଇଁବ। ବାପା ଆଜି ସନ୍ଧ୍ୟାବେଳକୁ ତାର ନୂଆ ସାଇକେଲ କିଣିକରି ନେଇ ଆସିବେ। ସାରା ଖରାବେଳଟା ସଦା ସାଇକେଲ ଚିନ୍ତାରେ ରହିଲା, କେମିତି ତାର ନୂଆ ସାଇକେଲ ଆସିବ ସେଇ ଖାଲି ତାର ଚିନ୍ତା। ଜେଜେମା ଆଉ ତା ଛଡ଼ା ତା ନୂଆ ମା ଏ ବିଷୟରେ କିଛି ହେଲେ ଜାଣିନାହିଁ, ନହେଲେ ବାପାକୁ ସେ ସହରକୁ ଯିବାକୁ ମଧ୍ୟ ଛାଡ଼ିନଥାନ୍ତା। ସନ୍ଧ୍ୟା ଯେତେ ପାଖେଇ ଆସୁଥାଏ ସଦାର ମନ ସେତେ ଉଚ୍ଚାଟ ହେଉଥାଏ। ନୂଆ ସାଇକେଲ ଚିନ୍ତାରେ ତାକୁ ଭୋକ ଶୋଷ ଲାଗୁନଥାଏ। ସନ୍ଧ୍ୟା ହେଲା, ସନ୍ଧ୍ୟା ଗଡ଼ି ରାତି ହେଲା, ସଦା ବାପାର ଫେରିବା ବାଟକୁ ଚାହିଁ ଚାହିଁ ଭୋକରେ ସେମିତି ଶୋଇପଡ଼ିଲା। ରାତିରେ ସଦା ଖାଲି ନୂଆ ସାଇକେଲର ସ୍ୱପ୍ନ ଦେଖୁଥିଲା। ନିଦ ବାଉଳରେ ସଦା ଖାଲି ସାଇକେଲ ସାଇକେଲ ବୋଲି ବିଳି ବିଳଉଥିଲା। ତା ପରଦିନ ସକାଳୁ ଉଠି ସଦା ଦେଖିଲା ବାପା ଯାଇ ପୋଖରୀ ହୁଡ଼ାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜେଜେମା ତାଙ୍କ ପାଖରେ ବସି କ'ଣ କ'ଣ ସବୁ କହୁଛି, ଯାହାକୁ ସଦା କିଛି ହେଲେ ବୁଝିପାରୁନଥିଲା। ମୋ ନୂଆ ସାଇକେଲ କାହିଁ, ସଦା ବାପାକୁ ପଚାରିଲା। ସଦାର ପ୍ରଶ୍ନ ଶୁଣି ସଦା ବାପାଙ୍କ ଆଖିରୁ ଧାର ଧାର ଲୁହ ଗଡ଼ିଗଲା। ବାପା ଖାଲି ଏତିକି କହିଲେ, ମୁଁ ତୋ ପାଇଁ ସାଇକେଲ ଆଣିପାରିଲିନି ଧନ, ପଇସା ସବୁ ଚୋରି ହୋଇଗଲା। ମୋରି ଅସାବଧାନତା ଯୋଗୁଁ ସାଇକେଲ ପାଇଁ ନେଇଥିବା ପଇସା ସବୁ ଚୋରି ହୋଇଗଲା। ସଦା ଭାବୁଥିଲା କଟକ ସହରରେ ପରା ଏତେ ଆଲୁଅ, ଜମାରୁ ଅନ୍ଧାର ନାହିଁ, ସେଥିରେ ପୁଣି ପଇସା କେମିତି ଚୋରି ହୋଇଗଲା? ସେତେବେଳକୁ ସଦାର ବୟସ ହୋଇନଥିଲା ବୁଝିବାକୁ ଯେ ଗାଁର ଧଡ଼ି ପିଉସା ସାହାଯ୍ୟ ନାଁରେ ତା ବାପା ସହିତ ଯେଉଁ ବିଶ୍ୱାସଘାତକତା କଲା ତାହା ଅନ୍ଧାରରେ ନୁହେଁ, ପୁରାପୁରି ଦିନର ଆଲୁଅରେ। ବିଶ୍ୱାସଘାତକତାର କିଛି ରଙ୍ଗ ନଥାଏ। ଜେଜେମା ଆଉ ବାପା କ'ଣ ସବୁ କଥା ହେଉଥିଲେ ସେ କଥାର ଅର୍ଥ କିଛି ବୁଝିପାରୁନଥିଲା ସଦା। ତଥାପି ସାଇକେଲ ପାଇଁ ଆଉ ସେ ବାପା ପାଖରେ ଅଳି କରିବ ନାହିଁ ବୋଲି ମନେ ମନେ ଭାବୁଥିଲା।
1: ଆଜିର ସାହିତ୍ୟ ପତ୍ରିକାରେ ଭଉଣୀ ଆପଣମାନେ ଶୁଣିଲେ କବି କବିତା ମହାନ୍ତିଙ୍କର କେତୋଟି କବିତା ଏବଂ ଗାଳ୍ପିକା ସୁଜାତା ମହାପାତ୍ରଙ୍କର ଗପ।

ଭଉଣୀ, ସାହିତ୍ୟ ସବୁବେଳେ ସ୍ୱାଗତମୟ, କାରଣ ବହିଟିଏ ପଢ଼ିଲେ, କବିତାଟିଏ ଲେଖିଲେ ଆମର ମନର ଆବେଗର ଦ୍ୱାର ଖୋଲିଯାଏ। ତେଣୁ ଆମର କହିବାର କଥା, ସାହିତ୍ୟ ପ୍ରତି ଅନୁରକ୍ତ ହୁଅନ୍ତୁ, ନିଜ ଭାବନାର ସୃଜନଶୀଳତାକୁ ଆହୁରି ପ୍ରସ୍ଫୁଟିତ କରନ୍ତୁ। ଆଜିର ସାହିତ୍ୟ ପତ୍ରିକା ଭଉଣୀ, ଆପଣମାନଙ୍କୁ କେମିତି ଲାଗିଲା? ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉ ଥରେ କହି ରଖୁଛୁ, ନାରୀମହଲ ସାହିତ୍ୟ ପତ୍ରିକା ଲିପିକା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 753001। ତାହେଲେ ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ବିସ୍ତୃତ ସମ୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଉତ୍ପାଦନ ଭିତ୍ତିକ ପ୍ରୋହାହନମୂଳକ ଯୋଜନା ପିଏଲ୍ଆଇ ପ୍ରଚଳନ କରି ସରକାର ଉତ୍ପାଦନ କ୍ଷେତ୍ରର ଆଭିମୁଖ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ 2026କୁ ଗତକାଲି ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ଏଭଳି ସଂସ୍କାରମୂଳକ ପଦକ୍ଷେପ ଅର୍ଥନୈତିକ ଫଳାଫଳକୁ ତ୍ୱରାନ୍ୱିତ କରିଛି। ପିଏଲ୍ଆଇ ଯୋଜନା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି 2.5 ଲକ୍ଷ କୋଟି ଟଙ୍କାର ନିବେଶ ଏହାଦ୍ୱାରା ସମ୍ଭବପର ହୋଇପାରିଛି। 22 ଲକ୍ଷ କୋଟି ଟଙ୍କାକୁ ଉତ୍ପାଦନ ବୃଦ୍ଧି ପାଇବା ସହ 15 ଲକ୍ଷ କୋଟି ଟଙ୍କାର ରପ୍ତାନୀ କ୍ଷେତ୍ର ସୃଷ୍ଟି ହୋଇପାରିଛି। 14 ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।
1: ଯାହା ପହଲେ ପ୍ରୋଡକ୍ସନ ବଢ଼ାନେ ପର ପନିଶମେଣ୍ଟ ମିଲତା ଥା ବହି ଆଜ ହମାରୀ ସରକାର ପ୍ରୋଡକ୍ସନ ବଢ଼ାନେ ପର ଇନ୍ସେଣ୍ଟିଭ ଦେ ରହି ହେ।

0: ଯୋଜନା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି 2.5 ଲକ୍ଷ କୋଟି ଟଙ୍କାର ନିବେଶ ଏହାଦ୍ୱାରା ସମ୍ଭବପର ହୋଇପାରିଛି। 22 ଲକ୍ଷ କୋଟି ଟଙ୍କାକୁ ଉତ୍ପାଦନ ବୃଦ୍ଧି ପାଇବା ସହ 15 ଲକ୍ଷ କୋଟି ଟଙ୍କାର ରପ୍ତାନୀ କ୍ଷେତ୍ର ସୃଷ୍ଟି ହୋଇପାରିଛି। 14 ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।
1: ଯାହା ପହଲେ ପ୍ରୋଡକ୍ସନ ବଢ଼ାନେ ପର ପନିଶମେଣ୍ଟ ମିଲତା ଥା ବହି ଆଜ ହମାରୀ ସରକାର ପ୍ରୋଡକ୍ସନ ବଢ଼ାନେ ପର ଇନ୍ସେଣ୍ଟିଭ ଦେ ରହି ହୈ ଔର ଆଜ ପିଏଲଆଇ ସ୍କିମ କି ସକ୍ସେସ ଦୁନିଆ ଦେଖ ରହି ହୈ। ସିର୍ଫ ଇସ ଏକ ଯୋଜନା କି ବଜହ ସେ କରିବ 2.5 ଲକ୍ଷ କରୋଡ ରୁପିଏ କା ଆକ୍ଚୁଆଲ ଇନଭେଷ୍ଟମେଣ୍ଟ ହୁଆ ହୈ। 22 ଲକ୍ଷ କରୋଡ ରୁପିଏ ସେ ଜ୍ୟାଦା କା ପ୍ରୋଡକ୍ସନ ଔର ସେଲ୍ସ ହୁଈ ହୈ। 15 ଲକ୍ଷ କରୋଡ ରୁପିଏ ସେ ଜ୍ୟାଦା କା ଏକ୍ସପୋର୍ଟ ହୁଆ ହୈ ଔର 14 ଲକ୍ଷ ସେ ଜ୍ୟାଦା ଡାଇରେକ୍ଟ ଔର ଇନଡାଇରେକ୍ଟ ଜବ୍ ବନି ହୈ।
0: ଶ୍ରୀ ମୋଦି କହିଛନ୍ତି ଆନ୍ତର୍ଜାତିକ ସମ୍ପ୍ରଦାୟ ଭାରତକୁ ଆର୍ଥିକ ବିକାଶ ଏବଂ ଆଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବରେ ପରିଗଣିତ କରୁଛନ୍ତି। 25 କୋଟି ନାଗରିକ ଦାରିଦ୍ର୍ୟ ସୀମାରେଖାରୁ ମୁକ୍ତ ହେବା ଦେଶର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି କ୍ଷେତ୍ରକୁ ପ୍ରତିଫଳନ କରୁଛି। ଏହି ଅବସରରେ ଶ୍ରୀ ମୋଦି ସପ୍ତଧାରା ଶକ୍ତି କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଜୀବନଧାରଣ ମାନରେ ସହଜତା ଆଣିବା ସହ ବିକାଶ ତ୍ୱରାନ୍ୱିତ ହେଉଛି।
1: आने वाले समय में ईज ऑफ लिविंग और ईज ऑफ डूइंग बिजनेस का और विस्तार होगा। देश के यूथ के लिए, नारी शक्ति के लिए, फार्मर्स के लिए, गरीब और मिडिल क्लास के लिए हमारी सरकार लगातार काम करती रहेगी। हमारी रिफॉर्म एक्सप्रेस और अधिक गति से आगे बढ़ने वाली है। विकसित भारत का लक्ष्य पूरा करने के लिए हम पूरी प्रतिबद्धता के साथ काम करते रहेंगे और मेरे लिए भारत का फ्यूचर अगर सुनिश्चित हो गया है ना तो दुनिया के फ्यूचर में भी स्थिरता लाने का बहुत बड़ा काम इसी धरती से होने वाला है।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୋର୍ଖା ନେତୃତ୍ୱଙ୍କ ସହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକରେ ଯୋଗ ଦେଇଛନ୍ତି। ପଶ୍ଚିମବଙ୍ଗର ଦାର୍ଜିଲିଂସ୍ଥିତ ସୁକ୍ନାଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ପାହାଡ଼ି ଅଞ୍ଚଳ ରାଷ୍ଟ୍ରମନ୍ତ୍ରୀ ବିଶାଲ ଲାମା, ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲ, ବିଧାନସଭାର 4 ଜଣ ଗୋର୍ଖା ସଦସ୍ୟ ଏବଂ ଗୋର୍ଖା ନେତା ବିମଲ ଗୁରୁଙ୍ଗ, ମାନ ଘିସିଂ ତଥା ଲୋକସଭା ସଦସ୍ୟ ରାଜୁ ବିଷ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ସଭାପତି ବିମଲ ଗୁରୁଙ୍ଗ କହିଛନ୍ତି ବୈଠକରେ ସମ୍ପୂର୍ଣ୍ଣ ରାଜନୈତିକ ସମାଧାନ ସଂକ୍ରାନ୍ତ ଦୀର୍ଘଦିନର ଦାବି ଉପରେ ଆଲୋଚନା ହୋଇଛି, ତେବେ ବୈଠକର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚସ୍ତରୀୟ ସିଲିଗୁଡ଼ି କରିଡର ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଏସ୍ଏଫ୍, ଏସ୍ଏସ୍ବି, ଆଇବି, ରାଜ୍ୟ ପୁଲିସ୍ର ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟ ତଥା କେନ୍ଦ୍ରୀୟ ଅଧିକାରୀମାନେ ଯୋଗଦେବେ। ଚାରିବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କେତେକ ସ୍ୱତନ୍ତ୍ର ଡୋଜ୍ ମିଶ୍ରିତ ଔଷଧର ଉତ୍ପାଦନ, ବିକ୍ରୟ ଏବଂ ଯୋଗାଣ ଉପରେ ସରକାର କଟକଣା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କ୍ଲୋରାଫେରିରାମିନ୍, ମାଲେଟ୍ ଏବଂ ଫେନାଇରାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ମିଶ୍ରଣଯୁକ୍ତ ଔଷଧ ଏଥିରେ ଅନ୍ତର୍ଭୁକ୍ତ। ପିଲାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଏପରିକି ଔଷଧ ପ୍ରସ୍ତୁତକର୍ତ୍ତାଙ୍କୁ ପ୍ୟାକେଟ୍ ଉପରେ ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରଣ 4 ବର୍ଷରୁ କମ୍ ବୟସର ପିଲାଙ୍କଠାରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଚାରମୂଳକ ସୂଚନା ଦେବାକୁ କୁହାଯାଇଛି। ଗତ ଜୁନ୍ ମାସରେ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 16 ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରିତ ଔଷଧର ପ୍ରସ୍ତୁତି, ବିକ୍ରୟ ଏବଂ ଯୋଗାଣ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ବିଶେଷଜ୍ଞ କମିଟି ଏବଂ ଔଷଧ ବୈଷୟିକ ପରାମର୍ଶଦାତା ବୋର୍ଡର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ସୋମାଲିଆ କର୍ତ୍ତୃପକ୍ଷଙ୍କ ନିକଟରେ ଭାରତ ବାଣିଜ୍ୟିକ ଜାହାଜ ଅପହରଣ ପ୍ରସଙ୍ଗ ଉତ୍ଥାପନ କରିଛି। 22 ଜଣ ଭାରତୀୟ ନାବିକଙ୍କ ସହିତ 2 ବିଦେଶୀ ପତାକାବାହୀ ଜାହାଜକୁ ଅପହରଣ କରାଯାଇଛି। ଏମ୍ଟି ସିବୁରେ 16 ଜଣ ଏବଂ ଏମ୍ଭି ଲୁତୁଫ୍ରେ 6 ଜଣ ଭାରତୀୟ ନାବିକ ରହିଥିଲେ। ଏହି ଜାହାଜଗୁଡ଼ିକୁ ୟେମେନ୍ ଏବଂ ସୋମାଲିଆରୁ ପୃଥକ୍ ପୃଥକ୍ ଘଟଣାକ୍ରମରେ ସଶସ୍ତ ଜଳଦସ୍ୟୁ ଅପହରଣ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। ସାମୁଦ୍ରିକ କ୍ଷେତ୍ର ସହିତ ଜଡ଼ିତ ପ୍ରତ୍ୟେକଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ଭାରତ ଗୁରୁତ୍ୱ ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ସୋମାଲିଆ କର୍ତ୍ତୃପକ୍ଷଙ୍କ ସହ ଏ ସମ୍ପର୍କରେ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ଏମ୍ପି ସିବୁ ଇରିଟ୍ରିଆ ପତାକା ବହନ କରିଥିବାବେଳେ ଏମ୍ଭି ଲୁତୁଫ୍ କାମେରୁନ୍ ପତାକାବାହୀ ଜାହାଜ ରହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ସାମୁଦ୍ରିକ କ୍ଷେତ୍ରରେ ଭାରତୀୟ ନାବିକଙ୍କ ସୁରକ୍ଷା ଚିନ୍ତା ନେଇ ସରକାର ଗୁରୁତର

0: ପଦକ୍ଷେପ ଗ୍ରହଣ କରୁଛନ୍ତି।
1: ଆମେରିକାରେ ଭୋଟରଙ୍କ ପାଇଁ ଫଟୋ ପରିଚୟପତ୍ର ତଥା ନାଗରିକତ୍ୱର ପ୍ରମାଣକୁ ବାଧ୍ୟତାମୂଳକ କରିବା ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦକ୍ଷିଣ କାରୋଲିନାସ୍ଥିତ ମିର୍ଟଲ ବିଚ୍ରେ ଏକ ରିପବ୍ଲିକାନ୍ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଟ୍ରମ୍ପ ସେଭ୍ ଆମେରିକା ଆଇନ ପ୍ରସ୍ତୁତ ତଥା କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଛନ୍ତି। ଆସନ୍ତା ନଭେମ୍ବରରେ ଆମେରିକା କଂଗ୍ରେସ ଉପରେ ରିପବ୍ଲିକାନ୍ ନିୟନ୍ତ୍ରଣକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଶ୍ରୀ ଟ୍ରମ୍ପ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ତାଙ୍କର ପ୍ରଶାସନ ସୁପ୍ରିମକୋର୍ଟରେ ବିଜୟ ହାସଲ କରିସାରିଛି। ପ୍ରସ୍ତାବିତ ଆଇନ ଅନୁଯାୟୀ ପ୍ରତ୍ୟେକ ଭୋଟର ମତଦାନ ବେଳେ ଫଟୋ ପରିଚୟ ଉପସ୍ଥାପନ କରିବାକୁ ପଡ଼ିବ। ଏହାଦ୍ୱାରା ସେହି ଭୋଟର ଆମେରିକୀୟ ନାଗରିକ ବୋଲି ପ୍ରମାଣିତ ହୋଇପାରିବ। ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ଭାରତର ନିର୍ବାଚନ ବ୍ୟବସ୍ଥା ଏବଂ ଭୋଟର ଚିହ୍ନଟ ପ୍ରକ୍ରିୟାର ଉଚ୍ଚ ପ୍ରଶଂସା କରିଥିଲେ। କର୍ମଚାରୀ ଭବିଷ୍ୟନୀତି ପାଣ୍ଠି ସଂଗଠନ ପ୍ରତିଷ୍ଠାନଗୁଡ଼ିକର ଇପିଏଫ୍ ସୁବିଧାରୁ ବଞ୍ଚିତ ହେଉଥିବା କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କର୍ମଚାରୀ ପଞ୍ଜିକରଣ ଅଭିଯାନ 2026 ବ୍ୟବହାର କରିବାକୁ ଅନୁରୋଧ କରିଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଅନୁପାଳନକୁ ସହଜ କରିବା ସହିତ ଯୋଗ୍ୟ କର୍ମଚାରୀଙ୍କ ପାଇଁ ଭବିଷ୍ୟନିଧି ପାଣ୍ଠି ପେନ୍ସନ୍ ଏବଂ ବୀମାର ଲାଭକୁ ବିସ୍ତାର କରିବା। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଯେ ଇଇସି 2026 ଚଳିତ ବର୍ଷ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଏହି ଅଭିଯାନ ଅଧୀନରେ ଯୋଗ୍ୟ ନିଯୁକ୍ତିଦାତାମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଇପିଏଫ୍ ପାଇବାରୁ ବାଦ୍ ପଡ଼ିଥିବା, ଜୀବିତ ଥିବା ଏବଂ ଘୋଷଣା ତାରିଖରେ ପ୍ରତିଷ୍ଠାନରେ ଚାକିରି ଜାରି ରଖିଥିବା କର୍ମଚାରୀଙ୍କୁ ପଞ୍ଜିକରଣ କରିପାରିବେ। ବିଡବ୍ଲ୍ୟୁଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଭାରତୀୟ ମହିଳା ଯୋଡ଼ି ତ୍ରିଶା ଜୋଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଆଜି ଭାରତୀୟ ମହିଳା ଯୋଡ଼ି ଚୀନ୍ର ଲିୟୁ ସେଙ୍ଗ୍ ସୁ ଏବଂ ତାନ୍ ଲିଙ୍କ ଯୋଡ଼ିକୁ ଭେଟିବେ। ଏହି ଭାରତୀୟ ଯୋଡ଼ି ଚୀନ୍ର ଜିଆ ଇ ଫାନ୍ ଏବଂ ଝାଙ୍ଗ୍ ସୁ ଜିଆନ୍ଙ୍କୁ 16-21, 21-15, 21-13 ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲେ। ପୂର୍ବ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଉପହିମାଳୟ ଅଞ୍ଚଳ, ଉତ୍ତରାଖଣ୍ଡ ଏବଂ ଦେଶର ଉତ୍ତର ପୂର୍ବ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି ପିଏଲ୍ଆଇ ଯୋଜନା କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ସୁକ୍ରାଠାରେ ବିଭିନ୍ନ ପ୍ରସଙ୍ଗ ନେଇ ଗୋର୍ଖା ନେତୃତ୍ୱଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଆଲୋଚନା। 4 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କେତେକ ସ୍ୱତନ୍ତ୍ର ଡୋଜ୍ ମିଶ୍ରିତ ଔଷଧ ଉତ୍ପାଦନ, ବିଦ୍ୟୁତ୍ ଓ ଯୋଗାଣ ଉପରେ କଟକଣା ଜାରି କଲେ ସରକାର। ଏବଂ ବିଡବ୍ଲ୍ୟୁଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାର ମହିଳା ଯୋଡ଼ି ସେମିଫାଇନାଲ୍ ମ୍ୟାଚ୍ରେ ଆଜି ଚୀନ୍ ଏବଂ ଭାରତ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେବ।
2: This is Akashvani, and I'm Shagun Chopra with the Midday News. The headlines. Government imposes restrictions on manufacturing, sale and distribution of all fixed dose combinations containing chlorpheniramine maleate and phenylephrine hydrochloride for children aged below 4 years. India to host BRICS Youth Ministers meeting at Vishakhapatnam in Andhra Pradesh this evening. India raises with Somalia issue of hijacking of 2 foreign flagged commercial vessels with 22 Indian sailors on board. US imposes 50% tariffs on $20 billion worth of Canadian products after trade talks with US fail. Canada says it will retaliate. IMD issues orange alert for very heavy rainfall over East Madhya Pradesh today. And in BWF Badminton World Championships, Indian women's doubles pair of Trisha Joly and Gayatri Gopichand to be up against China's Liu Shengshu and Tham Ning in semi-finals this afternoon. And now the news in detail. The government today imposed restrictions on the manufacturing, sale and distribution of all fixed dose combinations, FDCs, containing chlorpheniramine maleate and phenylephrine hydrochloride for children below 4 years of age. The Health Ministry in a notification mandated a clear warning that these medicines shall not be used in children below 4 years of age in a significant step to safeguard the health and safety.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପରିମଳ କାର୍ଯ୍ୟରେ ଶୂନ୍ୟ ମୃତାହତ ସରକାରଙ୍କ ଲକ୍ଷ୍ୟ, ଗରିମା କର୍ମଶାଳାରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ। ଖରିଫ ଋତୁରେ ଧାନ ବିକ୍ରି ପାଇଁ ବର୍ତ୍ତମାନ ସୁଦ୍ଧା 7 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ପଞ୍ଜୀକରଣ। ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ପ୍ରଭାବିତ ଅଞ୍ଚଳରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିୟୋଜିତ କଲେ ସରକାର। ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମେଟ୍। ସଫେଇ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ ମାନବିକ ମର୍ଯ୍ୟାଦା ସୁନିଶ୍ଚିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଗରିମା ଦ୍ୱିତୀୟ ଜାତୀୟ କର୍ମଶାଳାର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପରିମଳ କାର୍ଯ୍ୟରେ ଶୂନ୍ୟ ମୃତାହତ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସ୍ୱଚ୍ଛ ଭାରତର ପ୍ରକୃତ ଅର୍ଥ ହେଉଛି ସଫେଇ କାର୍ଯ୍ୟରେ ନିୟୋଜିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ ଦେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସ୍ୱଚ୍ଛତା ଏକ ସରକାରୀ ବିଷୟରୁ ସାମାଜିକ ଦାୟିତ୍ୱରେ ତାକୁ କିଭଳି ଭାବରେ ଆଗାମୀ ଦିନରେ ପରିଣତ କରାଯିବ, ଆଉ ଏହା ଏକ ଯୋଜନାରୁ ଜନ ଆନ୍ଦୋଳନ ହେଲା, ଏକ ଭାବନା ତିଆରି ହେଲା ଏବଂ ଏହା ଏକ ସରକାରୀ ଲକ୍ଷ୍ୟରୁ ଜାତୀୟ ସଂକଳ୍ପର ରୂପ ନେଲା। ସ୍ୱଚ୍ଛ ଭାରତ ଏକ ଶୌଚାଳୟ ନିର୍ମାଣ ଏକ କାର୍ଯ୍ୟ ନୁହେଁ, ଏହା ଭାରତର ମାନସିକତା ବଦଳିବାର ଏକ ପ୍ରୟାସ ଥିଲା।
0: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସହରକୁ ସ୍ୱଚ୍ଛ ଓ ସୁସ୍ଥ ରଖିବାରେ ପରିମଳ କର୍ମଚାରୀଙ୍କ ଅବଦାନ ଅତୁଳନୀୟ। ସେମାନେ ସହରର ଜଣେ ଜଣେ ନୀରବ ସୈନିକ। 35 ଗରିମା ଗୃହ ମାଧ୍ୟମରେ 896 ଜଣଙ୍କୁ ସ୍ୱରେଜ ଏଣ୍ଟ୍ରି ପ୍ରଫେସନାଲ ଭାବେ ପ୍ରମାଣିତ କରାଯାଇଛି। ପରିମଳ କାର୍ଯ୍ୟରେ ବିପଦକୁ ସ୍ୱୀକାର ନ କରି ବିପଦକୁ ଶୂନ୍ୟ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ କହିଛନ୍ତି, ସ୍ୱଚ୍ଛ ସହର ଗଠନ ସହ ଓଡ଼ିଶାକୁ ଆଗେଇ ନେବାରେ ସ୍ୱେଚ୍ଛାସେବୀଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଆଗାମୀ ଦିନରେ ଗରିମା ସ୍ୱେଚ୍ଛାସେବୀଙ୍କୁ ଗ୍ରାମାଞ୍ଚଳରେ ନିୟୋଜିତ କରାଯିବ। 2047 ବିକଶିତ ଭାରତ ଏବଂ 2036 ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ସମସ୍ତଙ୍କ ମିଳିତ ସହଯୋଗ ଆବଶ୍ୟକ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ମିଶନ ଜିରୋ ଶୀର୍ଷକ ଏହି ଜାତୀୟ କର୍ମଶାଳାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ଅବସରରେ ଆୟୋଜିତ ଗରିମା ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ। ଆଗାମୀ ଖରିଫ ଋତୁରେ ଧାନ ବିକ୍ରୟ ପାଇଁ ବର୍ତ୍ତମାନ ସୁଦ୍ଧା 7 ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯାଇଥିବାରୁ ଚାଷୀମାନେ ସରଳ ଓ ସହଜ ଭାବରେ ନିଜ ନାମ ଦାଖଲ କରିପାରୁଛନ୍ତି। ଗତକାଲି ଗୋଟିଏ ଦିନରେ 1,20,000 ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଆବଶ୍ୟକ ଦସ୍ତାବିଜ୍ ନେଇ ନିଜସ୍ୱ ପ୍ୟାକ୍ସ ଓ ଲ୍ୟାମ୍ପସରେ 31 ତାରିଖ ସୁଦ୍ଧା ଚାଷୀମାନଙ୍କୁ ନିଜ ନାମ ପଞ୍ଜୀକରଣ କରିବାକୁ ମନ୍ତ୍ରୀ ଉପଦେଶ ଦେଇଛନ୍ତି। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସ୍ଥିତିର ନିରନ୍ତର ତଦାରଖ ଓ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନିୟୋଜିତ କରାଯାଇଛି। ଅଧିକାରୀମାନେ ପ୍ରଭାବିତ ଅଞ୍ଚଳରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ଦୀର୍ଘସ୍ଥାୟୀ ବନ୍ୟା ପରେ ପ୍ରଭାବିତ ଅଞ୍ଚଳରେ ଯେପରି କୌଣସି ପ୍ରକାର ମହାମାରୀ କିମ୍ବା ରୋଗ ସୃଷ୍ଟି ନ ହୋଇ ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ସଚେତନ ରହିବା ସହ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବନ୍ୟା ଜଳ କମିବା ପରେ ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ବ୍ୟାପକ ସଫେଇ କାର୍ଯ୍ୟ ସହ ଜୀବାଣୁମୁକ୍ତ କରିବା ନିମନ୍ତେ ପଦକ୍ଷେପ ନିଆଯିବ। ପାନୀୟ ଜଳର ଉତ୍ସଗୁଡ଼ିକର ସ୍ୱଚ୍ଛତା ଓ ବିଶୋଧନ କରାଯିବ। ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ନାୟକାଣୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଆୟୋଜିତ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଛନ୍ତି। ଜିଲ୍ଲାର ବନ୍ୟା ସ୍ଥିତିର ସମୀକ୍ଷା କରିବା ସହ ଜିଲ୍ଲାର 18 ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଓ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି। ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
2: ଜିଲ୍ଲା ପ୍ରଶାସନ ତରଫରୁ ତ୍ୱରିତ ଢଙ୍ଗରେ ଅନେକ କାର୍ଯ୍ୟକ୍ରମ ଗୁଡ଼ିକ ନିଆଯାଉଛି। ହାଇଟେକ୍ ହସ୍ପିଟାଲ ସହଯୋଗରେ ପାଖାପାଖି 18 ରୁ ଅଧିକ

ପରିସ୍ଥିତିର ମୁକାବିଲା ନେଇ ପ୍ରଭାବିତ ଅଞ୍ଚଳରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିୟୋଜିତ କଲେ ସରକାର। ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥ୍ଲେଟିକ୍ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମେଡ୍। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ବରୁଣ ମିଶ୍ର, ଗୀତିକାର ନିର୍ମଳା ପଣ୍ଡା।

ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମ ସେର ଶେଷ ଶିଳ୍ପୀ ବସନ୍ତ ପାତ୍ର ଶିଳ୍ପୀ ଗାଇଛନ୍ତି ଅରବିନ୍ଦ ମୁଦୁଲିଙ୍କ ରଚନାରୁ।

ଭକ୍ତିଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସୋନୁ ନିଗମ, ଗୀତିକାର ସୁରେଶ ପରିଡ଼ା।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାର କରାଯାଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00ରୁ ଅପରାହ୍ନ 5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବରଟି ହେଉଛି 0679225415। ଆମର ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛି 0679225415।

ବାଲ୍ୟ ବିବାହ ନିଷେଧ ସୂଚନା ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ସାହୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର ଓ ସୁରକ୍ଷିତ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷିତ ଜୀବନ ଅପରିହାର୍ଯ୍ୟ, କହିଲେ ମୁଖ୍ୟମନ୍ତ୍ରୀ। ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ନେଇ ଘୋଷଣା। ଚାରିବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ 2 ସ୍ୱତନ୍ତ୍ର ଡୋଜ୍ ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍, ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ 21 ଜିଲ୍ଲାରେ ବର୍ଷା ସମ୍ଭାବନା। ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର ଓ ସୁରକ୍ଷିତ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷିତ ଜୀବନ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଗରିମା ଦିବସ 2026 କର୍ମଶାଳାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସଫେଇ କର୍ମୀଙ୍କ ଜୀବନ ସୁରକ୍ଷିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରଲୋକଗତ 2 ସଫେଇ କର୍ମୀଙ୍କ ପରିବାରକୁ 10 ଟଙ୍କାର ବୀମାରାଶି ପ୍ରଦାନ କରି କହିଛନ୍ତି, କ୍ଷତିପୂରଣ ପ୍ରଦାନ ଆମର ଲକ୍ଷ୍ୟ ନୁହେଁ, ଆମର ଲକ୍ଷ୍ୟ ହେଉଛି ମୃତ୍ୟୁ ପୂର୍ବରୁ ସୁରକ୍ଷା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ନେଇ ଘୋଷଣା କରିଛନ୍ତି।
1: ସ୍ୱଚ୍ଛ ଭାରତର ସଫଳତାର ଅର୍ଥ କେବଳ ଏତିକି ନୁହେଁ ଯେ ଭାରତର ଘରେ ଘରେ ଖାଲି ଆମେ ଶୌଚାଳୟ ପହଞ୍ଚାଇବା। ସ୍ୱଚ୍ଛ ଭାରତର ପ୍ରକୃତ ଅର୍ଥ ସେତେବେଳେ ଏକ ପୂର୍ଣ୍ଣ ହେବ ଯେତେବେଳେ ଭାରତକୁ ସ୍ୱଚ୍ଛ ରଖୁଥିବା ପ୍ରତ୍ୟେକ ମଣିଷକୁ ମଧ୍ୟ ଏହା ସୁରକ୍ଷିତ ଭାବେ ରଖିପାରୁଥିବ। ସେହି ଲକ୍ଷ୍ୟକୁ ନେଇ ଆଜି ମିଶନ ଜିରୋ, ସ୍ୱଚ୍ଛ ଭାରତର ପରବର୍ତ୍ତୀ ଏବଂ ମାନବୀୟ ଅଧ୍ୟାୟ ନିଶ୍ଚିତ ଭାବରେ ଆମକୁ ଆଗାମୀ ଦିନରେ ଆଉ ଏକ ବଡ଼ ପରିବର୍ତ୍ତନ କରିକି ଆମକୁ ସମସ୍ତଙ୍କ ସାମ୍ନାକୁ ଏକ ସ୍ୱଚ୍ଛତାର ପରିମାପକ ହିସାବ କାମ କରାଇ ଆମ ସମସ୍ତଙ୍କ ସାମ୍ନାରେ ସମ୍ମାନ ସହିତ ଛିଡ଼ା କରିପାରିବ।
0: କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସାମାଜିକ ନ୍ୟାୟ ବିଭାଗ ସଚିବ ସୁଧାଂଶୁ ପନ୍ତ ସଫେଇ କର୍ମୀଙ୍କ ସୁରକ୍ଷା, ଆର୍ଥିକ ଉନ୍ନତି ଓ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଦେଶର ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି। କର୍ମଶାଳାରେ 8 ରାଜ୍ୟର ସଫେଇ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞ ଓ ଅଧିକାରୀମାନେ ଯୋଗଦେଇଥିଲେ। 4 କମ୍ ବୟସର ପିଲାଙ୍କ ପାଇଁ କେତେକ ସ୍ୱତନ୍ତ୍ର ଡୋଜ୍ ମିଶ୍ରିତ ଔଷଧ ଉତ୍ପାଦନ, ବିକ୍ରୟ ଏବଂ ଯୋଗାଣ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କ୍ଲୋରାଫେନିରାମାଇନ୍ ମାଲିଏଟ୍ ଏବଂ ଫେନାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ମିଶ୍ରଣଯୁକ୍ତ ଔଷଧ ଏଥିରେ ଅନ୍ତର୍ଭୁକ୍ତ। ପିଲାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଏପରିକି ଔଷଧ ପ୍ରସ୍ତୁତକର୍ତ୍ତାଙ୍କୁ ପ୍ୟାକେଟ୍ ଉପରେ ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରଣ 4 କମ୍ ବୟସର ପିଲାଙ୍କଠାରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଚାରମୂଳକ ସୂଚନା ଦେବାକୁ କୁହାଯାଇଛି। ଗତ ଜୁନ୍ ମାସରେ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 16 ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରିତ ଔଷଧର ପ୍ରସ୍ତୁତି, ବିକ୍ରୟ ଏବଂ ଯୋଗାଣ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ବିଶେଷଜ୍ଞ କମିଟି ଏବଂ ଔଷଧ ବୈଷୟିକ ପରାମର୍ଶଦାତା ବୋର୍ଡର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2026-27 ଖରିଫ ଋତୁ ପାଇଁ ଧାନ ବିକ୍ରି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ଗତକାଲି ଗୋଟିଏ ଦିନରେ 1,20,000 ଚାଷୀ ପଞ୍ଜୀକରଣ କରିଥିବାବେଳେ ଏପର୍ଯ୍ୟନ୍ତ 7 ଅଧିକ ଚାଷୀ ପଞ୍ଜୀକରଣ କରିଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏହି ପଞ୍ଜୀକରଣ ପ୍ରକ୍ରିୟା ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା ନଭେମ୍ବର 1 ତାରିଖରୁ 2027 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧାନ ସଂଗ୍ରହ କେନ୍ଦ୍ର ପାକ୍ସରେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

0: କହିଛନ୍ତି,
1: ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଆମେ ସରଳ କରିଛୁ, କୌଣସି ପ୍ରକାର ସେଥିରେ ବାଧା ନାହିଁ। ତେଣୁ ଆଜି ଗୋଟିଏ ଦିନରେ 120,000 ଉର୍ଦ୍ଧ୍ୱ ଚାଷୀ ଆଉ ନିଜର ପଞ୍ଜୀକରଣ କରିସାରିଛନ୍ତି। ମୁଁ ଏ ଅବସରରେ ନିବେଦନ କରିବି ସମସ୍ତ ଚାଷୀ ଭାଇମାନଙ୍କୁ, ସେମାନେ 31 ଅଗଷ୍ଟ ସୁଦ୍ଧା ଶେଷ ତାରିଖ ଅଛି, ସେମାନେ ତାଙ୍କର ରେଜିଷ୍ଟ୍ରେସନ ପ୍ରକ୍ରିୟା ସାରି ଦିଅନ୍ତୁ।
0: ପୌର ସଂସ୍ଥାଗୁଡ଼ିକ ପାଇଁ ସାମଗ୍ରିକ ସମୀକ୍ଷା ଓ ଅନୁସ୍ଥାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଆସନ୍ତାକାଲି ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ, ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ବିଭିନ୍ନ ଯୋଜନାର ସମୀକ୍ଷା କରି ସମସ୍ୟା ଚିହ୍ନଟ କରିବେ। କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିବେ। ଏହି ଦିନିକିଆ ସମ୍ମିଳନୀରେ ପୌର ସଂସ୍ଥାର ରାଜସ୍ୱ ବୃଦ୍ଧି, ଟାୟାର 2 ଏବଂ 3 ପର୍ଯ୍ୟାୟଭୁକ୍ତ ସହରଗୁଡ଼ିକର ଯୋଜନା ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅନ୍ତର୍ଗତ ଭିତ୍ତିଭୂମି ବିକାଶ ଉପରେ ବିଚାର ବିମର୍ଶ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ସୌରଶକ୍ତି ସ୍ଥାପନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି। ଗଞ୍ଜାମ ଜିଲ୍ଲାରେ 16,418 ଛାତ ଉପରେ ସୌରଶକ୍ତି ସ୍ଥାପନ ହୋଇଥିବା ଜଣାପଡ଼ିଛି। ଏ କ୍ଷେତ୍ରରେ ବାଲେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଖୋର୍ଦ୍ଧା ତୃତୀୟ ଏବଂ କଟକ ଚତୁର୍ଥ ସ୍ଥାନରେ ରହିଛି। ଦକ୍ଷିଣ ଓଡ଼ିଶାର 8 ଜିଲ୍ଲାରେ ଏପର୍ଯ୍ୟନ୍ତ 25,277 ସୌରଶକ୍ତି ସ୍ଥାପନ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ଜାରି ରହିଛି। ପ୍ରତିଯୋଗିତାରେ 26 ଦେଶର 198 ଜଣ କ୍ରୀଡ଼ାବିତ୍ ଭାଗ ନେଇଛନ୍ତି। ଆଜି ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିବେ। ଏଥିରେ 12 ଏସୀୟ ଦେଶର 143 ଜଣ ଶ୍ରେଷ୍ଠ ଖେଳାଳି ସାମିଲ ଥିବା ଜଣାପଡ଼ିଛି। ମୁଖ୍ୟ ଅନ୍ତର୍ଜାତୀୟ ଦଳଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କାର 24, ଦକ୍ଷିଣ ଆଫ୍ରିକାର 17 ଏବଂ ବ୍ରାଜିଲର 11 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାରେ ଓଡ଼ିଶାର କ୍ରୀଡ଼ାବିତ୍ ଅନିମେଶ କୁଜୁର, ସ୍ୱାଧୀନ କୁମାର ମାଝୀ, କିଶୋର ଜେନା, ବାପି ହାଁସ୍ଦା, ଶ୍ରାବଣୀ ନନ୍ଦ ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ ଭାଗ ନେଇଛନ୍ତି। ଗତବର୍ଷର ସଫଳ ବ୍ରୋଞ୍ଜସ୍ତରୀୟ ପ୍ରତିଯୋଗିତା ପରେ ସିଲଭରସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ଏକଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18 ଇଭେଣ୍ଟ ରଖାଯାଇଛି। 2028 କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚମ୍ପିୟନ୍ସିପ୍ ଓ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚମ୍ପିୟନ୍ସିପ୍ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ପଦକ୍ଷେପ। ସର୍ବଶେଷ ସୂଚନା ଅନୁଯାୟୀ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ମହିଳା 100 ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିବାବେଳେ 1,500 ମିଟର ଦୌଡ଼ରେ ଲିଲି ଦାସ ରୌପ୍ୟ ପଦକ ହାସଲ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖୁଦପେଜ ଗ୍ରାମପଞ୍ଚାୟତରେ ଅମ୍ଳଜାନ ବ୍ୟାଙ୍କ ଉଦ୍ଘାଟିତ ହୋଇଛି। ଗ୍ରାମପଞ୍ଚାୟତର 6 ଏକର ଜମିରେ 6,000 ଅଧିକ ଫଳବୃକ୍ଷ ରୋପଣ କରାଯାଇ ଅମ୍ଳଜାନ ସୃଷ୍ଟି କରାଯାଉଛି। ଆଗାମୀ ଦିନରେ ଏହି ପ୍ରକଳ୍ପ ପର୍ଯ୍ୟଟନର ମାନ୍ୟତା ପାଇବ ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି। ବୌଦ୍ଧ ଜିଲ୍ଲାରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟକାରିତା ସମୀକ୍ଷା କରିବା ଅବସରରେ ସାଂସଦ ଶ୍ରୀ ପାଣିଗ୍ରାହୀ ନିର୍ଦ୍ଧାରିତ ସମୟ ମଧ୍ୟରେ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାଗସ୍ତ ସମୟରେ ଶ୍ରୀ ପାଣିଗ୍ରାହୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବଂ ରିଲିଫ୍ ପରିଚାଳନା ନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ରିଲିଫ୍ ପ୍ରଦାନ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଜରୁରୀ ସେବାଗୁଡ଼ିକର ନିରନ୍ତର ଯୋଗାଣ ନିଶ୍ଚିତ କରିବାକୁ ଜିଲ୍ଲାପାଳ ରଘୁରାମ ଆର୍ ଆୟର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଇଣ୍ଟାକ୍ ପକ୍ଷରୁ ଜାତୀୟ ଐତିହ୍ୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାହାରା ଟ୍ରଷ୍ଟ ହାଇସ୍କୁଲରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର 7ରୁ 10 ଶ୍ରେଣୀ ପର୍ଯ୍ୟନ୍ତ 130 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏଥିରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ନବରଙ୍ଗପୁରର ଦେଶିଆ କୁଟୁମ୍ବ ପକ୍ଷରୁ ପାପଡ଼ାହାଣ୍ଡି ଓ ମାଥିଳି ଗୁଳିକାଣ୍ଡର ଶହୀଦ ସଂଗ୍ରାମୀମାନଙ୍କ ସ୍ମୃତିରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପରଶୁରାମ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଆସନ୍ତା 31 ଅଗଷ୍ଟ ଓ ସେପ୍ଟେମ୍ବର 1 ତାରିଖରେ ରତ୍ନଭଣ୍ଡାର ଗଣତି ମଣତି ହେବା ନେଇ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଏହି ଗଣତି ମଣତି ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

ମୌସୁମ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ସର୍ବାଧିକ 93 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର ଓ ସୁରକ୍ଷିତ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷିତ ଜୀବନ ଅପରିହାର୍ଯ୍ୟ, କହିଲେ ମୁଖ୍ୟମନ୍ତ୍ରୀ।

0: ଲୋକଙ୍କ ସୁରକ୍ଷିତ ଜୀବନ ଅପରିହାର୍ଯ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ନେଇ ଘୋଷଣା। 4 ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ 2 ସ୍ୱତନ୍ତ୍ର ଡୋଜ୍ ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ 21 ଜିଲ୍ଲାରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବିଷୟ ଖଣି ଏବଂ ଖଣିଜ ପଦାର୍ଥ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ସୁକନ୍ୟା ଜେନା। ବିଶ୍ୱ ପୁଞ୍ଜି ବଜାରରେ ଖଣି ତଥା ଖଣିଜ ପଦାର୍ଥ କ୍ଷେତ୍ରଗୁଡ଼ିକ ଉପରେ ପ୍ରତିଯୋଗିତା ବୃଦ୍ଧି ପାଉଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଖଣିଜ ପଦାର୍ଥଗୁଡ଼ିକର ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ପରିଚାଳନା ଏବଂ ଖଣିଜ ଉତ୍ତୋଳନରେ ସଂସ୍କାରିତ ପଦକ୍ଷେପ ନିବେଶ କ୍ଷେତ୍ରକୁ ଆକର୍ଷଣ କରିଥାଏ। ଭାରତର କେତେକ ଅଞ୍ଚଳରେ ବିଭିନ୍ନ ପ୍ରକାର ଖଣିଜ ସମ୍ପଦ ମହଜୁଦ ରହିଛି, ତେବେ ଏ କ୍ଷେତ୍ରରେ ସମ୍ପୃକ୍ତ ରାଜ୍ୟଗୁଡ଼ିକର ସ୍ୱତନ୍ତ୍ର ଟିକସ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଶିଳ୍ପ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କରିବା ସହ ବ୍ୟବସାୟର ସହଜତାରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଖଣିଜ ପଦାର୍ଥଗୁଡ଼ିକ କ୍ଷେତ୍ରରେ ଲାଗୁ ହେଉଥିବା ଶୁଳ୍କ ବ୍ୟବସ୍ଥା, ସମାନତା ଏବଂ ଯୁକ୍ତିଯୁକ୍ତତାକୁ ଦୃଷ୍ଟିରେ ରଖି ସରକାର ଖଣି ଓ ଖଣିଜ ପଦାର୍ଥ ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧନ ଆଇନ 2026 କାର୍ଯ୍ୟକାରୀ କରୁଛନ୍ତି। ପୂର୍ବ ପ୍ରଚଳିତ 1957 ମସିହା ଆଇନ ଏଥିରେ କେତେକ ସଂଶୋଧନ କରାଯାଇଛି। ସଂଶୋଧିତ ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ ହେଉଥିବା ଟିକସ ଉପରେ ସୀମା ନିର୍ଦ୍ଧାରଣ କରାଯାଇଛି। ଖଣିଜ ଅଧିକାର କିମ୍ବା ଖଣିଜ ପଦାର୍ଥ ଥିବା ଜମି ଉପରେ ରାଜ୍ୟ ସରକାର ଏଣିକି କୌଣସି ଟିକସ କିମ୍ବା ସେସ୍ ଲାଗୁ କରିପାରିବେ ନାହିଁ। ଖଣିଜ ପରିମାଣ, ନିର୍ଦ୍ଧାରିତ ମୂଲ୍ୟ, ରୟାଲିଟି କିମ୍ବା ଅନ୍ୟ କୌଣସି ଆଧାରରେ ଲାଗୁ ହେଉଥିବା ଶୁଳ୍କ ମଧ୍ୟରେ ଏହା ଅନ୍ତର୍ଭୁକ୍ତ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁସାରେ ଲାଗୁ କରାଯିବ। ଖଣି ଓ ଖଣିଜ ପଦାର୍ଥ କ୍ଷେତ୍ରରେ ଏଣିକି ନିୟମ ପ୍ରଣୟନ କରିବାକୁ କେନ୍ଦ୍ର ସରକାର କ୍ଷମତାପ୍ରାପ୍ତ ହୋଇଛନ୍ତି। ଆଇନର ଧାରା 13 ଏଥିପାଇଁ ଆବଶ୍ୟକ ସଂଶୋଧନ କରାଯାଇଛି। ରାଜ୍ୟସ୍ତରରେ ଲାଗୁ ହେଉଥିବା ଲେଭି ଏ କ୍ଷେତ୍ରରେ ଏକ ବ୍ୟବସାୟିକ ବୋଝ ହୋଇଥାଏ। ରାଜ୍ୟଗୁଡ଼ିକ ପକ୍ଷରୁ ଖଣିଜ ଏବଂ ଖଣିଜ କ୍ଷେତ୍ର ପାଇଁ 14 ପ୍ରକାରର ଶୁଳ୍କ ଲାଗୁ ହୋଇଥାଏ। ଏପରିକି କେତେକ ରାଜ୍ୟ ଖଣିଜ ପଦାର୍ଥ ଥିବା ଜମିଗୁଡ଼ିକ ଉପରେ ଅତିରିକ୍ତ କର ଲାଗୁ କରିଥାନ୍ତି। କିଛି କ୍ଷେତ୍ରରେ ଏହା 20% ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି ପାଇଥାଏ। ସାମ୍ପ୍ରତିକ ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଖଣି କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ଜରୁରୀ ରହିଛି। ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଲକ୍ଷ୍ୟ ନେଇ କୋଇଲା କ୍ଷେତ୍ରକୁ ଅଧିକ ପ୍ରତିଯୋଗିତାମୂଳକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ବିକାଶ କରାଯାଇଛି। ସଂଶୋଧିତ ଆଇନ ଅନୁଯାୟୀ ରାଜ୍ୟଗୁଡ଼ିକୁ ମିଳୁଥିବା ଅର୍ଥରେ କୌଣସି ହ୍ରାସ ଘଟିବ ନାହିଁ ବୋଲି ସମ୍ପୃକ୍ତ ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। 2014 ମସିହା ପରଠାରୁ ସ୍ୱଚ୍ଛ ତଥା ନିଲାମ ଆଧାରିତ ପଦକ୍ଷେପ ଦ୍ୱାରା ରାଜ୍ୟଗୁଡ଼ିକର ଖଣି ରାଜସ୍ୱ ବୃଦ୍ଧି ପାଇଛି। ଖଣିଜ ଉତ୍ପାଦନରୁ ରାଜ୍ୟଗୁଡ଼ିକୁ ମିଳୁଥିବା ଅର୍ଥ ଇତିମଧ୍ୟରେ 354% ବୃଦ୍ଧି ପାଇଛି। କୋଇଲା ସମେତ ଖଣିଜ ପଦାର୍ଥ କ୍ଷେତ୍ରରେ ରାଜ୍ୟଗୁଡ଼ିକ 7 ଲକ୍ଷ କୋଟିରୁ ଅଧିକ ଅର୍ଥ ପାଇସାରିଲେଣି। ଖଣି କ୍ଷେତ୍ରରେ ରାଜସ୍ୱର ପ୍ରାୟ 90% ରାଜ୍ୟଗୁଡ଼ିକୁ ମିଳୁଛି। ମୋଟ ଖଣିଜ ରାଜସ୍ୱ କୋଇଲା ଏବଂ ଅଣକୋଇଲା କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ 28% ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ଏହା 1,14,549 କୋଟି 28 ଲକ୍ଷ ଟଙ୍କା ହୋଇଥିଲା। ପ୍ରମୁଖ ଖଣିଜ ରାଜ୍ୟଗୁଡ଼ିକ 2013-14 ଆର୍ଥିକ ବର୍ଷରେ 13,586 କୋଟି 16 ଲକ୍ଷ ଟଙ୍କା ପାଇଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା 82,366 କୋଟି 19 ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତ 2015-16 ଆର୍ଥିକ ବର୍ଷରୁ 2025-26 ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟଗୁଡ଼ିକ 5 ଲକ୍ଷ କୋଟିରୁ ଅଧିକ ଅର୍ଥ ସଂଗ୍ରହ କରିଥିଲେ, ତେବେ କେନ୍ଦ୍ରକୁ କେବଳ 82,000 କୋଟି ଟଙ୍କା ମିଳିଥିଲା। ସଂଶୋଧିତ ଆଇନରେ ଏଭଳି ସ୍ଥିତି ପୂର୍ବଭଳି ବଳବତ୍ତର ରହିଛି। ପ୍ରାୟ 50 ଲଘୁ ଖଣିଜ ପଦାର୍ଥ ଏବେ ମଧ୍ୟ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ବାଲି, ପଥର, ମାଟି, ସିଲିକା, ଗାନାଇଟ୍, ମାର୍ବଲ, ଜିପ୍ସମ୍ ଏବଂ ଲାଟେରାଇଟ୍ ଭଳି ଲଘୁ ଖଣିଜ ପଦାର୍ଥ ଏହି ସଂଶୋଧିତ ଆଇନରୁ ବାହାରି ରହିଛି, ଅର୍ଥାତ୍ ପୂର୍ବଭଳି ଏଗୁଡ଼ିକ ରାଜ୍ୟ ସରକାରଙ୍କ ଅଧୀନରେ ରହିଛନ୍ତି। ଗତ ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ପ୍ରମୁଖ ଖଣିଜ ଉତ୍ପାଦନ ମୂଲ୍ୟ 26.8% ବୃଦ୍ଧି ପାଇଛି। ଭାରତ ଏବେ ଚୂନ ପଥର ଉତ୍ପାଦନରେ ବିଶ୍ୱସ୍ତରରେ ଦ୍ୱିତୀୟ ଜିଙ୍କ୍ରେ

0: ତୃତୀୟ, ଲୁହା ପଥରରେ ଚତୁର୍ଥ ଏବଂ ବକ୍ସାଇଟ୍ କ୍ଷେତ୍ରରେ ପଞ୍ଚମ ସ୍ଥାନରେ ରହିଛି। ଖଣି ପ୍ରଭାବିତ ସମ୍ପ୍ରଦାୟଗୁଡ଼ିକୁ ସିଧାସଳଖ ସହାୟତା ପ୍ରଦାନ ଲକ୍ଷ୍ୟ ନେଇ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଛି। 656 ଜିଲ୍ଲା ଖଣିଜ ଫାଉଣ୍ଡେସନ ସ୍ଥାନୀୟ ଅଞ୍ଚଳ ବିକାଶ ପାଇଁ ପ୍ରତିଷ୍ଠା କରାଯାଇଛି। ତେବେ ମୋଟାମୋଟି ଭାବରେ ଦେଖିଲେ ଏହି ସଂଶୋଧିତ ଆଇନ 2026 ଖଣିଜ କ୍ଷେତ୍ରର ଆର୍ଥିକ ବ୍ୟବସ୍ଥାରେ ନିରନ୍ତରତା ବଜାୟ ରଖିବ। ଜାତୀୟ ଆର୍ଥିକ ଅଭିବୃଦ୍ଧିକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ। ଆକାଶବାଣୀ କଟକ ପ୍ରଚାର କରୁଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ।
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
3: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
2: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
3: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
2: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
3: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
3: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
2: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
3: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
2: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
3: ତେବେ ଆବେଦନ କିପରି କରାଯିବ?
2: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
3: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
2: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
3: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
1: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ।
1: ତାଙ୍କ ପାଇଁ ଉଜୁଡ଼ିଥିବା ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ଶ୍ୟାମସୁନ୍ଦର ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ବଣ ଜଙ୍ଗଲ ନଷ୍ଟ ହେବା ଫଳରେ ଜୀବଜନ୍ତୁମାନେ ଗାଁ ଘରମୁହାଁ ହେଉଛନ୍ତି ଏବଂ ଅନେକ ଜିନିଷର କ୍ଷୟକ୍ଷତି କରୁଛନ୍ତି। ଏଣୁ ବନ୍ୟଜନ୍ତୁଙ୍କୁ ଅଟକାଇବାକୁ ହେଲେ ତାଙ୍କ ପାଇଁ ଉଜୁଡ଼ିଥିବା ଜଙ୍ଗଲରେ ପୁଣି ଗଛ ଲଗାଇବା ଏବଂ ନୂତନ ଜଙ୍ଗଲ ସୃଷ୍ଟି କରିବା।

0: ଶ୍ୟାମସୁନ୍ଦର ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ରାମଚନ୍ଦ୍ର ସିଂ, ରାଜେନ୍ଦ୍ର ସିଂ, ଛଟରାୟ ସିଂ, ରୋହିଦାସ ସିଂ, ବାୟାର ସିଂ, କୁନି ସିଂ ଏବଂ ବବିତା ସିଂ।
1: ଶେଷ ଗୀତଟି ବଣ ଜଙ୍ଗଲର ପୁନରୁଦ୍ଧାର ପାଇଁ, କଳକାରଖାନା, ରାସ୍ତା, ବଡ଼ ବଡ଼ କୋଠା, ବନ୍ଧ ଆଦି ପାଇଁ। କେତେ କେତେ ବଣ ଜଙ୍ଗଲ, ରାସ୍ତାଘାଟର ବଡ଼ ବଡ଼ ଗଛ କାଟି ନଷ୍ଟ କରାଯାଇଛି, ଫଳରେ ଏହାର ପରିଣାମ ଭୋଗୁଛନ୍ତି ନିଜେ ମଣିଷ। ତେଣୁ ଆସ ଗଛ ଲଗାଇବା, ପ୍ରଦୂଷଣରୁ ପରିବେଶକୁ ମୁକ୍ତ କରିବା।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଛି। ମୁଖ୍ୟ ସମ୍ବାଦ, ସିଲିଗୁଡ଼ି କରିଡରର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପୂର୍ବାଞ୍ଚଳ ସୀମା ସୁରକ୍ଷା ବୈଠକରେ ବରିଷ୍ଠ ପଦାଧିକାରୀଙ୍କ ସହ କଲେ ଆଲୋଚନା। ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମଠାରେ ଆରମ୍ଭ ହେଲା ବ୍ରିକ୍ସ ଯୁବମନ୍ତ୍ରୀଙ୍କ ବୈଠକ, କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଆସନ୍ତାକାଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ଦେଶରେ ମାସେ ବ୍ୟାପୀ ବିଜେପି ପକ୍ଷରୁ ପାଳନ କରାଯିବ ସେବା ସଂକଳ୍ପ ଅଭିଯାନ। ସୁପ୍ରିମକୋର୍ଟରେ ଜାରି ରହିଛି ତିନିଦିନିଆ ସମାଧାନ ସମାରୋହ କାର୍ଯ୍ୟକ୍ରମ। ପ୍ରଥମ ଦିନରେ ଆଜି 400ରୁ ଉର୍ଦ୍ଧ୍ୱ ମାମଲାର ହୋଇଛି ଫଇସଲା। ଏବଂ ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ସେମିଫାଇନାଲ ପର୍ଯ୍ୟାୟରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାସ୍ତ ହେଲେ ଭାରତୀୟ ମହିଳା ଯୋଡ଼ି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ପୂର୍ବାଞ୍ଚଳ ସୀମା ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମୀକ୍ଷା କରିଛନ୍ତି। ଚିକେନ୍ ସ୍ନେକ୍ ଭାବେ ପରିଚିତ ସିଲିଗୁଡ଼ି କରିଡରର ସୁରକ୍ଷା ଉପରେ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତର ତୃତୀୟ ତଥା ଚୂଡ଼ାନ୍ତ ଦିନ ଗସ୍ତ ଅବସରରେ ସୁକ୍ନାଠାରେ ପଶ୍ଚିମବଙ୍ଗର ବରିଷ୍ଠ ପଦାଧିକାରୀ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି। ସୀମାରେ ମୁତୟନ ସୀମା ସୁରକ୍ଷା ବଳ ଏବଂ ସଶସ୍ତ ସୀମାବଳ ଏହି ବୈଠକରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୀମାନ୍ତରେ ସୁରକ୍ଷା ନିରୀକ୍ଷଣ, କେନ୍ଦ୍ରୀୟ ସୁରକ୍ଷା ବଳକୁ ଅଧିକ ସହଯୋଗ କରିବା, ଗୁପ୍ତଚରୀ ସଂସ୍ଥା, ରାଜ୍ୟ ପୁଲିସ୍ ପ୍ରଶାସନକୁ ନେଇ ଏକ ତ୍ରିକୋଣୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା। ସିଲିଗୁଡ଼ି ଅଞ୍ଚଳ ଆନ୍ତର୍ଜାତିକ ସୀମାରେଖାକୁ ସ୍ୱର୍ଶ କରୁଥିବା ନେପାଳ, ଭୁଟାନ ଏବଂ ବାଂଲାଦେଶ ସୀମା ସଂଲଗ୍ନ ଥିବାରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ସଂକୀର୍ଣ୍ଣ ସିଲିଗୁଡ଼ି କରିଡର ଦେଶର ଉତ୍ତର ପୂର୍ବାଞ୍ଚଳ ସହ ଗୁରୁତ୍ୱପୂର୍ଣ୍ଣ ସ୍ଥଳପଥ ସଂଯୋଗୀକରଣ କରିଥାଏ। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆଜି ସିଲିଗୁଡ଼ିର ସୁକ୍ନାଠାରେ ଥିବା ଏକ ରିସୋର୍ଟରେ ବରିଷ୍ଠ ଗୋର୍ଖା ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲା, ମଧ୍ୟସ୍ଥ ପଙ୍କଜ ସିଂ, ସୂଚନା ଓ ପ୍ରସାରଣ ନିର୍ଦ୍ଦେଶକ ମହେଶ ଦୀକ୍ଷିତ, ପାହାଡ଼ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶାଲ ଲାମା, ଲୋକସଭା ସାଂସଦ ରାଜୁ ବିଷ୍ଟା, ରାଜ୍ୟସଭା ସାଂସଦ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା, ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ସଭାପତି ବିମଲ ଗୁରୁଙ୍ଗ ଏବଂ ଗୋର୍ଖା ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟର ସଭାପତି ମାନ ଘି ସିଂ ଏହି ବୈଠକରେ ଉପସ୍ଥିତ ଥିଲେ। ଏହା ସହିତ 5 ଜଣ ଗୋର୍ଖା ବିଧାୟକ ଏବଂ ଅନ୍ୟ କେତେକ ଗୋର୍ଖା ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ଦାର୍ଜିଲିଂ ଲୋକସଭା ସାଂସଦ ରାଜୁ ବିଷ୍ଟା କହିଛନ୍ତି, ଏହି ବୈଠକ ଅତ୍ୟନ୍ତ ବିଶ୍ୱସନୀୟ ଏବଂ ସମସ୍ତ ଗୋର୍ଖା ନେତାମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଗଠନମୂଳକ ଭାବେ ଉପସ୍ଥାପନ କରିଛନ୍ତି। ଉପସ୍ଥିତ ନେତୃବୃନ୍ଦଙ୍କର ବିଭିନ୍ନ ସମସ୍ୟାକୁ ଶୁଣି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସମସ୍ୟା ସମାଧାନ ଦିଗରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ବୈଠକ ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଘୋଷଣା କରି କହିଛନ୍ତି, ଏକ ଉଚ୍ଚସ୍ତରୀୟ କମିଟି ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗ ଉପରେ ସମାଧାନ କରାଯିବ। ଏହି କମିଟିରେ ପୂର୍ବତନ ବିଏସ୍ଏଫ୍ ନିର୍ଦ୍ଦେଶକ ଏବଂ ଜାତୀୟ ଉପସୁରକ୍ଷା ପରାମର୍ଶଦାତା ପଙ୍କଜ ସିଂ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକ ଅତ୍ୟନ୍ତ ଫଳପ୍ରଦ ଏବଂ ସନ୍ତୋଷଜନକ ହୋଇଛି ବୋଲି ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ସମ୍ପାଦକ ରୋଶନ ଗିରି ଗଣମାଧ୍ୟମକୁ କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମଠାରେ ବ୍ରିକ୍ସ ଯୁବମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଯୁବବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗୀ କ୍ଷେତ୍ର, ଜନକଲ୍ୟାଣ ଏବଂ ନିରନ୍ତର ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଯୁବବର୍ଗଙ୍କ ବିକାଶ ଏବଂ ସଶକ୍ତିକରଣ କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଆସନ୍ତାକାଲି ବିଶାଖାପଟ୍ଟନମଠାରେ ଅନୁଷ୍ଠିତ ହେବ। ଏଥିରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ ହେବାର ସମ୍ଭାବନା ରହିଛି। ଏହି ବୈଠକଗୁଡ଼ିକରେ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଆଦାନ ପ୍ରଦାନ, ସହଭାଗିତା ପାଇଁ ନୂତନ କ୍ଷେତ୍ର ଚିହ୍ନଟ ଏବଂ ଯୁବବର୍ଗଙ୍କ ଅଂଶଗ୍ରହଣ ତଥା କ୍ରୀଡ଼ା ବିକାଶ ମାଧ୍ୟମରେ ସମାବେଶୀ ଅଭିବୃଦ୍ଧି ନେଇ ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରାଯିବ। ବୈଠକର ଅବ୍ୟବହିତ ପୂର୍ବରୁ ଆଜି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀ ତଥା ପ୍ରତିନିଧିମଣ୍ଡଳୀ ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟଙ୍କ ସହ ବିଶାଖାପଟ୍ଟନମ୍ ନିକଟସ୍ଥ ଥୋଟଲାକୁଣ୍ଡା ବୌଦ୍ଧ ଐତିହ୍ୟସ୍ଥଳୀ ପରିଦର୍ଶନ କରିଥିଲେ। ଏହି ସ୍ଥଳୀର ଐତିହାସିକ ଗୁରୁତ୍ୱ ଏବଂ ବହୁବର୍ଷ

ସେଠାରେ ରହୁଥିବା ବୌଦ୍ଧ ଭିକ୍ଷୁଙ୍କ ଜୀବନାଚର୍ଯ୍ୟ ସମ୍ପର୍କରେ ଏହି ପ୍ରତିନିଧି ମଣ୍ଡଳୀ ଅବଗତ ହୋଇଥିଲେ। ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଡକ୍ଟର ମାଣ୍ଡବ୍ୟ ସେଠାରେ ଏକ ଚାରାରୋପଣ କରିଥିଲେ। ବ୍ରିକ୍ସ ସଦସ୍ୟ ତଥା ଅଂଶୀଦାର 11 ରାଷ୍ଟ୍ରର ପ୍ରତିନିଧି ମଣ୍ଡଳୀ ଏହି ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ବିଜେପି ପକ୍ଷରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ କରାଯିବ। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ କହିଛନ୍ତି, ଜନସେବା ପ୍ରତି ଶ୍ରୀ ମୋଦିଙ୍କ ଅଙ୍ଗୀକାରବଦ୍ଧତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ଯୁବବର୍ଗଙ୍କୁ ସେବା କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସେ କହିଛନ୍ତି, ଶ୍ରୀ ମୋଦି 2001 ଅକ୍ଟୋବର 7 ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଚଳିତ ବର୍ଷ ଏହାର 25 ପୂର୍ତ୍ତି ପାଳନ ଅବସରରେ ମଧ୍ୟ ଏହି ଅଭିଯାନ ଗୁରୁତ୍ୱ ବହନ କରୁଛି। ଶ୍ରୀ ମୋଦିଙ୍କ ବ୍ୟକ୍ତିତ୍ୱ ସହ ଜଡ଼ିତ ସେବା ଦୃଷ୍ଟିକୋଣ ଆଧାରରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦେଶବ୍ୟାପୀ 14 ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରରେ ବିଜେପି କର୍ମୀ ପହଞ୍ଚ ଶିଶୁଙ୍କୁ ଉପଯୁକ୍ତ ପୁଷ୍ଟି ପ୍ରଦାନ ଏବଂ ଲାଳନପାଳନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ସମ୍ମାନିତ କରିବେ। ସ୍ୱଚ୍ଛତା ଅଭିଯାନ ଏବଂ ଚାରାରୋପଣ ଆଦି ପଦକ୍ଷେପ ଗ୍ରହଣ କରାଯିବ। ବ୍ଲକ ସ୍ତରରେ 15 ସେବା ସେତୁ ଅଭିଯାନ କରାଯିବା ନେଇ ଶ୍ରୀ ତାୱଡେ ଏହି ଅବସରରେ ସୂଚନା ପ୍ରଦାନ କରିଛନ୍ତି। ସମୁଚିତ ନିଷ୍ପତ୍ତି ଗ୍ରହଣ କରୁଥିବା ନ୍ୟାୟ ବ୍ୟବସ୍ଥା ଆନ୍ତର୍ଜାତିକ ସ୍ତରରେ ବିଶ୍ୱାସ ସୃଷ୍ଟି କରେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ନୂଆଦିଲ୍ଲୀଠାରେ 11 ବ୍ରିକ୍ସ ଆଇନଗତ ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ତ୍ୱରିତ ନ୍ୟାୟ ବ୍ୟବସ୍ଥା ବ୍ୟବସାୟ କରିବାର ସହଜତାକୁ ସୁଦୃଢ଼ କରିବା ସହ ନିର୍ଦ୍ଦେଶ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନିର୍ଭରଶୀଳ ଭିତ୍ତିଭୂମି ପ୍ରଦାନ କରିଥାଏ। ସେ କହିଛନ୍ତି, ଆଇନର ଶାସନ ହେଉଛି ଏଭଳି ଏକ ଭିତ୍ତିଭୂମି ଯାହା ଉପରେ ସଭ୍ୟତାର ଆକାଂକ୍ଷା ନିର୍ଭର କରିଥାଏ। ବିଶ୍ୱ ବ୍ୟାଙ୍କିଙ୍ଗ୍ ବ୍ୟବସାୟ କ୍ଷେତ୍ରରେ ସହଜତା ଦୃଷ୍ଟିରୁ ଭାରତ ଏବେ ଶୀର୍ଷ 100 ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇଛି। ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ନିର୍ଭର ଯୋଗ୍ୟତା ଆନ୍ତର୍ଜାତିକ ନିବେଶକଙ୍କ ପାଖରେ ଦେଶର ବିଶ୍ୱସନୀୟତା ପ୍ରତିପାଦନ କରିଥାଏ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଆର୍ଥିକ ଅଭିବୃଦ୍ଧି, ନିବେଶ ପ୍ରୋତ୍ସାହନ କରିବାରେ ନ୍ୟାୟିକ ଦକ୍ଷତା, ସମୁଚିତ କାର୍ଯ୍ୟକାରିତା ଏବଂ ସ୍ୱଚ୍ଛ ଶାସନର ଗୁରୁତ୍ୱ ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ଅବସରରେ ଆଲୋକପାତ କରିଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନ୍ୟାୟପାଳିକା ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଏବଂ ବ୍ରିକ୍ସ ନ୍ୟାୟିକ ଫେଲୋସିପ୍ ଓ ସହଭାଗୀ ଆଇନଗତ ସଂକଳ୍ପ ପ୍ରସ୍ତୁତ କରିବା ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ସମାଧାନ ସମାରୋହ କାର୍ଯ୍ୟକ୍ରମ ଜରିଆରେ 3 ବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ଲୋକ ଅଦାଲତର ଆଜି ପ୍ରଥମ ଦିନରେ 400 ଉର୍ଦ୍ଧ୍ୱ ମାମଲାର ସମାଧାନ କରିଛନ୍ତି। ଏହି ମାମଲାଗୁଡ଼ିକ ମଧ୍ୟରେ ବିବାହ ଓ ସମ୍ପତ୍ତି ବିବାଦ, ମୋଟର ଦୁର୍ଘଟଣାଜନିତ ଦାବି, ଜମିଜମା, ଖଜଣା, ଚାକିରି ଓ ଶ୍ରମ ସମ୍ପର୍କିତ ବିବାଦ, ଯାହା ଉଚ୍ଚତମ ନ୍ୟାୟାଳୟରେ ଦୀର୍ଘଦିନ ଧରି ପଡ଼ି ରହିଥିଲା। ସୁପ୍ରିମକୋର୍ଟ କହିଛନ୍ତି, ମଧ୍ୟସ୍ଥତା ଏବଂ ସହମତି ଭିତ୍ତିରେ ବିବାଦର ସମାଧାନ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 16 ସ୍ୱତନ୍ତ୍ର ଲୋକ ଅଦାଲତ ବେଞ୍ଚ ମାଧ୍ୟମରେ ସମାଧାନ ନିମନ୍ତେ 600 ଉର୍ଦ୍ଧ୍ୱ ମାମଲା ପଞ୍ଜିକୃତ ହୋଇଥିଲା। ପ୍ରତ୍ୟେକ ବେଞ୍ଚରେ 2 ବିଚାରପତି ଥିଲେ ଏବଂ ସେମାନଙ୍କୁ ବରିଷ୍ଠ ଆଇନଜୀବୀ, ଆଡ୍ଭୋକେଟ୍ସ ଅନ୍ ରେକର୍ଡ ଓ ଅନ୍ୟମାନେ ସହାୟତା କରିଥିଲେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଲୋକ ଅଦାଲତ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ଟେଲିଭିଜନ ଚ୍ୟାନେଲଗୁଡ଼ିକ ପାଇଁ 12 ଅବଧି ବିଶିଷ୍ଟ ବିଜ୍ଞାପନ ସଂକ୍ରାନ୍ତ ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେବୁଲ ଟେଲିଭିଜନ ନେଟୱାର୍କ ନିୟମ 1994 ଏ ସଂକ୍ରାନ୍ତ ସଂଶୋଧନ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ପରେ ଏହା କାର୍ଯ୍ୟକାରୀ ହୋଇଛି। ପ୍ରସାରଣ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପଭି ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଟେଲିଭିଜନ ପ୍ରସାରଣ ମୁଖ୍ୟତଃ ବିଜ୍ଞାପନ ଉପରେ ବହୁଳ ଭାବରେ ନିର୍ଭରଶୀଳ। ଡିଜିଟାଲ ମିଡିଆରେ ବିଜ୍ଞାପନ ପ୍ରସାରଣ ନେଇ ସମୟସୀମାରେ କୌଣସି ପ୍ରତିବନ୍ଧକ ରହିନାହିଁ। ତୁଳନାତ୍ମକ ଭାବରେ ଏହାର ସମୀକ୍ଷା କରାଯାଇ ଟିଭି ଚ୍ୟାନେଲଗୁଡ଼ିକରେ ବିଜ୍ଞାପନ ପ୍ରସାରଣ ସମୟସୀମାରେ ଏଭଳି ପରିବର୍ତ୍ତନ କରାଯାଇଥିବା ମନ୍ତ୍ରଣାଳୟ କହିଛି। 2006 ଦେଶରେ 62 ଚ୍ୟାନେଲ କାର୍ଯ୍ୟକ୍ଷମ ଥିବାବେଳେ ବର୍ତ୍ତମାନ ଏହା 900 ଅଧିକ ହୋଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ମହିଳା ଯୋଡ଼ି ସେମିଫାଇନାଲ ପର୍ଯ୍ୟାୟରେ ଭାରତ ପରାସ୍ତ ହୋଇଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତୀୟ ଯୋଡ଼ି ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ଚୀନ୍ର ପ୍ରତିଯୋଗୀଙ୍କଠାରୁ 13-21 ଓ 8-21 ସେଟ୍ରେ ପରାସ୍ତ ହୋଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସିଲିଗୁଡ଼ି କରିଡରର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପୂର୍ବାଞ୍ଚଳ ସୀମା ସୁରକ୍ଷା ବୈଠକରେ ବରିଷ୍ଠ ପଦାଧିକାରୀଙ୍କ ସହ କଲେ ଆଲୋଚନା। ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ଠାରେ ଆରମ୍ଭ ହେଲା ବ୍ରିକ୍ସ ଯୁବମନ୍ତ୍ରୀଙ୍କ ବୈଠକ। କ୍ରୀଡ଼ାମନ୍ତ୍ରୀଙ୍କ

0: ବୈଠକ ଆସନ୍ତାକାଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ଦେଶରେ ମାସେ ବ୍ୟାପୀ ବିଜେପି ପକ୍ଷରୁ ପାଳନ କରାଯିବ ସେବା ସଂକଳ୍ପ ଅଭିଯାନ। ସୁପ୍ରିମକୋର୍ଟରେ ଜାରି ରହିଛି ତିନିଦିନିଆ ସମାଧାନ ସମାରୋହ କାର୍ଯ୍ୟକ୍ରମ ଏବଂ ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ସେମିଫାଇନାଲ୍ ପର୍ଯ୍ୟାୟରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାସ୍ତ ହେଲେ ଭାରତୀୟ ମହିଳା ଯୋଡ଼ି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହର ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଶ୍ରାବଣ ମାସ ଅବସରରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଶିବମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ପ୍ରସିଦ୍ଧ ହରିଶଙ୍କର ପୀଠରେ ମଧ୍ୟ କାଉଁରିଆ ଓ ବୋଲବମ୍ ଭକ୍ତଙ୍କ ସମାଗମ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆସି ହରିଶଙ୍କରଙ୍କଠାରେ ଜଳ ଲାଗି କରୁଛନ୍ତି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଭୋର 4ଟାରୁ ମନ୍ଦିର ଖୋଲାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ୍ ମୁତୟନ କରାଯାଇଥିବା ବେଳେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି। ଏ ବିଷୟରେ ଅଧିକ ତଥ୍ୟ ଦେଇଛନ୍ତି ହରିଶଙ୍କର ମନ୍ଦିରର ମୁଖ୍ୟ ପୂଜକ ନରସିଂହ ପୂଜାରୀ।
3: ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାର ବହୁତ ଭକ୍ତଙ୍କ ସମାଗମ ଅଛି, ତାର ସାଙ୍ଗେ ସାଙ୍ଗେ ଓଡ଼ିଶା ବାହାର ଭକ୍ତମାନଙ୍କ ସମାଗମ ଅଛି ଏହି ସମ୍ବାରରେ। ତ ସେଇ ଜିନିଷକୁ ଆଧାର କରିକି ଆମ ମନ୍ଦିର ପ୍ରଶାସନ ପୁରା ତତ୍ପର ଅଛେ, ଆଉ କେନ୍ଦା ଲୋକମାନେ ଶାନ୍ତି ଶୃଙ୍ଖଳା ପୂର୍ବ ଦର୍ଶନ କରିକି ଯିବେ ସେଥିପ୍ରତି ସବୁ ସଜାଗ ଥିନୁ, ସମସ୍ତଙ୍କ ଲାଗି ବ୍ୟାରିକେଡ୍ କରିକି ଲାଇନ୍ରେ କେନ୍ଦ୍ର ଭକ୍ତମାନେ ଯିବେ ଦର୍ଶନ କରିକି ଯାଉଛେ।
2: ଲୋୟର ସୁକ୍ତେଲ ଜଳସେଚନ ପ୍ରକଳ୍ପ ଡ୍ୟାମ୍ ପରିସରରେ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ଆଲୋକ କୁମାର ପଟେଲ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା 163(1) ଅନୁଯାୟୀ ପ୍ରକଳ୍ପ ଅଞ୍ଚଳରେ ନିଷେଧାଦେଶ ଜାରି କରିଛନ୍ତି। ଡ୍ୟାମ୍ର ମୁଖ୍ୟ କାନ୍ଥ, ସ୍ପିଲ୍ୱେ, ଜଳାଶୟ କୂଳ ଓ ନିୟନ୍ତ୍ରଣ କକ୍ଷ ଅଞ୍ଚଳକୁ ସାଧାରଣ ଲୋକ ଓ ବେସରକାରୀ ଯାନବାହନର ପ୍ରବେଶ ବାରଣ କରାଯାଇଛି। ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ମାଛ ଧରିବା, ସେଲ୍ଫି ଓ ଭିଡ଼ିଓ ସୁଟିଂ ସହ ଭିଡ଼ ଜମା କରିବା ଉପରେ ମଧ୍ୟ କଟକଣା ଲାଗିଛି। ଏହି ଆଦେଶ 31 ଜୁଲାଇରୁ 60 ଦିନ ପାଇଁ ବଳବତ୍ତର ରହିବ। ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏ ସମ୍ପର୍କରେ କହିଛନ୍ତି ଉପଖଣ୍ଡ ମାଜିଷ୍ଟ୍ରେଟ୍ ଆଲୋକ କୁମାର ପଟେଲ।
4: ଲୋୟର ସୁକ୍ତେଲ ଡ୍ୟାମ୍ରେ ପ୍ରିଲିମିନାରୀ ପାଣି ରଖାହଉଛି ଫର୍ ଦ ଫାର୍ଷ୍ଟ ଟାଇମ୍, ତେଣୁ ଲୋକମାନେ ୱିଥ୍ ଭେରି ଏକ୍ସାଇଟମେଣ୍ଟ ବଲାଙ୍ଗୀର ଟାଉନସିପ୍ରୁ ବା ନିୟର ବାଇ ଏରିଆଜ୍ରୁ ଦେଖିବାକୁ ଯାଉଛନ୍, ଯାହାଫଳରେ ସେଠି ଗୋଟେ କାଇଣ୍ଡ ଅଫ୍ କାଉଜ୍ ହୋଇଯାଉଛି, ଆଉ ରିସ୍କ ଟୁୱାର୍ଡସ୍ ଲାଇଫ୍ ବି ରହୁଛି ଡ୍ୟାମ୍ ପଏଣ୍ଟରେ, ସ୍ପିଲ୍ ୱେରେ। ତେଣୁ ପ୍ରଶାସନ ତରଫରୁ ଆମେ 163 ଡିକ୍ଲିୟର କରିଛୁ, ତାର ଅର୍ଥ ହେଲା ଆମର ଯେତେ ଲୋକ ବି ଅଛନ୍ତି ସେମାନଙ୍କୁ ଡିଭାଇଡ଼ କରାହେଇଛି ବା ମନା କରାହେଇଛି ସେମାନେ ସେଇ ଜାଗାକୁ ନ ଯାଆନ୍ତୁ, ସେଫ୍ଟି ପାରାମିଟରକୁ ନିଜର ଧ୍ୟାନ ଦିଅନ୍ତୁ। ପୋଲିସକୁ ବି ଏନଫୋର୍ସମେଣ୍ଟ ପାଇଁ କୁହାହେଇଛି, ଇନକ୍ଲୁଡିଂ ତହସିଲ ସାଇଡ଼ରୁ ଆଉ ବ୍ଲକ ସାଇଡ଼ରୁ ଲୋକଙ୍କୁ ଆୱେୟାର କରିବା ପାଇଁ ବି କୁହାହେଇଛି।
2: ଜାତୀୟ ସ୍ତରୀୟ ଆକ୍ୱାଟିକ୍ ଚାମ୍ପିୟନସିପ୍ରେ 3ଟି ସ୍ୱର୍ଣ୍ଣ ପଦକ ହାସଲ କରି ବଲାଙ୍ଗୀର ତଥା ଓଡ଼ିଶାର ଗୌରବ ବଢ଼ାଇଥିବା ଯୁବ ସନ୍ତରଣ ପ୍ରତିଭା ସୌରଭ ପଟେଲଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ତାଙ୍କୁ ଉତ୍ତରୀୟ ମାନପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରିଥିଲେ। ସୌରଭଙ୍କ ସଫଳତା ଯୁବପିଢ଼ି ପାଇଁ ପ୍ରେରଣା ବୋଲି ଜିଲ୍ଲାପାଳ କହିବା ସହ ଆଗାମୀ ଦିନରେ ତାଙ୍କୁ ସମସ୍ତ ପ୍ରକାର କ୍ରୀଡ଼ା ସହାୟତା ଯୋଗାଇ ଦେବାକୁ କହିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଏସ୍ଆଇଆର୍ 2026 ଅନ୍ତର୍ଗତ ଖସଡ଼ା ଭୋଟର ତାଲିକା ପ୍ରକାଶ ପରବର୍ତ୍ତୀ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ପର୍ଯ୍ୟଟନ ବିଭାଗର କମିଶନର ଓ ସଚିବ ବଳବନ୍ତ ସିଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂଶୋଧନ କାର୍ଯ୍ୟ ସମ୍ପନ୍ନ କରିବା ସହ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସଠିକତା ବଜାୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀରରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମନୋହରପୁର ରିଜର୍ଭ ପୁଲିସ୍ ପଡ଼ିଆଠାରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ବଲାଙ୍ଗୀର ଜିଲ୍ଲାର ବନ୍ୟା ସ୍ଥିତି ଓ କ୍ଷୟକ୍ଷତି ନେଇ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଭାସୀ ବୈଠକ ମାଧ୍ୟମରେ ସମୀକ୍ଷା କରାଯାଇଛି। ପ୍ରବଳ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ କ୍ଷେତ୍ର ଗସ୍ତ କରି କ୍ଷୟକ୍ଷତିର ତୁରନ୍ତ ଓ ସଠିକ୍ ଆକଳନ କରିବାକୁ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଆଜି ଶୁଣୁଥିଲେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ବୈଠକୀ ଘର ନା ଭାଗବତ ଘର ବା?
1: ଆରେ ଆରେ ନିଦିଆ କିରେ,
0: ଜୁହାରେ ଜୁହାରେ ଅପା।
1: ଜୁହାରେ, କିଭଳିଆ ପିଲାଟା କିରେ, ତୁ କାହାକୁ କିଛି ନ କହିକି ହଠାତ କିରି କେମିତିକା ବୈଠକୀ ଘରକୁ ପଶି ଆସିଲୁ?
0: ଇଏ କଥା କଣ କି, ଏଇ ବାଟ ଦେଇ ଯାଉଥିଲି, ମୁଁ ଭାବିଲି ଏଇଟା ବୈଠକୀ ଘର ନା ଯୋଉ ସୁମଧୁର ସ୍ୱର ଆସୁଛି ଆମର ଭାଗବତର, ଏଟା ଭାଗବତ ଘର।
1: ତତେ ପାରି ହବନି ରେ ନିଦିଆ, ତତେ ପାରି ହବନି।
0: ବୁଝିଲି ବୁଝିଲି, ତା ମାନେ ଇଏ ତମେ ଅପେକ୍ଷା କରିଥିଲ,
1: ତୋର ଆସିବା ଉଚ୍ଛୁର ହେଲା ଯୋଉଠୁ, ମୁଁ ସେଠୁ ଟିକେ ଭାଗବତ ପଢିଦେଲି।
0: ଭଲ କଲ ନା ଆଉ।
1: ଆଚ୍ଛା ନିଦିଆ, ପନିପରିବା ସବୁ ଏତେ ଚାଷ କରିଥିଲୁ, ଇଏ ବନ୍ୟା ପାଣି ପଶି ଯାଇଛି, ତୁ ବଡ ହଇରାଣ ହଉଥିବୁ ରେ।
0: ହଇରାଣ ହଉଛି, ଯେହେତୁ ଚାଷୀ କେବେ ହାର ମାନେନି, ସେଇଥିପାଇଁ ଆମର କୃଷି ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ତା ଦୂରୁ ବାହାରିବା ପାଇଁ ଚେଷ୍ଟା କରୁଛି।
1: ବନ୍ୟା ପାଣି ତ ଛାଡିଯିବ, ଛାଡିଗଲେ ଯୋଉ ପଟୁ ମାଟି ପଡିବନି, ତା ଦେହରେ ଯୋଉ ସବୁ ଆମର ସଳ କିସମର ଚାଷ, ସେଇ ଚାଷ କରିବୁ, ଶାଗ ଚାଷ କରିବୁ, ମୂଳା ଦିଟା ଲଗେଇ ଦବୁ, ଭଲ ରୋଜଗାର ହବ।
0: ଇଏ ଆମ ଚାଷୀ ଭାଇ ମାନେ ଏଇ କଥା ବୁଝିବା ଦରକାର, ଇଏ ଖାଲି ଆମେ ଧାନ ମୁଗ ବିରି ଗହମ ଏଇ ସବୁ ଚାଷ କରିବାନି,
1: ପନିପରିବା ଫସଲରେ ପରା ଏବେ ବଢିଆ ଲାଭ। ଆଚ୍ଛା ନିଦିଆ, ଆମେ ଯେତେବେଳେ ଛୁଆ ହେଇଥିଲୁ ସେତେବେଳେ ଆମେ ପନିପରିବା ଚାଷ କରୁଥିଲୁ ଋତୁ ଅନୁଯାୟୀ, ଏବେ ତ ଆଠକାଳୀ ବାର ମାସେ ଯାହା ତମେ ଖୋଜିବ ସବୁ ମିଳିଯିବ।
0: ତାର କାରଣ ହଉଛି ବଜାରର ଚାହିଦା ଅଛି, ଆଉ ଆମର ଖାଦ୍ୟପେୟରେ ସବୁ ପ୍ରକାର ଦ୍ରବ୍ୟ ମିଶୁଛି, ସେଇଥିପାଇଁ ଆମେ ଚାଷୀ ଭାଇମାନେ ସମସ୍ତେ ଜାଣିବା ଦରକାର ଯେ ଆମେ ଧାନ ଫସଲ ତ କରିବା, ତା ସହିତ ଆମର ଯୋଉ ଉଚ୍ଚାଳିଆ ଜମି ଅଛି ଯୋଉଠି ଆମର ଜଳସେଚନର ସୁବିଧା ଅଛି ସେଇଠି ପନିପରିବା ଚାଷ କରିବା,
1: ଆଉ ସବୁବେଳେ ଆଖି ଆଗରେ ରଖିଥିବା ରାସାୟନିକ ସାର କୀଟନାଶକ ପ୍ରୟୋଗ ନ କରି ଜୈବିକ ଉପାୟରେ ଚାଷ କରିବ। ଜୈବିକ ଉପାୟରେ ଚାଷ କଲେ ଭଲ ଫସଲ ହବ, ଦେହ ପାଇଁ ଭଲ, ଆଉ ଭଲ ଦି ପଇସା ବି ହାତକୁ ଆସିବ।
0: ମଞ୍ଜ କଥା କହିଛ ଅପା, ଯେତେ ଭଲ ପନିପରିବା
1: ସେତେ ଭଲ ଲାଭ, ଆଉ ସେତେ ଭଲ ପଇସା ଚାଷୀ ଭାଇଙ୍କ ହାତକୁ ପକେଟକୁ ଆସିବ।
0: ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ଅପା, ଆମେ ଯେତେବେଳେ ପନିପରିବା ଚାଷ କରିବା, ଯୋଉ ପନିପରିବାଟା ଆମର ଚାହିଦା ଅଧିକ ଅଛି ସେଇ ପନିପରିବାକୁ ଚାଷ କରୁଥିବା।
1: ଚାଷୀ ଭାଇ ଯଦି ସେଇ ଜିନିଷଟାକୁ ଲକ୍ଷ୍ୟ କରି ଚାଷ କରିବ, ଲାଭ ହିଁ ଲାଭ ହବ, ଆଉ ଏଇ ଯୋଉ ଦୈବ ଦୁର୍ବିପାକ ହଉଛି ସେଥିରେ ସେ ଭାଙ୍ଗି ପଡିବନି। ଆଉ ଗୋଟେ କଥା ନିଦିଆ, ସମସ୍ତେ ଆମେ ଏକାଠି ମିଳି ମିଶି କଥାବାର୍ତ୍ତା ହେଇକିରି ଯଦି ଚାଷ କରିବା, ବିକ୍ରି ବଟା ପାଇଁ ଆମର କିଛି ଅସୁବିଧା ହବନି। ପଚାର କେମିତି
0: କେମିତି,
1: ଆମେ ଯଦି ଏକାଠି ଚାଷ କରିବା, ଏକାଠି ଆମେ ବି ତୋଳିବା, ତେଣୁ

0: ଗାଡ଼ିରେ ଆମେ ହାଟକୁ ବଜାରକୁ କି ସହରକୁ ପଠଉଛୁ, ଯଦି ସମସ୍ତଙ୍କର ମିଶିକିରି ଗୋଟିଏ ଗାଡ଼ିରେ ପଳେଇଲା, ସମସ୍ତେ ଭାଗ ଭାଗ କରିକି ଦେଇଦେଲେ, ପଇସା କମ୍ ପଡିଲା କି ନାହିଁ କହିଲ?
1: ଏ କଥାକୁ ଆମ ଚାଷୀ ଭାଇମାନେ ସମସ୍ତେ ଭାବିବା ଦରକାର, ସମସ୍ତେ ହେଜିବା ଦରକାର। ଆଉ ତା ସହିତ ସବୁବେଳେ ଆମେ ଆମର କୃଷି କର୍ମଚାରୀ ଯୋଉମାନେ ଅଛନ୍ତି ତାଙ୍କର ପରାମର୍ଶ ନଉଥିବା।
0: ବିହନ ବି ଆମେ ଆଣିବା, ପ୍ରାମାଣିକ ବିହନ ଆଣିକି ଆମେ ଚାଷ କରିବା। ଆଚ୍ଛା ନିଧିଆ, ତୁ ଯୋଉ ପନିପରିବା ଫସଲ କରିଥିଲୁ ସେଥିରେ ବନ୍ୟା ପାଣି ପଶିଗଲେ ମୁଁ ଜାଣିଛି ମନ ତୋର କଷ୍ଟ ହଉଥିବ, ହେଲେ ଚାଷୀ ବନ୍ଦୀ ଭାଙ୍ଗି ପଡିଲେ ତ ହବନି, ମନକୁ ଟାଣ କରି ଆମେ ଯେତେ ହବ ଆଗକୁ ମାଡି ଚାଲିବା। ଆଚ୍ଛା ଏବେ ତ ସବୁ ହେଲାଣି ଯୋଉ ପଲି ହାଉସ, ଇଏ ଜାଲି ଲଗେଇକି ଚାଷ କରୁଛନ୍ତି, ତୁ ସେମିତି କଲୁନି?
1: ସେ କଥା କଣ ଅପା ବାକି ଅଛି, ଯାଇକି ଆମର କୃଷି ଅଧିକାରୀଙ୍କ ସହିତ କଥା ହେଇକି ଆସିଛି।
0: ଆଚ୍ଛା
1: ଆଉ ଏଇଥର ଯୋଉ ହଇରାଣଟି ହେଲି, ବିଲରେ ବି ଚାଷ ହବ, ତା ସହିତ ସେ ଢିଅ ଉପରେ ଆମର ପଲି ହାଉସରେ ଚାଷ ହବ।
0: ହଉ
1: ହଉ ଅପା, ଏମିତି ଆଲୋଚନା ହଉଥିଲେ ହଉଥିବ, ତାହେଲେ ଗୋଟେ ବଢିଆ ପଲି ଗୀତଟେ ଶୁଣଉଛି, ଶୁଣ।

0: ମନଟା ମୋର ଖୁସି ହେଇଗଲା।
1: ଇଏ ପଲ୍ଲୀ ଗୀତ ପରା ଆମର ମାଟିର ବାସ୍ନା,
0: ଆମ ଗାଁ ମାଟିର କଥା, ଆମର ଖାଦ୍ୟ ପେୟ, ଆମର ରୀତିନୀତି ଚଳନୀର କଥା କହିଦିଏ ଏ ପଲ୍ଲୀ ଗୀତ।
1: ହଁ, ହେଲେ ଇଏ ପଲ୍ଲୀ ଗୀତ ପରେ ମୁଖ୍ୟ କଥା ହେଉଛି ପେଟ ପାଟଣା। କାହିଁକି ନା ଆମେ ଯେତେବେଳେ ଏଠି ବସୁଛେ ଭଲ କଥା ଆଲୋଚନା କରିବା ପାଇଁ ବସୁଛେ, ଆଜି ବିଶେଷଜ୍ଞ କିଏ ଅଛନ୍ତି, ବିଷୟ କଣ ଅଛି କୁହ।
2: ବିଷୟ କଣ କହିବି ରେ ନିଧିଆ, ସକାଳୁ ପହରୁ ତ ମୋ ମନଟା ଦୁଃଖ। ମୋ ବିଲାତି ଗଛ ଗୁରା କେଡେ ସୁନ୍ଦର ଛନ ଛନ ହେଇଥିଲା, ଫୁଲ ଧରିଥିଲା, ଏବେ ଦେଖିଲା ବେଳକୁ ସବୁ ଗଛ ଗୁଡାକ ରୋଗିଣା ହେଇଯାଇଛି।
1: ହଉ ଅପାଇ, ଯୋଉ ଆମର ଆଜି ବୈଠକରେ ସେଇ ବିଷୟରେ ଗୋଟେ ବଢିଆ ଆଲୋଚନାଟି ଅଛି। ଆମର ଆଲୋଚନାର ବିଷୟ ରହିଛି ବିଲାତି ବାଇଗଣ ଚାଷରେ ରୋଗ ପୋକ ପରିଚାଳନା।
0: ମୋର ଯୋଉ ସମସ୍ୟା ହେଇଛି, ମତେ ଲାଗୁଛି ଆଜି ଶୁଣିଲେ ସେ ସମସ୍ୟାର ସମାଧାନ ହେଇଯିବ। ବିଶେଷଜ୍ଞ କିଏ ଆସୁଛନ୍ତି ବା?
1: କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀ ଗୋପାଳର ବୈଜ୍ଞାନିକ ଡକ୍ଟର ପ୍ରଣୟ କୁମାର ପ୍ରଧାନ।
0: ନିଦିଆ, ତୁ ଆମର କଥାବାର୍ତ୍ତା ହୋ ବିଶେଷଜ୍ଞଙ୍କ ସହିତ, ମୁଁ ଏଠି ବସି ଶୁଣିବି।
3: ସାର୍, ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ନମସ୍କାର।
4: ନମସ୍କାର
3: ଶ୍ରୋତା ବନ୍ଧୁ, ଆପଣମାନେ ସମସ୍ତେ ଜାଣନ୍ତି ଯେ ବିଲାତି ଏବେ ବର୍ଷ ସାରା ମିଳୁଛି। ତେବେ ବର୍ଷା ଋତୁରେ ଟମାଟୋରେ ପ୍ରଥମେ ଜଳ ପରିଚାଳନା କିପରି କରିବା ସେ ସମ୍ପର୍କରେ ଆପଣ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ।
4: ଟମାଟୋ ଫସଲରେ ଯେତେବେଳେ ଫୁଲ ଧରେ, ଯେତେବେଳେ ଫଳ ଆସେ, ସେଇ ଟାଇମ୍ରେ ମେନ୍ଲି ଆମର ଜଳ ଦରକାର ହୁଏ।
3: ଆଜ୍ଞା।
4: କିନ୍ତୁ ଏବେ ଯୋଉ ବର୍ଷା ଲାଗି ରହିଛି ସେହି ସମୟରେ ଆମେ ମାଟିର ଆର୍ଦ୍ରତା ଦେଖି ଜଳ ପରିଚାଳନା କରିବା ଦରକାର। ଯୋଉଠି ପାଣି ଜମି ଯାଉଛି, ଯୋଉଠି ପାଣି ଡ୍ରେନ୍ ହେଇପାରୁନି, ସେଇଠି ଆମେ ରେଷ୍ଟ ବେଡ୍ କରିବା କଥା। ମାନେ ଉଠେଇକି ଯୋଉ ଆମେ ଦୁଇଟା ହିଡ଼ କରିକି ଯୋଉ କରନ୍ତି, ଯାହାଫଳରେ ପାଣିଟି ବହିଯିବ ଆଉ ଟମାଟୋ

0: ଗଛର ମୂଳଟି ସେଇଠାରେ ପାଣି ଜମିବା କଥା ନୁହଁ,
1: ଆଜ୍ଞା
0: ସେଇଟା ଜମିଲା ମାନେ ମୂଳ ସଢ଼ିଯିବ।
1: ହଁ
0: ଯେଉଁଠି ବର୍ଷା ହଉନି, ଯେଉଁଠି ବାଲିଆ ମାଟି ଅଛି, ପାଣି ପଳେଇ ଯାଉଛି, ସେଇଠି ଦେଖିକି 7 ଦିନ 8 ଦିନ ଟିକେ ଟିକେ ପାଣି ସ୍ପ୍ରେ କଲା ଭଳି ଯଦି ଦେବା ବି ଭଲ କଥା, କିନ୍ତୁ ଫ୍ଲଡ୍ ଇରିଗେସନ୍ ଯେଉଁଟା ଆମେ ବନ୍ୟା ଭଳି ଯେଉଁ ପାଣି ଛିଣ୍ଡଦି ସେଇଟାକୁ ବନ୍ଦ କରିବା କଥା।
1: ଏଇଠି ଆପଣ ଗୋଟିଏ ଫ୍ଲଡ୍ ଇରିଗେସନ୍ ଆଉ ଡ୍ରିପ୍ ଇରିଗେସନ୍ କଥା କହୁଥିଲେ, ଯୋଉଟା ଆପଣଙ୍କର ବୁନ୍ଦା ଜଳସେଚନ, ଆଉ ଗୋଟେ ହେଉଛି ଆମେ ଯୋଉଟା ସାଧାରଣ ପଦ୍ଧତିରେ ଜଳସେଚନ
0: ଜଳସେଚନ
1: କରୁଛେ।
0: କରୁଛି।
1: ତେବେ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ ଯେ ଟମାଟୋ ଚାଷୀଟିଏ ଯେତେବେଳେ ଚାଷ କରୁଛି, ସେ ଏ ଦୁଇଟି ଭିତରୁ କେଉଁ ଗୋଟିଏକୁ ସେ ଗ୍ରହଣ କରିବ ଏବଂ କେଉଁଟି ଆମ ଟମାଟୋ ଚାଷୀମାନଙ୍କ ପାଇଁ ଭଲ?
0: ସାଧାରଣତଃ ଡ୍ରିପ୍ ଇରିଗେସନ୍ ଯେଉଁଟା ବୁନ୍ଦା ଜଳସେଚନ ରହୁଛି, ସେଇଟା ଆମେ ବୈଜ୍ଞାନିକ ପଦ୍ଧତିରେ ଯେତେବେଳେ କରୁଛୁ ଆମେ କହୁଛୁ ସେଇଟା ସବୁଠୁ ଭଲ।
1: ଆଜ୍ଞା
0: ସମସ୍ତେ ଡ୍ରିପ୍ ଇରିଗେସନ୍ ବୁନ୍ଦା ଜଳସେଚନ ବ୍ୟବହାର କରିପାରିବେ ନାହିଁ,
1: ନିଶ୍ଚିତ।
0: କାହିଁକି ନା ସେଇଟା ପ୍ରାଇମେରୀ ବେସ୍ରେ ଯେତେବେଳେ ଆମେ ଫାଷ୍ଟ ଲଗେଇବୁ ଡ୍ରିପ୍ ଇରିଗେସନ୍, ସେହି ସମୟରେ ତାର ପ୍ରଥମ ଖର୍ଚ୍ଚଟି ବହୁତ ପଡ଼ିଥାଏ। ଜେନେରାଲି ଯେଉଁମାନେ ବ୍ୟବସାୟିକ ମୂଳରେ କରୁଛନ୍ତି ଟମାଟୋ ଚାଷ, ସେମାନଙ୍କ ପାଇଁ ମୁଁ କହିବି ଡ୍ରିପ୍ ଇରିଗେସନ୍ ବହୁତ ଭଲ। କାହିଁକି ନା ଯେଉଁଠି ପାଣିର ସମସ୍ୟା ଅଛି ସେଇଠି ଆମେ ବୁନ୍ଦା ଜଳସେଚନ କଲେ ଜଳ କ୍ଷୟଟି କମିବ, ଆମେ ଫର୍ଟିଗେସନ୍ ବି କରିପାରିବା। ଫର୍ଟିଗେସନ୍ ମାନେ ଯେଉଁଠି ସାର ପ୍ଲସ୍ ଜଳ ମିଶେଇକି ଦିଆଯିବ ସେଟାକୁ ହେଉଛି ଫର୍ଟିଗେସନ୍। ଆଉ ଯେହେତୁ ବୁନ୍ଦା ବୁନ୍ଦା ପଡ଼ିବ ସେଟା ଗଛ ମୂଳରେ ପଡ଼ିବ, ଯେତିକି ଦରକାର ସେତିକି ଦିଆଯିବ, ତାପରେ ତାକୁ ବନ୍ଦ କରିଦିଆ ହବ, ଯାହାଫଳରେ ଜଳ କ୍ଷୟ ହବନି। ଆଉ ଫ୍ଲଡ୍ ଇରିଗେସନ୍ରେ କ'ଣ ହୁଏ, ପାଣି ଚାରିଆଡ଼େ ମାଡ଼ିଯାଏ, ପାଣି ଚାରିଆଡ଼େ ମାଡ଼ିଯିବା ଦ୍ୱାରା ଅନାବନା ଘାସ ହବାର ଚାନ୍ସେସ୍ ଅଛି।
1: ଆଜ୍ଞା
0: କିନ୍ତୁ ଡ୍ରିପ୍ ଇରିଗେସନ୍ରେ ଯେଠି ପାଣି ପଡ଼ିଲା ସେଇଠି ହବ, ତ ସେଠି ଆଉ ବେଶୀ ଘାସ ହେଇପାରିବ ନାହିଁ। ଫ୍ଲଡ୍ ଇରିଗେସନ୍ରେ ରୋଗ ପୋକ ଡେଇଁବାର ଚାନ୍ସେସ୍ ବହୁତ, ଗୋଟେ ଗଛକୁ ଯଦି ଡିଜିଜ୍ ହେଇଛି ଆଉ ଗୋଟେ ଗଛକୁ ଡିଜିଜ୍ ହେବାର ଚାନ୍ସେସ୍ ବହୁତ ଅଛି, କିନ୍ତୁ ଡ୍ରିପ୍ ଇରିଗେସନ୍ରେ ସେଇ ଜିନିଷଟି ହେବ ନାହିଁ।
1: ଆଜ୍ଞା ତେବେ ଏଇଠି ଆମ ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏଇ ଯୋଉ ବର୍ଷା ଋତୁ, ସେଇ ବର୍ଷା ଋତୁରେ ଯେତେବେଳେ ସେମାନେ ଟମାଟୋ ଚାଷ କରୁଛନ୍ତି, ସେଇଥିରେ କେଉଁ ପ୍ରକାର ରୋଗ ବା କେଉଁ ପ୍ରକାର କୀଟପତଙ୍ଗ ବେଶୀ ଦେଖାଯାଆନ୍ତି?
0: ଟମାଟୋରେ ମେନଲି ଆମର ଏବେ ବର୍ଷା ଋତୁରେ ଗୋଟେ ଲେଟ୍ ବ୍ଲାଇଟ୍ଟା ହେଉଛି, ଯେଉଁଟା ହେଲା ତାର ସାଇଣ୍ଟିଫିକ୍ ନେମ୍ ହେଲା ଫାଇଟୋପ୍ଥେରା ଇନ୍ଫେଷ୍ଟାନ୍ସ।
1: ଆଜ୍ଞା
0: ମେନଲି ଯେତେବେଳେ ପାଣି ଜମିକି ରହୁଛି ଗଛ ମୂଳରେ ସେଇଟା ବେଶୀ ଲେଟ୍ ବ୍ଲାଇଟ୍ଟା ହେଉଛି, ଆମର ଯେହେତୁ ରୋଗ ହିସାବରେ ଇଏ ଯାଉଛି ତ ରୋଗ ହିସାବରେ ଯିବ। ଆଉ ଗୋଟେ ହେଲା ଡେମ୍ପିଙ୍ଗ ଅଫ୍ ହେଉଛି, ଡେମ୍ପିଙ୍ଗ ଅଫ୍ ହେଲା ଯେଉଁଟା ମୂଳରୁ ଗଛ ହେବା ସିଡ୍ ଟାଇପ୍ରୁ, ଯେତେବେଳେ ମଞ୍ଜିରେ ଯଦି ଆମେ ଠିକ୍ସେ ଆମେ ବିଶୋଧନ କରିନଥିବା
1: ଆଚ୍ଛା
0: ସେଇ ଟାଇମ୍ରେ ହେବ, ତ ସେଥିପାଇଁ ଆମେ କ୍ୟାପିଟାନ୍ ଆମେ ମଞ୍ଜିରେ ବିଶୋଧନ କରିଥିବା 2 ଗ୍ରାମ୍ ପର୍ କେଜି, ନହେଲେ ତ 22 ଟିନ୍ ମିଶେଇଥିବା, ତାହେଲେ ସେଟାକୁ ମ୍ୟାନେଜ୍ କରିହେବ। ନହେଲେ ଯେତେବେଳେ ଚାରା ହେଉଛି, ଆମର ଯେତେବେଳେ ଚାରା ହୁଏ 2-3 ପତ୍ର ହବ ଫାଷ୍ଟ, ସେହି ସମୟରେ ହିଁ ଡେମ୍ପିଙ୍ଗ ଅଫ୍ ହେଇଯିବ ଆଉ ନର୍ସରୀ ସମୟରେ ହିଁ ମରିଯିବ।
1: ଆଜ୍ଞା
0: ତାପରେ ହେଲା ଆର୍ଲିଭ୍ ଲାଇଟ୍ ହେଉଛି, ଆର୍ଲିଭ୍ ଲାଇଟ୍ ହେଲା ଯେଉଁଟା ବାଦାମୀ କଲର୍ର ରଙ୍ଗ ହବ, କନ୍ସେଣ୍ଟ୍ରିକ୍ ରିଙ୍ଗ ମାନେ ସାର୍କୁଲାର ରିଙ୍ଗ ମୁଦି ଭଳି ସେ ଏମିତି ଦାଗ ହବ ବାଦାମୀ କଲର୍ର। ଆଉ ଲେଟ୍ ବ୍ଲାଇଟ୍ ହେଲା ଅଧିକ ଆର୍ଦ୍ରତା ଯେତେବେଳେ ହେବ ଲେଟ୍ ବ୍ଲାଇଟ୍ରେ, ସେଠାରେ ଧଳା ଧଳା ପେଚେସ୍ ପଡ଼ିବ ପତ୍ରରେ, ତ ସେଇଠୁ ଆପଣ ଜାଣିଯିବେ ଯେ ଲେଟ୍ ବ୍ଲାଇଟ୍ ହେଇଗଲା, ଆଉ ସେଥିପାଇଁ ଆମେ ତାର କଣ୍ଟ୍ରୋଲ କରିବା କଥା। ଆଉ ବ୍ୟାକ୍ଟେରିଆଲ ୱିଲ୍ଟ ହେଉଛି, ଆଉ ଗୋଟେ ହେଲା ଫ୍ୟୁଜେରିୟମ ୱିଲ୍ଟ ହେଉଛି। ଫ୍ୟୁଜେରିୟମ ୱିଲ୍ଟ ଆଉ ବ୍ୟାକ୍ଟେରିଆଲ ୱିଲ୍ଟର ଜିନିଷ ହେଲା, ଫ୍ୟୁଜେରିୟମରେ ଆମେ ଷ୍ଟ୍ରେପ୍ଟୋମାଇସିନ୍ ଦେଇପାରିବା, ବ୍ୟାକ୍ଟେରିଆଲ ୱିଲ୍ଟ ଗୋଟେ ହେଉଛି ଯେଉଁଟା ଆମ ଜୀବାଣୁ ଜନିତ, ଯେଉଁ ଇଏ କ'ଣ ହବ ସଡନ୍ ପୁରା ଗୋଟେ ପ୍ଲଟ୍ ପୁରା ଛାଉଁଳିକି ମରିଯିବ,
1: ଆଚ୍ଛା
0: ତ ସେଇଠାରେ ବହୁତ ଲସ୍ ହୁଏ ଚାଷୀମାନଙ୍କର, ସେଥିପାଇଁ ଆମେ ଷ୍ଟ୍ରେପ୍ଟୋମାଇସିନ୍ ଦେଇପାରିବା 200 ppm। ଏଇଗୁଡ଼ା ହେଲା ରୋଗ ପୋକ ହିସାବରେ ଆମର ହେଉଛି ଫଳ ବିନ୍ଧା,
1: ଆଜ୍ଞା
0: ଯୋଉଟା ହେଲା ଫ୍ରୁଟ୍ ବରର୍, ତାର ସାଇଣ୍ଟିଫିକ୍ ନେମ୍ ହେଲା ହେଲିକୋଭର୍ପା ଆର୍ମିଜେରା। ତାପରେ ହେଲା ଆମର ହ୍ୱାଇଟ୍ ଫ୍ଲାଏ ହେଉଛି, ହ୍ୱାଇଟ୍ ଫ୍ଲାଏ ହେଲା ଧଳା ମାଛି,
1: ଆଜ୍ଞା
0: ପେମିସିଆ ଟାବାକି। ତାପରେ ହେଲା ଆମର ଥ୍ରିପ୍ସ ହେଉଛି, ତାପରେ ହେଲା ଆଫିଡ୍ସ ହେଉଛି, ଆଫିଡ୍ସ ହେଲା ଯୋଉ ପୋକ, ଲିଫ୍ ମାଇନର ଗୋଟେ ଅଛି
1: ଆଜ୍ଞା
0: ଯେମିତି ସାପ ଟନେଲରେ କରେ ପୁରା ସୁଡଙ୍ଗ କଲା ଭଳି
1: ଆଜ୍ଞା
0: ସେ କରିଦେବ, ଯୋଉ ପୋକ ଆଫିଡ୍ସ ଯୋଉଟା ହେଲା, ତାପରେ ହେଲା ଉକୁଣିଆ ପୋକ, ଏଗୁଡ଼ାକ ପାଇଁ ଆମେ ଥାୟୋମେଥକ୍ସାମ୍, ଆଉ ଥ୍ରିପ୍ସ ପାଇଁ ଆମେ ପକେଇବା ସ୍ପିନୋସାଡ୍, ଏମାମାକ୍ଟିନ୍, ବେଞ୍ଜଏଟ୍, ଏଗୁଡ଼ାକ ଆମେ ଆପ୍ଲାଏ କରିପାରିବା କେମିକାଲ ହିସାବରେ। ନହେଲେ ଆମେ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ପେଷ୍ଟ ମ୍ୟାନେଜମେଣ୍ଟ ଯୋଉଟା ଆଗରୁ କରୁଛନ୍ତି ତାକୁ
1: ଆଜ୍ଞା
0: କରିପାରିବା।
1: ତେଣୁ ଆମ ଚାଷୀ ଭାଇମାନଙ୍କୁ ଆପଣ କୁହନ୍ତୁ ଯେ ବଜାରରେ କେଉଁ କେଉଁ କିସମ ଉପଲବ୍ଧ ଅଛି, ଯେଉଁ କିସମ ସେମାନେ ଯଦି ପ୍ରୟୋଗ କରିବେ ତାହେଲେ ସେଥିରେ ରୋଗ ପୋକ କମ ହେବ।
0: ଲେଟ୍ ବ୍ଲାଇଟ୍ କହିଲି, ଆର୍ଲିଭ୍ ଲାଇଟ୍ କହିଲି, ଆଉ ବ୍ୟାକ୍ଟେରିଆଲ ୱିଲ୍ଟ କହିଲି, ଟମାଟୋ କଲ୍ ଭାଇରସ୍ ଗୋଟେ ଅଛି ଯେଉଁଟା ପତ୍ର ମୋଡ଼ି ଦିଏ,
1: ଆଜ୍ଞା
0: ସେ ଭାଇରସ୍ ବି ଅଛି, ସେଇଟା ଆମର ଧଳା ମାଛି ଦ୍ୱାରା ହିଁ ନିୟନ୍ତ୍ରଣ ହୁଏ, ତ ଧଳା ମାଛିକୁ ନିୟନ୍ତ୍ରଣ କଲେ ଆମେ କରିପାରିବା। ତ ଏଇସବୁ ଗୁଡ଼ାକର ଆମର ମିଶ୍ରିତ ହିସାବରେ 3-4ଟାର ଗୋଟେ ଭେରାଇଟି ଆମର ପୁରା ସୁପର ଭେରାଇଟି ଅଛି, ଅର୍କରକ୍ଷକ,
1: ଆଇଆଇଚଆର
0: ବାଙ୍ଗାଲୋର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହର୍ଟିକଲଚର ରିସର୍ଚ୍ଚ ଭେରାଇଟି ଅର୍କରକ୍ଷକ, ଆମର ବ୍ୟାକ୍ଟେରିଆଲ ୱିଲ୍ଟ କୁ ବି କରିବ, ତାପରେ ହେଲା ଲିଫକଲ୍ ଭାଇରସ୍ କୁ ବି ଜଗିବ,
1: ଆଜ୍ଞା
0: ଆଉ ଗୋଟେ ହେଲା ଆର୍ଲିଭ୍ ଲାଇଟ୍ କୁ ବି ଜଗିବ, ଆଉ ଗୋଟେ ଭେରାଇଟି ହେଲା ଅର୍କ ଆଭେଡ୍,
1: ଆଚ୍ଛା
0: ସେଠାରେ ଖାଲି ଆର୍ଲିଭ୍ ଲାଇଟ୍ ଅଛି ଅର୍କରକ୍ଷକରେ, ଇଏ ଲେଟ୍ ବ୍ଲାଇଟ୍ ଆଉ ଆର୍ଲିଭ୍ ଲାଇଟ୍ ଦୁଇଟା ଯାକ ସେ କଣ୍ଟ୍ରୋଲ କରିବ, ଦୁଇଟା ଯାକ ପ୍ଲସ୍ ଲିଫକଲ୍ ଭାଇରସ୍ ପ୍ଲସ୍ ବ୍ୟାକ୍ଟେରିଆଲ ୱିଲ୍ଟ।
1: ଆଜ୍ଞା
0: ତ ଏଇ ଦୁଇଟା ଭେରାଇଟି ମୁଁ ଚାଷୀଙ୍କୁ ସଜେଷ୍ଟ କରିବି,

0: ଆପଣମାନେ ଏଇଟା କରନ୍ତୁ, 4-5ଟା ଡିଜିଜ୍କୁ ସିଏ ମ୍ୟାନେଜ୍ କରିପାରିବେ।
1: ସେଇ ଭେରାଇଟି ଦୁଇଟି ଟିକେ ଆଉ ଥରେ କହିଦିଅନ୍ତୁ।
0: ଅର୍କ ରକ୍ଷକ, ଅର୍କ ଆଭେଡ଼ା,
1: ଏ ଦୁଇଟି ଆମର ବଜାରରେ ଉପଲବ୍ଧ
0: ଅଛି।
1: ତେବେ ଆମେ ଯେମିତି ରୋଗ ପୋକ କଥା ହଉଥିଲେ, ସେଇ ଭିତରେ ଗୋଟିଏ ଆମର ଫିମ୍ପି ଜନିତ ରୋଗ ମଧ୍ୟ ହଉଥିବ, ବିଭିନ୍ନ ସମୟରେ ଫଙ୍ଗସ ଆକ୍ରମଣ ହଉଥିବ। ତ ସେଇ ସମୟରେ ଆମର ଯୋଉ ଲଗାତାର ବର୍ଷା ହଉଛି ବା ଅଧିକ ଆର୍ଦ୍ରତା ହଉଛି, ସେତେବେଳେ ଟମାଟୋ ଗଛକୁ ଆମର ଯୋଉ ଫିମ୍ପି ଜନିତ ରୋଗରୁ ଆମ ଚାଷୀ ଭାଇମାନେ କେମିତି ରକ୍ଷା କରିବେ?
0: ଯେତେବେଳେ ପାଣି ଜମୁଛି ଆମକୁ ସେଇ ରେଜ୍ ବେଡ୍ କରିବାକୁ ପଡିବ, ନିଶ୍ଚିତ ଭାବେ ଜଳ ପରିଚାଳନା କରିବାକୁ ପଡିବ, ପ୍ରପର ମନିଟରିଂ କରିବାକୁ ପଡିବ। ମାନେ ଇଏ ହେଲା ମାନେ ଯୋଉ ଆମର ଥାଏ କ୍ୱାରେଣ୍ଟାଇନ୍ ମେଜର ଥାଏ, ଆମର କିଛିଟା ଇଣ୍ଟିଗ୍ରେଟେଡ୍ ଡିଜିଜ୍ ପେଷ୍ଟ ମ୍ୟାନେଜମେଣ୍ଟ ସମନ୍ୱିତ ପରିଚାଳନାରେ ଥାଏ। ଗୋଟେ ହେଲା କ୍ୱାରେଣ୍ଟାଇନ୍, ମାନେ ପ୍ରିଭେନ୍ସନ୍ ଇଜ୍ ବେଟର୍ ଦାନ୍ କ୍ୟୁର୍ ଯେଉଁ କୁହନ୍ତି, ମାନେ ଆମକୁ ରୋଗ ହେବା ଯାଏ ଆମେ ଯିବାନି, ତା ଆଗରୁ ଆମେ ତାକୁ ସୁରକ୍ଷା କରିଦେବା। ତ ଆମେ ଯଦି ବର୍ଷା ଆଗରୁ ହିଁ ରେଷ୍ଟ ବେଡ୍ କରିଦେବା, ମାନେ ପ୍ରପର ନାଳ କରିଥିବା, ଯାହାଫଳରେ ପାଣି ଆଉ ରହିବନି, ଗୋଟେ ଆଡ଼କୁ ଗଡ଼ାଣିଆ କରି ରଖିବା, ଆଉ 2-3 ଦିନରେ ଚେକ୍ କରିବା ଯେ ମାଟିର ଆର୍ଦ୍ରତାଟା କେତେ ଅଛି
1: ନିଶ୍ଚିତ।
0: ତ ଯାହାଫଳରେ ପାଣି ଆଉ ଜମି ରହିବନି, ଆଉ ପାଣିର ଆର୍ଦ୍ରତାଟା ମେଣ୍ଟେନ୍ ହେଇକି ରହିପାରିବ।
1: ତ ଏଇଠି ଆମେ ଯେଉଁ ଆଲୋଚନା କରୁଛେ ଯେ ଟମାଟୋରେ ସମନ୍ୱିତ ରୋଗ ପୋକ ପରିଚାଳନା, ତେବେ ସେଇ ଭିତରେ ସାର ପରିଚାଳନା ମଧ୍ୟ ଆସୁଛି। ତ ଆମ ଚାଷୀ ଭାଇମାନେ ଏଇଠି ଜାଣିବା ପାଇଁ ଚାହୁଁଥିବେ ଯେ ଟମାଟୋରେ ସେମାନେ କେମିତି ସାର ପରିଚାଳନା କରିବେ?
0: ଯେତେବେଳେ ବି କୌଣସି ଚାଷ କରୁ, ତା ଆଗରୁ ଆମେ ମୃତ୍ତିକା ପରୀକ୍ଷା କରୁ।
1: ଆଜ୍ଞା।
0: ଆଉ ଆମର ମୃତ୍ତିକା ପରୀକ୍ଷା କରିବା ପାଇଁ ପ୍ରତି ବ୍ଲକରେ ଏଗ୍ରିକଲଚର ଅଫିସ ଅଛି, କୃଷି ଅଧିକାରୀଙ୍କ ଅଫିସ ଅଛି, ନହେଲେ ଆମର ସଏଲ ଟେଷ୍ଟ ଲ୍ୟାବ ଗୁଡା ବି ଖୋଲାଯାଇଛି। ସେଠି ଆଗ ଟେଷ୍ଟ କରିବା କଥା କୋଉ ପରିମାଣଟା କମ୍ ଅଛି, ଯବକ୍ଷାରଜାନ କମ୍ ଅଛି, ଫସ୍ଫରସ୍ କମ୍ ଅଛି, ସେଇ ପରିମାଣରେ କରିବା କଥା। ବିଶେଷତଃ ଚାଷୀମାନେ କ'ଣ କରନ୍ତି, ପାଖ ଲୋକ ପାଖ ଚାଷୀ କେତେ ବସ୍ତା ପକେଇଛି ୟୁରିଆ, ସିଏ ଗୋଟେ ବସ୍ତା ପକେଇଛି, ମୁଁ 2 ବସ୍ତା ପକେଇଦେବି। ଏମିତି କମ୍ପିଟିସନ୍ କଲେ ଆମର କ'ଣ ହବ, ପେଷ୍ଟ ରିସର୍ଜେନ୍ସ ଯେମିତି ହୁଏ, ଫର୍ଟିଲାଇଜର ରିସର୍ଜେନ୍ସ ହେଇଯିବ। ଜିନିଷ ହେଲା କି ପରେ ଆପଣ ଯେତେ ବି ପକାନ୍ତୁ ସାର, ଆଉ ମାଟି ନେବ ନାହିଁ, ମାଟି ଠେଲା ଠେଲା ହେଇ ରହିବ। ତ ମେନଲି ହେଲା ସାର ପାଇଁ ମୁଁ କହିବି ଫାର୍ମିଆର୍ଡ ମେନ୍ୟୁର, ଫାଷ୍ଟ ହେଲା ଗୋବର ଖତ, ଏଗୁଡ଼ାକ ନେଚୁରାଲ ଫାର୍ମିଂ ଆଉ ଅର୍ଗାନିକ ଫାର୍ମିଂ ଆମର ଏବେ ଚାଲିଛି। ଜୈବିକ କୃଷି ଉପରେ ବହୁତ ଆମେ ଦିଆହଉଛି, ମୃତ୍ତିକା ସୁରକ୍ଷା ପାଇଁ ବହୁତ କରାହଉଛି, କ୍ୟାମ୍ପେନ୍ ହଉଛି। ଆମର କହିବାର ଜିନିଷ ହେଲା କି ଆଗ ଆପଣ ଦେଖନ୍ତୁ ଆପଣଙ୍କ ଜମିରେ କେତେ ପରିମାଣର ମାନେ ଡେଫିସିଏନ୍ସି ଅଛି, କୋଉ ସାରର ଡେଫିସିଏନ୍ସି ଅଛି, ସେହି ହିସାବରେ କରିବ। ତ ଫାଷ୍ଟ ହେଲା ଏନ୍ପିକେ ଆମେ ପକେଇବା, ୟୁରିଆ, ନାଇଟ୍ରୋଜେନ୍, ଫସ୍ଫରସ୍ ଏଣ୍ଡ ପଟାସ୍, ହେଲା ଏନ୍ପିକେ। ତ ଏଇଟାର ଅନୁପାତ ହେଲା 50-250-150 କେଜି ପର ହେକ୍ଟର ରଖା ହେଇଛି। ଏଇ ହିସାବରେ ଆମେ ସାର ଦେବା, ଆଉ ମେନଲି ହେଲା ବର୍ଷା ଦିନରେ ଆମେ ନାଇଟ୍ରୋଜେନ୍ଟାକୁ ଟିକେ ସ୍ପ୍ଲିଟ୍ ଡୋଜ୍ରେ ଦେବା ପାଇଁ ଟ୍ରାଏ କରିବା। ସ୍ପ୍ଲିଟ୍ ଡୋଜ୍ ହେଲା ଥରକେ ନ ଦେଇ 2-3 ଥରରେ ଦେବା, ଭାଗ ଭାଗ କରି ଦେବା, ଯାହାଫଳରେ କଣ ହୁଏ, ଯବକ୍ଷାରଜାନ ମେନଲି ଏଇଟାକୁ କୁହାଯାଏ ଲିଚିଂ ହୁଏ। ଲିଚିଂ ମାନେ ତଳକୁ ପଳାଏ, ଯେତିକି ଯାଏ ଯାଇଛି ଟମାଟୋ ଗଛର ଚେରଟା, ତା ତଳକୁ ଯଦି ଆମର ନ୍ୟୁଟ୍ରିଏଣ୍ଟ ଖାଦ୍ୟ ସାର ପଳଉଛି, ତାହେଲେ ଆଉ ସେଟା ଦେଇକି କିଛି ଫାଇଦା ନାହିଁ, ସିଏ ଆଉ ତଳୁ ହିଁ ଟାଣିପାରିବ ନାହିଁ। ତ ସେଇ ଲେବେଲରେ ରଖିବା ପାଇଁ ଆମେ ଯଦି କିଛି ଦିନ
1: ଅନ୍ତରରେ
0: ଦେବା, ତାହେଲେ ସିଏ କଣ କରିବ, ପ୍ରପର ପରିମାଣରେ ସିଏ ତାକୁ ଟାଣି ନେଇପାରିବ, ଚେର ନେଇକି ତାର ରନ୍ଧନ ପ୍ରକ୍ରିୟାରେ ସାହାଯ୍ୟ କରିପାରିବ। ଏଇ ଲିଚିଂ ଲସ୍ ପାଇଁ ସବୁବେଳେ ଦେଖିବା କଥା ପାଣି ଜମି ରହୁଛି କି, ଯଦି ବର୍ଷା ପାଣି ଜମିକି ରହୁଛି ସେଇ ସମୟରେ ଆମେ ସାର ଦେବା କଥା ନୁହଁ, କାହିଁକି ସେ ବହିଯିବ। ଏନ୍ପିକେ ଦେବା କଥା ଆମର ରେସିଓ କହିଲି, ତାପରେ ହେଲା ଫାର୍ମିଆର୍ଡ ମେନ୍ୟୁର ମିନିମମ୍ 25 ଟନ୍ ପର ହେକ୍ଟର କଥା।
1: ତେବେ ଏଇଠି ଗୋଟେ ସବୁଠୁ ବଡ ପ୍ରଶ୍ନ ଆସୁଛି ଚାଷୀ ଭାଇମାନଙ୍କ ମନରେ, ଯେତେବେଳେ ସେମାନେ ବିଲାତି ବାଇଗଣ ଫସଲ କରୁଛନ୍ତି ସେତେବେଳେ ଘାସ ପରିଚାଳନା କରିବା ମଧ୍ୟ ନିହାତି ଆବଶ୍ୟକ। ତେବେ ଏଇଠି ଆମ ଚାଷୀ ଭାଇମାନଙ୍କୁ ଆପଣ ଘାସ ପରିଚାଳନା ସମ୍ପର୍କରେ କ'ଣ କହିବେ?
0: ଘାସ ଗୋଟେ ବହୁତ ବଡ଼ ଶତ୍ରୁ, କାହିଁକିନା ସେ ଏତିକି କ୍ଷୟକ୍ଷତି କରେ। ଘାସ ହେଲା ପ୍ରପର କମ୍ପିଟେଟିଭ, ମାନେ ପୁରା ପ୍ରତିଯୋଗିତା ହେଲା ଭଳି ସେ ତମ ସହିତ କମ୍ପିଟ କରେ, ମେନ୍ କ୍ରପ ଯୋଉଟା ଗଛ। ଟମାଟୋ ଗଛରେ ଖାଲି ଘାସ ହେଇଛି ସେ ଘାସ ବୋଲି ନୁହଁ, ଯାହା ବି ଆପଣ ଲଗେଇଛନ୍ତି, ଯଦି ଆପଣ ଗହମ ଗଛ ଲଗେଇଛନ୍ତି, ଯଦି ଆପଣ ଧାନ ଗଛ ଲଗେଇଛନ୍ତି, ଆଉ ଧାନ ଗଛରେ ଯଦି ଗୋଟେ ଟମାଟୋ ଗଛ ହେଇଛି, ତାହେଲେ ବି ଟମାଟୋ ଗଛକୁ ଆମେ ଘାସ ଭଳି ବ୍ୟବହାର କରୁ। ଯାହା ଲଗା ହେଇଛି ତାର ବିନା ଯାହା ବି ଅଯଥା ଜିନିଷ ଆସିଗଲା ସେ ହେଲା ଘାସ, ତାକୁ ଏଲିଏନ୍ ପ୍ଲାଣ୍ଟ ବି କହୁ। ଘାସର ମେନ୍ ହେଲା ସିଏ ଖାଦ୍ୟ ସାରରେ କମ୍ପିଟିସନ କରିବ, ଯାହା ଯଦି ଅବକ୍ଷାର ଦେଇଛନ୍ତି ସିଏ ଅଧା ନେଇଯିବ, ବହୁତ ଜୋରରେ ତାର ପ୍ରଡକ୍ସନ ହବ, ମାନେ ଗୋଟେ ଗଛରୁ 2-4 ଗଛ ହେଲା ବେଳକୁ ସେ ଘାସ ଅସଂଖ୍ୟ ଘାସ ହେଇଯିବ। ଟମାଟୋ ଗଛ ଯେହେତୁ ଆପଣ ବଡ ଗଛ, ଯେମିତି ଧାନ ଗଛ ଗୁଡାକରେ ଆମେ ପ୍ରି ଏମର୍ଜେନ୍ସ ପୋଷ୍ଟ ଏମର୍ଜେନ୍ସ କରୁ, ଏଥିରେ ସେଥିପାଇଁ ଦରକାର ନାହିଁ। ଆଉ ଯେହେତୁ ବର୍ଷା ଦିନେ ଟିକେ ଘାସ ହବ, ତ ସେଥିପାଇଁ ଆମକୁ କଣ କରାଯିବ, ଘାସ ପାଇଁ ହ୍ୟାଣ୍ଡ ୱିଡିଂ କରନ୍ତି, ମାନେ ହାତରେ କରନ୍ତି, ଆଉ ଯେହେତୁ ପାଣି ଥାଏ ସେ ଟାଇମ୍ରେ ଇଜି ହୁଏ ଘାସ ଉପାଡ଼ିବା ପାଇଁ, ଟିକେ ଯେତେବେଳେ ଶୁଖା ଥାଏ ସେଇ ଟାଇମ୍ରେ ଘାସ ଉପାଡ଼ିବା ବୋଲି କଷ୍ଟ ହବ, ଏଇଟା ଟିକେ ସହଜ ହବ। ନହେଲେ ହ୍ୟାଣ୍ଡ ହୋରେ ୱିଡିଂ କରନ୍ତି, କୋଦାଳକୁ ସେଇ ଗୁଡ଼ାକରେ ୱିଡିଂ କରାଯାଏ, ଆଉ ଏଥିରେ କେମିକାଲ ନ ପକେଇବାଟା ବେଟର, କାହିଁକି ସବୁବେଳେ ରାସାୟନିକ ମାନେ ଜିନିଷ ପ୍ରୟୋଗ କରିବା ଭଲ କଥା ନୁହଁ, କାହିଁ ଆମର ମାଟି ମା ହିଁ ଖରାପ।

0: ବସ୍ ଆମର ଅଣୁଜୀବ ମରିଯିବେ, ଆଉ ଆଗ ଭଳି କଣ ଭର୍ମିଂ କମ୍ପୋଷ୍ଟ ଭଳି ଯୋଉ ଆମର ଜିଆ ଖତ ଦେଖୁଛନ୍ତି ଆପଣ ଏଠାରେ ଆଉ ନାହାନ୍ତି, କାହିଁକି ନା ଏଇ ସବୁ ରାସାୟନିକ ସାର ପଡିକି ସବୁ ଖରାପ ହେଇସାରିଛି।
1: ତେବେ ଆମେ ଯେହେତୁ ସମନ୍ୱିତ ରୋଗ ପୋକ ପରିଚାଳନା ସମ୍ପର୍କରେ ଆଲୋଚନା କରୁଛେ, ତେବେ ମୁଖ୍ୟ ପୋକ ଯେମିତିକି ଆମର ଫଳ ବିନ୍ଧା ପୋକ, ଧଳା ମାଛି ପୋକ, ଯୌ ପୋକ, ଏହି ସବୁକୁ ଆମ ଚାଷୀ ଭାଇଟି କେମିତି ନିୟନ୍ତ୍ରଣ କରିବ?
0: ଧଳା ମାଛି ହେଲା, ତାପରେ ଯୋଉ ପୋକ ହେଲା, ସେଥିପାଇଁ ଆପଣ ଥାୟାମେଥୋଗ୍ଜାମ୍ ୟୁଜ୍ କରନ୍ତୁ, ଇମିଡାକ୍ଲୋପ୍ରିଡ୍ ବି ୟୁଜ୍ କରନ୍ତୁ, ଆଉ ଆମର ହେଲିକୋଭର୍ ପାର୍ମିଜରା ଯୋଉଟା ଆପଣ ଫଳ ବିନ୍ଧା ପୋକ ଅଛି ସେଥିପାଇଁ ଆପଣ କେମିକାଲ ଦେଇପାରିବେ, ସ୍ପିନୋସାଇଡ୍ ଦେଇପାରିବେ, ଇମାମେକ୍ଟିନ୍ ବେଞ୍ଜୋଏଟ୍ ଦେଇପାରିବେ, ସ୍ପିନୋସାଇଡ୍ ଯୋଉଟା ଟ୍ରେସର୍ ନାଁରେ ଆସୁଛି।
1: ତେବେ ଏଇ ପୋକ ଯେମିତି ସେମିତି ବେଳେ ବେଳେ ଆମର ହୁଏ ଝାଉଁଳା ରୋଗ, ପତ୍ର ମୋଚା ରୋଗ ଏବଂ ପତ୍ର ଦାଗ ରୋଗ, ସେଇ ସବୁ ଯୋଉ ରୋଗ ଅଛି ତାକୁ ଆମ ଚାଷୀ ଭାଇଟେ କେମିତି ପରିଚାଳନା କରିବ?
0: ସେ ବ୍ୟାକ୍ଟେରିଓଇଡ଼ଟା ହେଉଛି ସବୁଠୁ ବେଶୀ ଡେଞ୍ଜରସ୍, ସେ ଯେହେତୁ ଏକା ସହିତ ବହୁତ ଗୁଡ଼ିଏ ଲସ୍ କରିଦିଏ।
1: ଆଜ୍ଞା,
0: ତ ବ୍ୟାକ୍ଟେରିଓଇଡ଼ ପାଇଁ ଆମର ହେଲା ଷ୍ଟ୍ରେପ୍ଟୋମାଇସିନ୍ 200 PPM ଅଛି, ଯଦି ବହୁତ ମାତ୍ରାରେ ହେଇଛି ଆମେ ତାକୁ ସ୍ପ୍ରେ କରିବା କଥା। ତାକୁ କଣ୍ଟ୍ରୋଲ କରିବାକୁ ହେଲେ ଆମେ ପୂର୍ବରୁ ବିହନ ବିଶୋଧନ, ଯେ ବିହନ ବିଶୋଧନ ଯଦି ଆମେ ଠିକ୍ସେ କରିଥିବା ତାହେଲେ ବ୍ୟାକ୍ଟେରିଆଲ ୱିଲ୍ଟି ହେବ ନାହିଁ।
1: ଆଜ୍ଞା,
0: ବିହନ ବିଶୋଧନ ପାଇଁ ଆମର ଜାଣିଥାନ୍ତୁ ଗୋଟେ FIR ଫଙ୍ଗିସାଇଡ୍ ଇନସେକ୍ଟିସାଇଡ୍, ଆଉ ଗୋଟେ ରାଇଜୋବିୟମ ଏମିତି ୟୁଜ୍ କରାଯାଏ, ବାସିଲସ୍ ଥୋରେଞ୍ଜେନ୍ସିସ୍, ଟ୍ରାଇକୋଡ୍ରମା ଭିରିଡି, ଏଇଗୁଡ଼ାକ ସହିତ ଆମେ ଯଦି ବିହନ ବିଶୋଧନ କରିଥିବା, ଆଉ ଗୋଟେ ଅଛି ଆମର କ୍ୟାପ୍ଟେନ୍ ଥିଟମ୍ ବାବିଷ୍ଟିନ୍, ଏଇଗୁଡ଼ାକ ସହିତ ଆମେ ଯଦି ବିହନ ବିଶୋଧନ କରିଥିବା ତାହେଲେ ଆମ ଫଙ୍ଗସ୍ ହଉ ଇନସେକ୍ଟିସାଇଡ୍ ହଉ ସମସ୍ତଙ୍କୁ ସିଏ କଣ୍ଟ୍ରୋଲ କରିବ, ଯେମିତି ବ୍ୟାକ୍ଟେରିଆଲ ୱିଲ୍ଟି ଆଉ ଆସିବ ନାହିଁ।
1: ଯାହା ଆମେ ଆଲୋଚନା କରୁଥିଲେ ଯେ ସବୁବେଳେ ରାସାୟନିକ କୀଟନାଶକ ପ୍ରୟୋଗ କରିବାନି, ଜୈବିକ ଉପାୟରେ ମଧ୍ୟ କୀଟ ଦମନ କରିବା ପାଇଁ ଚାହିଁବା, ଜୈବିକ ଉପାୟରେ ହଉ କିମ୍ବା ବିଭିନ୍ନ ପ୍ରକାର ଟ୍ରାପ୍ କାର୍ଡ ମାଧ୍ୟମରେ ହଉ, କେମିତି ଆମ ଚାଷୀ ଭାଇମାନେ ଏସବୁକୁ ନିୟନ୍ତ୍ରଣ କରିବେ?
0: ଜୈବିକ ଉପାୟରେ ହେଲା ଆମର କଲଚରାଲ କଣ୍ଟ୍ରୋଲ ଅଛି, ଫିଜିକାଲ କଣ୍ଟ୍ରୋଲ, ତାପରେ ଅଛି ବାୟୋଲୋଜିକାଲ କଣ୍ଟ୍ରୋଲ, ଏଗୁଡ଼ାକ ହେଲା ମାନେ ଜୈବିକ ହିସାବରେ ଆମେ ଜୀବାଣୁ ଯେମିତି ଯେମିତି ହେଲା ଟ୍ରାକୋଡମା ଭେରିଡେ, ତାପରେ ହେଲା ବାସିଲସ୍ ଥୋରେଞ୍ଜିନସିସ୍, ତାପରେ ହେଲା ସ୍ୟୁଡୋମୋନାସ୍ ଫ୍ଲୋରେସେନ୍ସ, ଏଗୁଡ଼ାକ ସବୁ ୟୁଜ୍ କରିବା ଦ୍ୱାରା ଏମାନେ ସବୁ ବାକି ରୋଗକୁ ବାକି ପୋକକୁ ଏମାନେ କଣ୍ଟ୍ରୋଲ କରନ୍ତି, ଯୋଉଟା ରାସାୟନିକ ନ ୟୁଜ୍ କରିକି କଣ୍ଟ୍ରୋଲ ଆସିଥାଏ। ଆଉ ହେଲା ଟ୍ରାପ୍ସ, ଟ୍ରାପ୍ସ ହେଲା ଆମର ଭେରିୟସ୍ ଟ୍ରାପ୍ସ ଅଛି, ଯୋଉଟାକୁ ଜନ୍ତା କୁହାଯାଉଛି, ଲାଇଟ୍ ଟ୍ରାପ୍ସ ଯୋଉଟା ଆଲୋକ ଜନ୍ତା, ବ୍ଲୁ ଷ୍ଟିକି ଟ୍ରାପ୍ସ, ୟେଲୋ ଷ୍ଟିକି ଟ୍ରାପ୍ସ, ହଳଦିଆ ଅଠା ଦିଆ ଜନ୍ତା, ସବୁଜ ଅଠାଳିଆ ଜନ୍ତା, ଆଉ ଗୋଟେ ହେଲା ଫେରୋମନ୍ ଟ୍ରାପ୍ ଅଛି ଯୋଉଟା ଲିଙ୍ଗ ଆକର୍ଷକ ଜନ୍ତା, ବକେଟ୍ ଟ୍ରାପ୍ ଅଛି, ୟେଲୋ ଷ୍ଟିକି ଟ୍ରାପ୍ ଯୋଉଟା ଅଛି
1: ହଳଦିଆ ଅଠାଳିଆ
0: ଜନ୍ତା, ଏଇଟା ଆମର ହ୍ୱାଇଟ୍ ଫ୍ଲାଏ, ତାପରେ ହେଲା ଆଫିଡ୍ସ, ଆଉ ହେଲା ଥ୍ରିପ୍ସ ପାଇଁ ହେଲା ଆମର ବ୍ଲୁ ଷ୍ଟିକି ଟ୍ରାପ୍, ଫେରୋମନ୍ ଟ୍ରାପ୍ ମେନଲି ଆମର ବିଲାତି ବାଇଗଣ ପାଇଁ, ତାହେଲେ ଇଏ ହେଲା ଫ୍ରୁଟ୍ ବରର୍କୁ ପୁରା
1: ଆଚ୍ଛା
0: ବହୁତ
1: ଫଳ
0: ମାତ୍ରାରେ
1: ବିନ୍ଧା
0: ଫଳ ବିନ୍ଧା ପୋକକୁ ମେନଲି ଆଟ୍ରାକ୍ଟ କରେ। ଇଏ ହେଲା ହେଲିକପ୍ଟର ପାର୍ମିଜରାକୁ NHPVକୁ, ଏଇଥିରେ କ'ଣ ଥାଏ ମାଇ ପୋକମାନଙ୍କର ଗନ୍ଧଟା ସେଇ ଭିତରେ ଥାଏ,
1: ଆଚ୍ଛା,
0: ଯାହାଫଳରେ ପୁରୁଷ ପୋକମାନେ ଯାଇକି ସେଇଠି
1: ଆକର୍ଷିତ
0: ଆକର୍ଷିତ ହେଇ ଆସନ୍ତି, ଏଇଟା ହେଲା ଗୋଟେ ଏମିତି ତାଙ୍କର ପୁରା ବଂଶକୁ ନଷ୍ଟ କରାଯାଏ।
1: ଆପଣ ଜଣେ ବିଶେଷଜ୍ଞ ଭାବରେ ଆମ ଚାଷୀ ଭାଇମାନଙ୍କୁ ସମନ୍ୱିତ ରୋଗ ପରିଚାଳନା ସମ୍ପର୍କରେ ସର୍ବଶେଷରେ ଆପଣଙ୍କ ଉପଦେଶ କ'ଣ ରହିବ?
0: ମୁଁ ଏତିକି କହିବି ଯେ ଆପଣ ଜଳ ପରିଚାଳନା, ସାର ପରିଚାଳନା କିମ୍ବା ରୋଗ ପୋକ ପରିଚାଳନା କିଛି ବି ହଉ, ଆଗ ଆପଣ ଦେଖନ୍ତୁ, ଆପଣ ଫାଷ୍ଟ ଯାଇକି ନିକଟସ୍ଥ କୃଷି ଅଧିକାରୀଙ୍କ ପାଖରେ ପଚାରନ୍ତୁ, ନହେଲେ କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ାକ ଅଛି ସେଇଠି ଯାଇ ପଚାରନ୍ତୁ, ଭଲସେ ଗଛରୁ ଗଛର ଡିଷ୍ଟାନ୍ସ ରଖନ୍ତୁ, ଖତ ପ୍ରୟୋଗ କରନ୍ତୁ, କାହିଁକି ଏବେ ଜୈବିକ ସାର ନିହାତି ଜରୁରୀ ସବୁବେଳେ କହିବି, ଆପଣ ଭର୍ମି କମ୍ପୋଷ୍ଟିଂ ଉପରେ ଧ୍ୟାନ ଦିଅନ୍ତୁ,
1: ଆଜ୍ଞା,
0: ଜିଆ ଖତକୁ ପ୍ରପର ମାତ୍ରାରେ ୟୁଜ୍ କରନ୍ତୁ, ମାଟି ଭଲ ରହିଲେ କ୍ଷେତ ଭଲ ରହିବ, ଚାଷ ଭଲ ରହିବ।
1: ତେବେ ଆଜି ଆପଣ ଆମ ଆଲୋଚନାରେ ରହିଲେ ବିଲାତି ବାଇଗଣ ଫସଲରେ ସମନ୍ୱିତ ରୋଗ ପୋକ ପରିଚାଳନା ସମ୍ପର୍କରେ ଏତେ ସୁନ୍ଦର ଭାବରେ ବୁଝାଇ କହିଲେ, ସେଥିପାଇଁ ଆମ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ଏବଂ ଆମ ଅନୁଷ୍ଠାନ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର।
0: ନମସ୍କାର।
2: ଆରେ ନିଦିଆ, ମୋ ମନରେ ଯାହା ସବୁ ପ୍ରଶ୍ନ ଥିଲା ତୁ ସବୁ ସେଇ ପ୍ରଶ୍ନ ପଚାରିଛୁ, ଆଉ ମୋ ମହାଶୟ ବି ଭାରି ସୁନ୍ଦର ଭାବରେ ତାର ଉତ୍ତର ଦେଇଛନ୍ତି। ତାଙ୍କ କହିବା ଅନୁସାରେ ଆମେ ଯଦି ବିଲାତି ବାଇଗଣ ଚାଷ କରିବା, ରୋଗ ପୋକ ସବୁ ଦାଉରୁ ଆମ ଫସଲକୁ ରକ୍ଷା କରିପାରିବା।
3: ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖାଲି ଚାଷ କରିଦେଲେ ହବନି,
2: ନା
3: ତାକୁ ନିରୀକ୍ଷଣ କରିବାକୁ ପଡିବ, ତାକୁ ଦେଖିବାକୁ ପଡିବ, ଆଉ ତାର ରୋଗ ପୋକ ନିୟନ୍ତ୍ରଣ ଆଉ ଖାଦ୍ୟସର ପରିଚାଳନା କଲେ ହିଁ ଭଲ ଫସଲ ଅମଳ କରିପାରିବା। ହେଲେ ଅପା,
2: କଣ
3: ଏବେ ଯୋଉ ସମୟ ଚାଲିଛି, ଆମର ଚାଷୀ ଭାଇ ମାନେ ବିଭିନ୍ନ ଆଡୁ ବିଭିନ୍ନ କଥା କହୁଛନ୍ତି, ଇଏ ସେମିତି କେହି ଚାଷୀ ଭାଇ ଅଛନ୍ତି ଯାହାଙ୍କ ସହିତ ଟିକେ କଥା ହେବା, କେମିତି କଣ ପରିସ୍ଥିତି ଅଛି?
2: ଫୋନ ଲଗଉଛି ଆମ ଯାଜପୁର ଜିଲ୍ଲାର ଜଣେ ଚାଷୀ ଭାଇ, ତାଙ୍କ ସାଙ୍ଗରେ ମୁଁ କଥା ହେଉଛି।
3: ହଉ ହଉ ହଉ।
4: ଶ୍ୟାମସୁନ୍ଦର ଦାସ, ଯାଜପୁର।
2: ଆପଣଙ୍କ ଅଞ୍ଚଳରେ ତ ଥରେ ବନ୍ୟା ହେଇ ଛାଡିଥିଲା, ପୁଣି ଦ୍ୱିତୀୟ ଥର ବନ୍ୟା ଆସିଛି, ସେ ଯୋଉ ବନ୍ୟା ଦ୍ୱିତୀୟ ଥର ଆସିଛି, ଫସଲ ଆଉ ଚାଷ ଉପରେ କଣ ପ୍ରଭାବ ପକଉଛି ସେ ସମ୍ପର୍କରେ ଟିକେ କୁହନ୍ତୁ।
4: ଫାର୍ଷ୍ଟ ବନ୍ୟାରେ ଅଳ୍ପ କ୍ଷତି ହେଇଥିଲା, କିନ୍ତୁ ସେକେଣ୍ଡ ବନ୍ୟାଟା ଟିକେ ଅଧିକ ଆକାରରେ ହେଇଛି।

0: ବହୁତ ପାଣି ବଢି ଯାଇଛି, ତଳି ଗୁରା ସୁଦ୍ଧା ପକେଇଥିଲୁ ଯୋଉ ଜାଗାରେ, ତାପରେ ପାଣି ମାଡି ଯାଇଛି। ନଈ ପଠା ଆଗରକୁ ଯୋଉ ପାଳରେ କରିଥିଲୁ ଯୋଗୁ ପାଳରେ ଯେତିକ ହେଇଥିଲା ସେଇ କ୍ଷତି ହେଇଛି, ନହେଲେ ଆଉ ବିଶେଷ ବାହାର ଇଏ ଗୁରା କ୍ଷତି ହେଇନି।
1: ଆପଣଙ୍କ ଅଞ୍ଚଳରେ ଅନ୍ୟ ଚାଷୀ ମାନଙ୍କର କଣ ସବୁ କ୍ଷୟକ୍ଷତି ହୋଇଛି?
0: ନଈ ପିଠାରେ ଜଣେ ଚାଷୀ ପୋଟଳ କରିଥିଲା 10-12 ଗୁଣ୍ଠୁ, ସମ୍ପୂର୍ଣ୍ଣ ଧୋଇ ହେଇଗଲା। ଆଉ ଜଣେ କାକୁଡି କରିଥିଲା, ସେ ସେମିତି ଚାଲିଗଲା।
1: ପରିଶ୍ରମ କରି ଚାଷ କରିଥିବେ, ଫସଲ ଯେତେବେଳେ

0: କରିଥିବେ, ଫସଲ ଯେତେବେଳେ ନଷ୍ଟ ହେଇଯାଉଛି ମନ ତ ଭାରି କଷ୍ଟ ହଉଥିବ।
1: ବନ୍ୟା ସଡନ୍ ଆସିଲା, ଯଦି ବ୍ୟାରେଜଟା ହେଇଯାଇଥାନ୍ତା ଆମ କଳାପଟେ ଭାଇରେ,
0: ଆଜ୍ଞା,
1: ତାହେଲେ ଏତେ ବନ୍ୟା କ୍ଷତି କରିନଥାନ୍ତା। ବ୍ୟାରେଜଟା କାମ ଚାଲିଛି, ଫାଟକ ଲାଗିନି, ତେଣୁ କରି ଯୋଉ ପାଣି ଆସିଲା ସିଧା ନଈରେ ଆସିଲା। 99 ମସିହାରେ ଯାହା ବନ୍ୟା ହେଇଥିଲା, ତାପରେ ଏଇ ବର୍ଷ ଆଉ।
0: ଏ ବନ୍ୟାରେ ଯୋଉ ଚାଷୀ ଭାଇ ମାନଙ୍କର କ୍ଷୟକ୍ଷତି ହେଇଛି, ତାଙ୍କର କେମିତି ଦୃଢ ମନୋବଳ ରହିବ, ଆଜି ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ କଣ କହିବେ?
1: ଯୋଉ ଜାଗାରେ ବନ୍ୟା ହେଇଛି, ବନ୍ୟା ପରେ ପାଣି ଖସିଗଲେ ସେ ଜାଗାରେ ମଧ୍ୟ ଉର୍ବର ପଟୁ ମାଟି ପଡି ଭଲ ଫସଲ ହବ, ସେଥିପାଇଁ ସହଳ କିସମ ଫସଲ ନଗାଇଲେ ଆହୁରି ସୁବିଧା ହବ।
0: ଆପଣ କଣ ସେମିତି ଚାଷ କରିବେ ବୋଲି କିଛି ମନରେ ଭାବିଛନ୍ତି?
1: ନିଶ୍ଚୟ, ଶାଗ ସବ୍ଜି, କୋଶଳା, ମୂଳା, ଏରା ଟିକେ ସହଳ କିସମ, ନଈ ପାଣି ଛାଡିଗଲା ପରେ ସେଇ ସ୍ଥାନରେ ଆମେ ତାକୁ ପ୍ରତିକୂଳ ପାଗରେ ନଗେଇଲେ ଶୀଘ୍ର ଉତ୍ପାଦନ ହବ, ଆଉ 15-20 ଦିନ ମଧ୍ୟରେ ଫସଲ ବି ଆମେ ଅମଳ କରିକି
0: କ୍ଷତିଟାକୁ ଭରଣା କରିପାରିବେ।
1: ଆଉ ଭାଙ୍ଗି ପଡିବୁ କେମିତି, ଚାଷ ହିଁ ଆମର ଜୀବନ।
0: ଆପଣଙ୍କୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
2: ହେଇଟି ଅପା, ଏ ଦେଖୁଛଟି ଆମ ଚାଷୀ ଭାଇ କେତେ ସତର୍କ, କେବେ ହେଲେ କୌଣସି ଦୈବୀ ଦୁର୍ବିପାକ ଆମ ଚାଷୀ ଭାଇଙ୍କୁ ଭାଙ୍ଗି ପାରିବ ନାହିଁ।
0: ଆରେ ନିଦିଆ, ସେତିକି ଗପ, ବଜାର ଦର କଣ ରହିଛି ଟିକେ କହ।
2: ଏବେ ଚାଲ ପନିପରିବାର ଦର କଣ ଅଛି ଶୁଣିବା।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 20-30 ଟଙ୍କା, ପିଆଜ କିଲୋ ପ୍ରତି 25-35 ଟଙ୍କା, ଟମାଟୋ କିଲୋ ପ୍ରତି 30-40 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, କୋବି କିଲୋ ପ୍ରତି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-90 ଟଙ୍କା, ଭେଣ୍ଡି କିଲୋ ପ୍ରତି 50-70 ଟଙ୍କା, କଖାରୁ କିଲୋ ପ୍ରତି 30-40 ଟଙ୍କା, ଝୁଡ଼ଙ୍ଗ କିଲୋ ପ୍ରତି 50-60 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଗାଜର କିଲୋ ପ୍ରତି 50-70 ଟଙ୍କା, ସଜନା ଛୁଇଁ କିଲୋ ପ୍ରତି 60-80 ଟଙ୍କା ରହିଛି। ମନେ ରଖନ୍ତୁ, ଖାଉଟି ମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶି ହେବାର ସମ୍ଭାବନା ରହିଛି।
2: ହେଡି ଅପା,
0: କଣ
2: ଏ ତାହେଲେ ସବୁ କାମ ସରିଲା? ତାହେଲେ ଆଜି ପାଇଁ ବୈଠକ ଘରେ ଏତିକି।
0: ଏ ନିଦିଆ, ତୁ ଏମିତି ତର ତର କାହିଁକି ହଉଛୁ କହିଲୁ ଉଠିବା ପାଇଁ ବୈଠକ ଘରୁ? ଇଏ ପାଣିପାଗ ବିଷୟରେ ଟିକେ ଆଲୋଚନା ନ କରି ଉଠିକି ପଳେଇବା?
2: ଏ ଚାଷୀ ଭାଇ ମାନଙ୍କୁ ତାହେଲେ ପାଣିପାଗ ଶୁଣାଅ।
0: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗ ପ୍ରାୟତଃ ସ୍ୱାଭାବିକ ରହିବ। କେତୋଟି ଜିଲ୍ଲାରେ ହାଲକା ଏବଂ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ନିଦିଆ, ପାଣିପାଗ ଶୁଣିଲେ ତାହେଲେ ଉଠିବା ଆଉ।
2: ହଉ ହଉ।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଆର୍ମାନ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ସୁନିଧି ଚୌହାନ। କଥାଚିତ୍ର ଆର୍ମାନର ଗୀତଟିଏ ଶୁଣନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ବେଖୁଦୀ କଥାଚିତ୍ରରୁ, ଦ୍ୱୈତକଣ୍ଠରେ ଶିଳ୍ପୀ କୁମାର ସାନୁ ଏବଂ ଆଶା ଭୋସଲେ।

କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ଯୋଡ଼ି ନମ୍ବର ୱାନ୍ କଥାଚିତ୍ରରୁ। କଣ୍ଠ ଦେଇଛନ୍ତି ଅଭିଜିତ ଏବଂ ସୁନିଧି ଚୌହାନ।

0: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା। ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ହଁ ଭାଇ, କାହାର ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ-କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ-କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ହଁ ଭାଇ, କାହାର ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ।

0: ସରକାରୀ ରିହାତି ସହିତ ଯେଠେ ସବୁ ରକମ ସୁବିଧା ମିଳୁଛି
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଁ ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ୍ ଟ୍ରାଫିକ୍ ସ୍କୋୟାର ତିନିକୁଣିଆ ଛକ ବାରିପଦା
1: ତାହେଲେ ଯିବା ନା କି କହୁଛ
2: ଚାଲ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ। ଆଜି ଏଥିରେ ଆପଣମାନଙ୍କ ପାଇଁ ରଖିଛୁ ଏକ ଆଲୋଚନା ରିମୋଟ୍ ସେନ୍ସିଂ ଉପରେ। ଶ୍ରୋତା ବନ୍ଧୁ, ମଣିଷ ମନରେ ସବୁବେଳେ ନୂତନ ଜିନିଷ ପ୍ରତି ଆଗ୍ରହ ରହିଆସିଛି। ଅନୁସନ୍ଧିଷ୍ଣୁ ମଣିଷ ସବୁବେଳେ ଅଜଣା ଜିନିଷକୁ ଜାଣିବାରେ ସତତ ଚେଷ୍ଟିତ। ବିଜ୍ଞାନର ଅଗ୍ରଗତି ସହିତ ପୃଥିବୀର ଆଭ୍ୟନ୍ତରରେ ଥିବା ଅଜଣା ମୂଲକ ପ୍ରତି ଆମେ ହୋଇଛୁ ଆକର୍ଷିତ। ପୃଥିବୀ ପୃଷ୍ଠରୁ ଉତ୍ତୋଳନ ହେଉଥିବା ବିଭିନ୍ନ ଧାତବ ବସ୍ତୁ, ପେଟ୍ରୋଲିୟମ୍, ପ୍ରାକୃତିକ ବାଷ୍ପ ଇତ୍ୟାଦିର ସଂରକ୍ଷିତ ପରିମାଣକୁ ଆକଳନ କରିବା, ଗଭୀର ସମୁଦ୍ରର ଆଭ୍ୟନ୍ତରରେ ଥିବା ଅନେକ ପ୍ରକାରର ସାମୁଦ୍ରିକ ଜୀବ, ଶୈବାଳ, ସ୍ପଞ୍ଜ, କରାଲ ଓ ବିଭିନ୍ନ ରତ୍ନପଥରର ଉତ୍ସକୁ ଜାଣିବା ତଥା ବୃହତ୍କାୟ ତିମି ଇତ୍ୟାଦିଙ୍କର ଗତିପଥ ଜାଣିବା, ଆଗ୍ନେୟଗିରି ଉଦ୍ଗୀରଣର ଆନୁମାନିକ ସମୟ ପରିଧି ଜାଣିବା ଏବଂ ପୃଥିବୀରେ ଥିବା ବିଭିନ୍ନ ନଦୀ, ଉପତ୍ୟକା ତଥା ବଡ଼ ବଡ଼ ଘଞ୍ଚ ଜଙ୍ଗଲର ପରିସୀମା ନିର୍ଦ୍ଧାରଣ କରିବା ଦିନେ ମଣିଷ ପାଇଁ ଏକ ଅସମାହିତ ପ୍ରଶ୍ନ ଥିଲା। କିନ୍ତୁ ଏବେ ଯଥେଷ୍ଟ ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ଯେମିତିକି ବାତ୍ୟା ଇତ୍ୟାଦିର ସମ୍ଭାବ୍ୟ ପୂର୍ବାନୁମାନ ଜାଣିବା, ଆଗ୍ନେୟଗିରି ଉଦ୍ଗୀରଣର ପୂର୍ବ ସୂଚନା ପାଇବା ଅତି ସାଧାରଣ ଘଟଣା ହୋଇଗଲାଣି। ସେଥିପାଇଁ ବାତ୍ୟାର ନାମକରଣ ମଧ୍ୟ ବହୁ ପୂର୍ବରୁ କରାଯାଇପାରୁଛି। ତେଣୁ ଶ୍ରୋତାବନ୍ଧୁ, ଏବେ ଆପଣମାନେ ଜାଣିସାରିଥିବେ ଏସବୁ ପାଇଁ ଯେଉଁ ବିଜ୍ଞାନ କାମ କରୁଛି ସେଇଟି ହେଉଛି ରିମୋଟ୍ ସେନ୍ସିଂ। ଜିଓଗ୍ରାଫି ବା ଭୂଗୋଳ ପାଠର ଅନ୍ତର୍ଭୁକ୍ତ ଏକ ବିଶେଷ ବିଜ୍ଞାନ। ଆଉ ଏବେ ରିମୋଟ୍ ସେନ୍ସିଂ ଏକ ନିଜସ୍ୱ ବିଜ୍ଞାନ ଶାଖା ହୋଇ ଅନେକ ଉନ୍ନତି ଓ ବିକାଶ କରିଚାଲିଛି। ତେଣୁ ଶ୍ରୋତାବନ୍ଧୁ, ରିମୋଟ୍ ସେନ୍ସିଂର ସଂଜ୍ଞା ହେଉଛି ଏକ ପ୍ରକ୍ରିୟା ଯାହାକି ପୃଥିବୀ ପୃଷ୍ଠର ଏକ ସ୍ଥାନର ଅନୁସନ୍ଧାନ ତଥା ପର୍ଯ୍ୟାଲୋଚନା କରାଇଥାଏ। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳୀରୁ କେବଳ ଭୌତିକ ଗୁଣର ପର୍ଯ୍ୟାଲୋଚନା କରାଯାଇ ସେହି ସ୍ଥାନରୁ ନିର୍ଗତ ହେଉଥିବା ବିକିରଣ ଏବଂ ପ୍ରତିଫଳନ ଅନୁଯାୟୀ ସେହି ସ୍ଥାନର ସମସ୍ତ ଗୁଣକୁ ପର୍ଯ୍ୟାଲୋଚନା କରାଯାଇପାରୁଛି। ଅତି ବିଶିଷ୍ଟ କ୍ୟାମେରା ଦ୍ୱାରା ସୁଦୂର ରିମୋଟ୍ ସେନ୍ସ ପ୍ରତିଛବି ନିଆଯାଇପାରୁଛି, ଯାହାଦ୍ୱାରା ପୃଥିବୀ ଉପରେ ବିଶେଷ ଗବେଷଣା କରାଯାଇପାରିବ। ଏଇଠି ଶ୍ରୋତାବନ୍ଧୁ, ଆମେ ଅନ୍ୟ କିଛି ଉଦାହରଣକୁ ନେଇପାରିବା, ଯେମିତିକି ବ୍ୟୋମଯାନ ବା କୃତ୍ରିମ ଉପଗ୍ରହ ଦ୍ୱାରା ଉଠାଯାଉଥିବା ପ୍ରତିଛବି ଦ୍ୱାରା ଆମେ ପୃଥିବୀର ବେଶ କିଛି ଅଂଶକୁ ଭଲ ଭାବରେ ଦେଖିପାରୁ, ଯାହାକି ଆମେ ପୃଥିବୀ ପୃଷ୍ଠରୁ ନିରୀକ୍ଷଣ କଲେ ଦେଖିପାରିବା ନାହିଁ। ସେମିତି ବୁଡ଼ାଜାହାଜରେ ଥିବା ସୋନାର ସିଷ୍ଟମ ସମୁଦ୍ରର ଚଟାଣ ପର୍ଯ୍ୟନ୍ତ ନ ଯାଇ ମଧ୍ୟ ସମୁଦ୍ରର ଆଭ୍ୟନ୍ତରର ଫଟୋ ନେଇପାରୁଛି, ଏବଂ କୃତ୍ରିମ ଉପଗ୍ରହରେ ଖଞ୍ଜା ଯାଇଥିବା ଅତି ଶକ୍ତିଶାଳୀ କ୍ୟାମେରା ଦ୍ୱାରା ସମୁଦ୍ର ପତନରେ ହେଉଥିବା ତାପମାତ୍ରାର ତାରତମ୍ୟକୁ ଫଟୋ ଆକାରରେ ନିଆଯାଇପାରୁଛି। ରିମୋଟ୍ ସେନ୍ସିଂ ଏବେ ବହୁଳ ଭାବରେ ବିଭିନ୍ନ ବିଭାଗରେ ଉପଯୋଗ କରାଯାଉଅଛି, ଯେମିତିକି ଜିଓଗ୍ରାଫି ବା ଭୂଗୋଳ, ଲ୍ୟାଣ୍ଡ ସର୍ଭେଇଂ ବା ସ୍ଥାନ ସର୍ବେକ୍ଷଣ କରିବା, ଏବଂ ମୁଖ୍ୟତଃ ସବୁ ଆର୍ଥ ସାଇନ୍ସେସ୍ ବା ଭୂବିଜ୍ଞାନ କ୍ଷେତ୍ରରେ ଯଥା ହାଇଡ୍ରୋଲୋଜି, ଇକୋଲୋଜି, ଓସେନୋଗ୍ରାଫି, ଗ୍ଲାସିଓଲୋଜି, ଜିଓଲୋଜି ଇତ୍ୟାଦି। ଏବେ ଏହା ମିଲିଟାରୀ, ବୁଦ୍ଧିମତା, ବାଣିଜ୍ୟ, ଅର୍ଥନୈତିକ ଯୋଜନା ଏବଂ ମଣିଷମାନଙ୍କର ଆବଶ୍ୟକତା ଅନୁସାରେ ଉପଯୋଗ କରାଯାଉଅଛି। ଏବେର ପ୍ରଚଳିତ ରିମୋଟ୍ ସେନ୍ସିଂର ସାଧାରଣ ଅର୍ଥ ହେଉଛି କୃତ୍ରିମ ଉପଗ୍ରହ ବା ଏୟାରକ୍ରାଫ୍ଟ ବେସ୍ଡ ସେନ୍ସର ଟେକ୍ନୋଲୋଜିକୁ ଉପଯୋଗ କରାଯାଇ ପ୍ରପାଗେଟେଡ୍ ସିଗ୍ନାଲ ପୃଥିବୀ ପୃଷ୍ଠରେ ଥିବା ବିଭିନ୍ନ ବସ୍ତୁ, ବାୟୁମଣ୍ଡଳ ଏବଂ ସମୁଦ୍ର ବିଷୟରେ ତଥ୍ୟ ସଂଗ୍ରହ କରାଯାଉଅଛି। ଏହା ମୁଖ୍ୟତଃ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ରେଡିଏସନ୍ ଦ୍ୱାରା ସମ୍ଭବ ହୋଇପାରିଛି। ଏବେ ଶ୍ରୋତାବନ୍ଧୁ, ଜାଣିବା ଏହି ରିମୋଟ୍ ସେନ୍ସିଂର ଇତିହାସ ସମ୍ପର୍କିତ କିଛି ତଥ୍ୟ। ଆଧୁନିକ ରିମୋଟ୍ ସେନ୍ସିଂର ଉତ୍ପତ୍ତି ଆଜିର ଏୟାରକ୍ରାଫ୍ଟ ବା ବିମାନର ଅଭ୍ୟୁଦୟ ପରେ ବହୁତ ଅଗ୍ରଗତି ଲାଭ କରିଛି। ଫ୍ରାନ୍ସର ପ୍ରଖ୍ୟାତ ବାଲୁନିଷ୍ଟ ଜି ଟର୍ନାଚନ୍ ପ୍ରଥମ ଥର ପାଇଁ 1858 ମସିହାରେ ପ୍ୟାରିସ୍ ନଗରର ପୂର୍ଣ୍ଣ ଚିତ୍ରକୁ ତାଙ୍କ ବେଲୁନ୍ ଦ୍ୱାରା ଉତ୍ତୋଳିତ କରିଥିଲେ। ତା ବାଦ୍ ବାର୍ତ୍ତାବାହକ ପାରା, ଗୁଡ଼ି, ରକେଟ୍ ଏବଂ ମାନବ ବିହୀନ

0: ବେଲୁନ୍ ଗୁଡ଼ିକୁ ପ୍ରଥମେ ଚିତ୍ରଗ୍ରହଣ କରିବା ପାଇଁ ଉପଯୋଗ କରାଯାଇଥିଲା, କିନ୍ତୁ ଏହି ପ୍ରକ୍ରିୟା ଦ୍ୱାରା ଉତ୍ତୋଳିତ ଫଟୋଗୁଡ଼ିକ ମାନଚିତ୍ର ପ୍ରସ୍ତୁତିରେ ସାହାଯ୍ୟ କରିପାରୁନଥିଲେ। କିନ୍ତୁ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସାମରିକ ସେନାର ନିରୀକ୍ଷଣ ତଥା ଶତ୍ରୁକୁ ଠାବ କରିବା ପାଇଁ ପରିବେଶର ଯୁଦ୍ଧୋପଯୋଗିତା ଜାଣିବା ପାଇଁ ସାମରିକ ପର୍ଯ୍ୟବେକ୍ଷଣ ବା ପ୍ରାଥମିକ ସର୍ବେକ୍ଷଣ ପାଇଁ ବାୟବ୍ୟ ବା ଏରିଆଲ ଫଟୋଗ୍ରାଫି ଗ୍ରହଣ କରାଯାଇଥିଲା। ଏହାପରେ ଶୀତଳ ଯୁଦ୍ଧ ସମୟରେ କେତେଗୁଡ଼ିଏ କମ୍ବାଟ ଏୟାରକ୍ରାଫ୍ଟ ଜରିଆରେ ଫଟୋଗ୍ରାଫ ନିଆଗଲା। ଅତି ନିକଟ ଅତୀତରେ ଅତି ଛୋଟ ସେନ୍ସର ପୋର୍ଡ, ଯାହାକି ଆଇନ ପ୍ରାଧିକରଣ ବିଭାଗ ତଥା ସୈନ୍ୟବାହିନୀରେ ଉପଯୋଗ ହୋଇଥାଏ, ସେହି ପୋର୍ଡକୁ ମଣିଷ ତଥା ମଣିଷ ବିହୀନ ପ୍ଲାଟଫର୍ମରେ ବ୍ୟବହାର କରାଯାଉଅଛି। ଏହାପରେ ଏହି ଇମେଜିଂ ଟେକ୍ନୋଲୋଜିରେ ଇନଫ୍ରାରେଡ୍, କନଭେନ୍ସନାଲ, ଡପ୍ଲାର ଏବଂ ସିନ୍ଥେଟିକ୍ ଆପ୍ରେଚର ରାଡାରର ବ୍ୟବହାର ଆରମ୍ଭ ହୋଇଛି। ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ କୃତ୍ରିମ ଉପଗ୍ରହର ସ୍ଥାପନ ପରେ ରିମୋଟ୍ ସେନ୍ସିଂରେ ଅତି ଦ୍ରୁତ ପରିବର୍ତ୍ତନ ହେବାକୁ ଲାଗିଲା। ପୃଥିବୀ ସମ୍ପର୍କିତ ତଥ୍ୟ ତଥା ପାଣିପାଗ ବିଷୟରେ ଜାଣିବା ନିମିତ୍ତ ବିଭିନ୍ନ କୃତ୍ରିମ ଉପଗ୍ରହ ସ୍ଥାପିତ ହେଲା, ଯେମିତିକି ଲ୍ୟାଣ୍ଡସାଟ, ନିମ୍ବସ ଏବଂ ପରେ ପରେ ରାଡାରସାଟ ଏବଂ ୟୁଏଆରଏସ। ଏମାନଙ୍କ ଦ୍ୱାରା ବିଭିନ୍ନ ବେସାମରିକ, ଗବେଷଣା ଜନିତ ଏବଂ ସୈନ୍ୟବାହିନୀ ନିମିତ୍ତ କାର୍ଯ୍ୟକ୍ରମ କରାଯାଇପାରିଲା। ମହାକାଶ ଗବେଷଣା ଦ୍ୱାରା ମଧ୍ୟ ପୃଥିବୀ ବାହାରର ଗ୍ରହ ନକ୍ଷତ୍ରଙ୍କ ସମ୍ବନ୍ଧରେ ତଥ୍ୟ ମିଳିପାରିଲା, ଯେମିତିକି ମାଗେଲାନ ସ୍ପେସ୍ କ୍ରାଫ୍ଟ ଶୁକ୍ର ଗ୍ରହର ସମ୍ପୂର୍ଣ୍ଣ ଭୌଗୋଳିକ ଚିତ୍ରକୁ ପ୍ରେରଣ କରିଥିଲା। 1960 ଓ 1970 ପରେ ପରେ ସାଟେଲାଇଟ୍ ଇମାଜେରୀର ଇମେଜ୍ ପ୍ରସେସିଂ ପଦ୍ଧତିର ସର୍ବୋଚ୍ଚ ଉନ୍ନତି ଘଟିଥିଲା। 1999 ପ୍ରଥମ ବ୍ୟବସାୟିକ ସାଟେଲାଇଟ୍ ଆଇକନସ୍ ବହୁତ ଅଧିକ ରିଜଲ୍ୟୁସନ୍ ଥିବା ଇମେଜ୍ର ପ୍ରଚଳନ କରିବା ଆରମ୍ଭ କଲା। ଏବେ ଶ୍ରୋତାବନ୍ଧୁ ଜାଣିବା ରିମୋଟ୍ ସେନ୍ସିଂର ପ୍ରକାରଭେଦ ସମ୍ପର୍କରେ। ପ୍ରକୃତରେ ରିମୋଟ୍ ସେନ୍ସିଂ ଦୁଇ ପ୍ରକାରର ଅଟେ। ପ୍ରଥମରେ ଆକ୍ଟିଭ୍ ରିମୋଟ୍ ସେନ୍ସିଂ, ଏଥିରେ ସିଗ୍ନାଲଟି ସାଟେଲାଇଟ୍ ବା ଏୟାରକ୍ରାଫ୍ଟ ଦ୍ୱାରା ବିଚ୍ଛୁରିତ ହୋଇଥାଏ ଏବଂ ଏହାର ପ୍ରତିଫଳନ ବସ୍ତୁ ଦ୍ୱାରା ହୋଇଥାଏ। ଏହା ସେନ୍ସର ଦ୍ୱାରା ଡିଟେକ୍ଟ ହୋଇଥାଏ। କିନ୍ତୁ ପେସିଭ୍ ରିମୋଟ୍ ସେନ୍ସିଂରେ ସେନ୍ସର ସୂର୍ଯ୍ୟରଶ୍ମିର ପ୍ରତିଫଳନକୁ ସନ୍ଧାନ କରିଥାଏ। ଏହି ପେସିଭ୍ ରିମୋଟ୍ ସେନ୍ସିଂରେ ସେନ୍ସର ବସ୍ତୁର ନିର୍ଗତ ହୋଇଥିବା ବିକିରଣ ବିଚ୍ଛୁରିତ ବା ପ୍ରତିଫଳିତ ହୋଇଥାଏ। ଏହି ପ୍ରକ୍ରିୟାରେ ସୂର୍ଯ୍ୟକିରଣ ହିଁ ସବୁଠୁ ସାଧାରଣ ସେନ୍ସର ହିସାବରେ ବ୍ୟବହାର ହୋଇଥାଏ। ପେସିଭ୍ ରିମୋଟ୍ ସେନ୍ସର ହିସାବରେ ଫିଲ୍ମ ଫଟୋଗ୍ରାଫି, ଇନଫ୍ରାରେଡ୍, ଚାର୍ଜ କପଲ୍ ଡିଭାଇସେସ୍ ଏବଂ ରେଡିଓମିଟର ଅନ୍ତର୍ଭୁକ୍ତ ଅଟନ୍ତି। ଆକ୍ଟିଭ୍ ରିମୋଟ୍ ସେନ୍ସିଂରେ ବସ୍ତୁମାନଙ୍କୁ ସ୍କାନ୍ କରିବା ପାଇଁ ସେନ୍ସରରୁ ପ୍ରଥମେ ଏନର୍ଜି ନିର୍ଗମନ ହୋଇଥାଏ, ତାପରେ ଟାର୍ଗେଟ୍ ସ୍ଥଳରୁ ରିଫ୍ଲେକ୍ସନ୍ ଓ ବ୍ୟାକ୍ ସ୍କାଟର ହୋଇଥାଏ। ଏହି ଆକ୍ଟିଭ୍ ରିମୋଟ୍ ସେନ୍ସିଂରେ ରାଡାର ଓ ଲିଡାର ଅନ୍ତର୍ଭୁକ୍ତ। ଏବେ ଜାଣିବା ଶ୍ରୋତାବନ୍ଧୁ, ରିମୋଟ୍ ସେନ୍ସିଂ ଦ୍ୱାରା ଆମର କୋଉ କୋଉ କାର୍ଯ୍ୟ ସାଧନ ହୋଇପାରିଥାଏ। ଯେଉଁ ସ୍ଥାନଗୁଡ଼ିକ ଦୁର୍ଗମ୍ୟ ବିପଦପୂର୍ଣ୍ଣ, ସେହି ସ୍ଥାନମାନଙ୍କ ସମ୍ବନ୍ଧରେ ଡାଟା ସଂଗ୍ରହ କରିବା, ବିଭିନ୍ନ ଜଙ୍ଗଲରେ ହେଉଥିବା ଜଙ୍ଗଲର ବୃକ୍ଷରାଜିର କ୍ଷୟର ପରିମାଣକୁ ଯାଞ୍ଚ କରିବା ତଥା ପର୍ଯ୍ୟାଲୋଚନା କରିବା, ଯେମିତିକି ଆମାଜନ ନଦୀ ଅବବାହିକା ଅଞ୍ଚଳରେ ଜଙ୍ଗଲର ପରିମାଣ ମାପିବା, ଉତ୍ତର ମେରୁ ଓ ଦକ୍ଷିଣ ମେରୁରେ ଥିବା ହିମଖଣ୍ଡର ସ୍ୱତନ୍ତ୍ର ବୈଶିଷ୍ଟ୍ୟକୁ ଅନୁଧ୍ୟାନ କରିବା, ସମୁଦ୍ରକୂଳ ତଥା ସମୁଦ୍ରର ଗଭୀରତାକୁ ଜାଣିବା, ସମୁଦ୍ର ଆଭ୍ୟନ୍ତରର ଜୀବଜଗତ ଓ ଅନ୍ୟାନ୍ୟ ସମ୍ପଦ ଇତ୍ୟାଦିର ଅବସ୍ଥିତି ତଥା ପରିମାଣକୁ ଆକଳନ କରିବା ଏବଂ ଶତ୍ରୁ ଦେଶରେ ଥିବା ସୀମାରେ ସେନା ଶିବିର ଓ ଆତଙ୍କବାଦୀ ଶିବିରର ଅବସ୍ଥିତି ଓ କାର୍ଯ୍ୟଧାରାକୁ ଅନୁଧ୍ୟାନ କରିବା ଇତ୍ୟାଦି ରିମୋଟ୍ ସେନ୍ସିଂର ଏକ ଏକ ଉପଯୋଗ। ଅର୍ବିଟାଲ ପ୍ଲାଟଫର୍ମ ଗୁଡ଼ିକ ତଥ୍ୟକୁ ସଂଗ୍ରହ କରିବା ତଥା ପରିବହନ କରିବା କାର୍ଯ୍ୟ କରିଥାନ୍ତି ଏବଂ ଏହା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ସ୍ପେକ୍ଟ୍ରମର ଅନ୍ତର୍ଭୁକ୍ତ। ଏହି ଅର୍ବିଟାଲ ପ୍ଲାଟଫର୍ମ ଗୁଡ଼ିକ ବୃହତ ବର୍ଗ ଏରିଆଲ ବା ଗ୍ରାଉଣ୍ଡ ବେସ୍ଡ ସେନ୍ସିଂ ସିଷ୍ଟମ ସହିତ ସଂଯୋଗ ହୋଇଥାନ୍ତି। ଏହି ବୃହତ ବର୍ଗ ସେନ୍ସିଂ ସିଷ୍ଟମ ଯଥେଷ୍ଟ ସୂଚନା ଯୋଗାଇ ପାରିଥାଏ, ଯେମିତିକି ଏଲନିନର ପ୍ରଭାବ ବିଷୟରେ ଅନୁଧ୍ୟାନ କରିବା, ତା ବାଦ ଅନେକ ପ୍ରାକୃତିକ ପ୍ରକ୍ରିୟା ବିଷୟରେ ସୂଚନା ସଂଗ୍ରହ କରିବା, କୃଷି କ୍ଷେତ୍ରର ବିନିଯୋଗ ଏବଂ ସଂରକ୍ଷଣ ତଥା ଜାତୀୟ ନିରାପତ୍ତା ଆଦି ବିଭିନ୍ନ ପ୍ରସଙ୍ଗକୁ ରିମୋଟ୍ ସେନ୍ସିଂ ଦ୍ୱାରା ସହଜରେ ଅବଲୋକନ ଓ ପର୍ଯ୍ୟାଲୋଚନା କରାଯାଇପାରୁଛି।
1: ଶେଷ ହେଲା କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା ଆକାଶବାଣୀ ବାରିପଦା। ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଗୀତ ଅତୀତ କ୍ରମରେ ଶୁଣନ୍ତୁ ପୁରାତନ ଓଡ଼ିଆ ଚଳଚ୍ଚିତ୍ର ଚିହ୍ନା ଅଚିହ୍ନାର ଗୀତଟିଏ।

ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣିଲେ ପୁରାତନ ଓଡ଼ିଆ ଚଳଚ୍ଚିତ୍ର ଚିହ୍ନା ଓ ଚିହ୍ନାର ଗୀତଟିଏ। କଣ୍ଠ ଦେଇଥିଲେ ପ୍ରଣବ ପଟ୍ଟନାୟକ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଅତିଥି। ଆଜିର ଅତିଥି ହେଉଛନ୍ତି ଶାରଦା ପ୍ରସନ୍ନ ମହାନ୍ତି। ତାଙ୍କୁ ସାକ୍ଷାତ କରିଛନ୍ତି ଶ୍ରୀନିବାସ ଭଞ୍ଜ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା କାର୍ଯ୍ୟକ୍ରମ ଅତିଥି।

0: ବହୁତ ମିଠା ଲାଗେ, ବହୁତ ଭଲ ଲାଗେ। ଆଉ ହିନ୍ଦୀରେ ଅନୁପ ଜାଲଟା ଶ୍ରୀ ହରିଚରଣ
1: ନିମାଚରଣ ହରିଚନ୍ଦନଙ୍କର ଗୀତ ଅଛି,
0: ପୁରୁଣା ଗୀତ
1: ଜଗା କାଳିଆକୁ କାହିଁକି ଡାକ,
0: ସେ ସ୍ୱର ସେ ଗୀତ ସେ ରଚନା ସବୁ କୁଆଡେ ଗଲା। ଆମର ଏଠିକାର ଆର୍ଟିଷ୍ଟ ଯେ ବର୍ତ୍ତମାନ ଦିବଂଗତ ରାଧାକୃଷ୍ଣ ମଞ୍ଜୁ ମୋର ଜଣେ ବନ୍ଧୁ, ତାଙ୍କ ସ୍ୱରଟା ଅତି ସୁନ୍ଦର ଏବଂ ସେ ଭଲ ସ୍ୱରକାର ଥିଲେ ଏବଂ ସିଏ ମଧ୍ୟ କିଛି ଭଲ ଗୀତ ନିମାଇ ମହାନ୍ତିଙ୍କ ରଚନା ଗୀତ ଉପରେ ଭଲ ସଙ୍ଗୀତ ନିର୍ଦ୍ଦେଶନା ଦେଇକି ଫିଲ୍ମରେ ବା ଥିଏଟରରେ ଏବଂ ନିଜେ ମଧ୍ୟ ଡାଟା କ'ଣ କହନ୍ତି କ୍ୟାସେଟ୍ କରିଛନ୍ତି। ମୋତେ ଗୋଟେ ଗୀତ ତାଙ୍କର ଭଲ ଲାଗେ, ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ଆଜ ହଉ ତୁ କିମ୍ବା ନ ଜଣାଇବୁ ବେଳ ଥାଉ ଥାଉ, ଏମିତି ହୁଏ ଭାରି ସୁନ୍ଦର ସେ ଗୀତରେ। ଆପଣ ଏଠି ହିଷ୍ଟ୍ରି କନଫରେନ୍ସ ସେ ଗାଇଥିଲେ, ଡକ୍ଟର ମହତାବ କାନ୍ଦି ପକେଇଲେ।
1: ଆପଣ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିଛନ୍ତି ଆଗରୁ?
0: ବିବିଧ ଭାରତୀ ମୁଁ ଶ୍ରୀଲଙ୍କାରୁ ଯୋଉଟା
1: ଦେଉଥିଲେ, ହଁ ଶ୍ରୀଲଙ୍କାରୁ
0: ଆମେ ଶୁଣୁଥିଲୁ ହିନ୍ଦୀ
1: ଗୀତ ଚଉଡ଼ା। ଆପଣ କେତେ ବର୍ଷରେ ଏବେ ବର୍ତ୍ତମାନ ପଦାର୍ପଣ କଲେଣି?
0: 77
1: ବର୍ଷରେ ଆପଣ ପୁରା ଚଳ ଚଞ୍ଚଳ ଶରୀରଟାକୁ ଠିକ ଭାବରେ ରଖିପାରିଛନ୍ତି, ଆର ରହସ୍ୟ କ'ଣ?
0: ଏହାର ରହସ୍ୟ ମୋର ବାପା।

0: ସାର୍ ଆପଣ ରେଡିଓ ଶୁଣନ୍ତି? ଆପଣଙ୍କ ସମୟରେ ତ ରେଡିଓ ଥିଲା, ଅନ୍ୟ କୌଣସି ସାଧନ ନଥିଲା ଏଣ୍ଟରଟେନମେଣ୍ଟ ପାଇଁ।
1: ମୁଁ ସକାଳେ ଚା ଖାଇଲା ବେଳେ ରେଡିଓଟା ଶୁଣେ, ତାପରେ ଆପଣଙ୍କ ନ୍ୟାସନାଲ ନ୍ୟୁଜଟା ଶୁଣେ, ଦ୍ୱିପହରେ କରିବା ଉଚିତ, ପୁଣି ସନ୍ଧ୍ୟାବେଳେ କଟକ ଷ୍ଟେସନଟା ବେସିକାଲି ମୁଁ ସେଇଟା ଶୁଣେ। କଟକରେ ଆପଣଙ୍କ ସକାଳେ ଭଜନ ଗୀତ ଗୁଡିକ ଦିଏ, ଭାରି ମିଠା ଲାଗେ।
0: କାହାର ଗୀତ ଆପଣଙ୍କୁ ଭଲ ଲାଗେ ବେଶୀ?
1: ନିମାଇ ହରିଚନ୍ଦନ। ପର କ୍ଷେତ୍ରରେ

0: ଆମ ଘରେ ଆମେ ସମସ୍ତେ ଭୋରୁ ଉଠୁଥିଲୁ। ବାପା ତାଙ୍କର ଉଠିକି ଚାକିରି କଲାବେଳେ ମଧ୍ୟ, ଚାକିରି ଗଲା ପରେ ମଧ୍ୟ, ଯେଉଁଦିନ ସେ ମୃତ୍ୟୁବରଣ କଲେ ସେଦିନ ମଧ୍ୟ ସେ ଭୋରୁ ଉଠିବେ, ତାଙ୍କ କାମ ସାରିଦେଇକି ଟିକେ ବୁଲାବୁଲି କରିବେ। ତେଣୁ ଆମ ଘରେ ଏଇ ଯେଉଁ ସଂସ୍କୃତିଟା ଥିଲା, ଆମେ ସବୁ ଭାଇ ଭଉଣୀ ଶୀଘ୍ର ଉଠୁଥିଲୁ, ତାଦ୍ୱାରା ଶୀଘ୍ର ଉଠିକି ଆମେ ନିତ୍ୟକର୍ମ ସାରୁଥିଲୁ, ପଢ଼ାରେ ବସୁଥିଲୁ, ସ୍କୁଲକୁ ଯାଉଥିଲୁ, ଏଇସବୁ। ବାହାରକୁ ଆମେ ଟିଉସନ୍ ପଢ଼ିବାକୁ ଯାଉନଥିଲୁ, ବାପା ନିଜେ ଆମକୁ କିଛିଟା ପଢ଼ାଉଥିଲେ, ଘରେ ଜଣେ ମାଷ୍ଟର ଥିଲେ ସେ ଆମକୁ ପଢ଼ାଉଥିଲେ।
1: ବାପାଙ୍କ ନାଁ ସାର୍ କ'ଣ?
0: ସ୍ୱର୍ଗୀୟ ରାଧାନାଥ ମହାନ୍ତି, ମୟୂରଭଞ୍ଜ ଷ୍ଟେଟ୍ରେ ସେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଥିଲେ। ତାପରେ ଓଡ଼ିଶା ମିଶ୍ରଣ ପରେ ମଧ୍ୟ ଓଡ଼ିଶା ସରକାର ରହିଲେ ଏବଂ ତାପରେ ସେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ହେଇକି ରିଟାୟାର କଲେ। ସେଥିରେ ଆମେ ମୁଁ ଖେଳାଖେଳି କରୁଥିଲି, ସାଇକେଲରେ ଆମେ କୁଆଡ଼େ ଏକ୍ସକର୍ସନ୍ ଫେକ୍ସକର୍ସନ୍ ଯାଉଥିଲୁ, ପିକନିକ୍ କରିବାକୁ ଯାଉଥିଲୁ, ଏଗୁଡ଼ା ଟିକେ ଘରେ କେତେବେଳେ ଗାଡ଼ି ବି ଖାଉଥିଲୁ, ହେଲେ ମଧ୍ୟ ଆକ୍ଟିଭ୍ ଲାଇଫ୍ ଥିଲା। ଜାଣନ୍ତରେ ହେଉ ଅଜାଣନ୍ତରେ ହେଉ, ଶରୀରଟା ସବୁବେଳେ ବ୍ୟସ୍ତରେ ରହୁଥିଲା। ଯେଉଁ ଜିନିଷ ଚଳଚଞ୍ଚଳ ହେଇକି ବେଶୀ ରହିବ ସେ ନିଶ୍ଚୟ ଭଲ ରହିବ, ଏଇଟା ଗୋଟେ ମୂଳଧାର। ତ ସେଇଟା ଗୋଟେ। ତାପରେ ମୁଁ ଯେତେବେଳେ ବାହାରକୁ ଗଲି, ଏକୁଟିଆ ରହିଲି ବା ଯାହା କିଛି କଲି, ସେଇ ଅଭ୍ୟାସ ଥିଲା। ତା ଛଡ଼ା ମୋ କାମ କଲାବେଳେ ମୁଁ ଖୁବ୍ ତଳ ସ୍ତରରୁ, ଯଦିଓ ଆମେ ଖୁବ୍ ମଧ୍ୟବିତ୍ତ ପରିବାରରୁ ଆସିଥିଲୁ ଏବଂ ସ୍ୱଚ୍ଛଳ ଅବସ୍ଥାରେ ଥିଲୁ, କିନ୍ତୁ ମୁଁ ଘରୁ ଯାଇଥିଲି ନିଜ ଗୋଡ଼ରେ ଠିଆ ହେବା ପାଇଁ।
1: ଆଜ୍ଞା,
0: ମୋର ଗୋଟେ ସ୍ୱାଭିମାନ ଥିଲା ଯେ ମୁଁ ନିଜେ କିଛି କରିବି।
1: ଘରୁ ଯାଇଥିଲି ମାନେ ଆପଣ ଘରୁ?
0: ଘରୁ ମୁଁ ଚାଲିଗଲି ବାହାରକୁ।
1: କେବେ ଗଲେ ଏଇଟା?
0: ମୋର କଲେଜ ପଢା ସରିଲା ପରେ।
1: କଲେଜ ପଢା
0: ସରିଲା ପରେ ମୁଁ ଯାଇକି ଗୋଟେ ଇନ୍ସୁରାନ୍ସ କମ୍ପାନୀରେ କିଛି ଦିନ ଚାକିରି
1: କଲି। କଲେଜରେ ଆପଣ ମାନେ ଆପଣଙ୍କର ପିଲାଦିନର ପଢାଟା କୋଉଠି ଆରମ୍ଭ ହେଲା ପ୍ରଥମ?
0: ସ୍କୁଲ ଏଇଠି ବାରିପଦାରେ,
1: ବାରିପଦା ସ୍କୁଲ।
0: ତାପରେ ଗଲି ମୁଁ ଷ୍ଟୁଆର୍ଟ କଲେଜରେ ଆଇଏସ୍ସି ପଢ଼ିଲି, ତାପରେ ବାରିପଦା ଏମ୍ପିସି କଲେଜରେ ମୁଁ ବିଏ ପାସ୍ କଲି।
1: ସେ ସମୟରେ ଯୋଉ ମୟୂରଭଞ୍ଜର ଯୋଉ ଥିଲା ଅବସ୍ଥା କେମିତି ଥିଲା? ସେ ସମୟ
0: ଖୁବ୍ ଭଲ ଥିଲା,
1: ଖୁବ୍ ଭଲ ଥିଲା।
0: ଆପଣ ଘରୁ ବାହାରିକି ଯୁଆଡ଼େ ଯିବେ ଖାଲି ଗଛ। ସକାଳେ ଆପଣ ଯଦି 6-7 ଭିତରେ ବୁଲିବାକୁ ଯିବେ, ଆପଣ ବହୁତ ସୁଗନ୍ଧ ପାଇବେ, ଫୁଲର ବାସନା, ବହୁ ପ୍ରକାର ଗଛ ବାରିପଦା ଟାଉନ୍ ସାରା ଭର୍ତ୍ତି ହେଇକି ଥିଲା, ଇଏ ହେଲା ଗୋଟେ କଥା। ଦ୍ୱିତୀୟ କଥା, କାକର ପଡ଼ିକି ଚାରିଆଡ଼େ ସୁନ୍ଦର କାକର ପଡ଼ୁଥିଲା, ଆପଣ ତା ଦେହରେ ଖାଲି ଗୋଡ଼ରେ ଗଲେ ଆପଣ ଗୋଡ଼ ପୁରା ଚିଞ୍ଚିଯିବ।
1: ଆଜ୍ଞା,
0: ତାପରେ ଆସ୍ତେ ଆସ୍ତେ ସୂର୍ଯ୍ୟ କିରଣ ପଡ଼ି ସେ ଶୁଖିଯିବ, ଦେହ ସହିତ ମଧ୍ୟ ଆର୍ଦ୍ରତା ଆସୁଥିଲା, ତାପରେ ଶୁଖିଯାଉଥିଲା, ଅଟୋମେଟିକାଲି ବଡିଟା ଚଳୁଛି।

0: ଛଡ଼ା ହେଇଯାଉଥିଲା ଏବଂ ଅଟୋମେଟିକାଲି ଆପଣ ଶୀତଦିନେ ହେଉ କିନ୍ତୁ ଛଅ ମାସ ଏଠି ଥଣ୍ଡା ରହୁଥିଲା, ବାକି ଛଅ ମାସ କିଛି ବର୍ଷା ଆଉ ଗରମ ରହୁଥିଲା। କିନ୍ତୁ ବର୍ତ୍ତମାନ ଯେଉଁ ଆଟ୍ମୋସ୍ଫିୟର ହେଇଛି ସେ ଆଟ୍ମୋସ୍ଫିୟର ତ ସୁନ୍ଦର ଆଟ୍ମୋସ୍ଫିୟର ଥିଲା। ବାରିପଦାରୁ ଆପଣ ସେତେବେଳେ ମାଇଲ କିଲୋମିଟର ନୁହେଁ, ବାରିପଦାରୁ 2 ମାଇଲ 3 ମାଇଲ ଗଲା ପରେ ଜଙ୍ଗଲ। ଆମେ ପିକନିକ୍ କରିକି ସାଇକେଲରେ ଫେରିଲା ବେଳକୁ ହରିଣ ଦେଖିଛୁ
1: ରାସ୍ତାରେ,
0: ମଞ୍ଚା ବନ୍ଧାକୁ ଯାଇଛୁ କାଠପାଳ ସେଆଡ଼କୁ, ଏ ପାଖରେ ତଖତପୁର ଆଗକୁ ଯାଇଛୁ, ଆପଣ ଯେଉଁଟା ଏଇନା ଇଏ ହେଇଛି ସୁବର୍ଣ୍ଣରେଖାର ଯେଉଁଠି ଅଫିସ ଫଫିସ ସବୁ ହେଇଛି, ଇଏ କ'ଣ ସେ ଜାଗାଟା ନା, ସେଠି ସେ ପାଖରେ ସବୁ ଜଙ୍ଗଲ ଥିଲା, ଚାରିଆଡ଼େ ଗଛ ଜଙ୍ଗଲ ଭର୍ତ୍ତି,
1: ଲକ୍ଷ୍ମୀ ବସି।
0: ବାରିପଦା ଟାଉନକୁ ମଝିରେ ମଝିରେ ସେଟା ଗୋଟେ କହୁଥିଲେ ହେଟା ବାଘ ବା ନେକଡ଼ା ପଶି ଆସୁଥିଲା। ରାଣୀବାଗ ଯେଉଁ ବଗିଚା ଥିଲା ଓଡ଼ିଶାରେ ଭଳିଆ ବଗିଚାର ଥିଲା, ଏଇଟା ସୁନ୍ଦର, ଏଠି ଗୋଟେ ଟୟ ଟ୍ରେନ୍ ଥିଲା, ବଢ଼ିଆ ସୁନ୍ଦର ଲନ୍ ଥିଲା, ସେଠି 37 ପ୍ରକାର ଫୁଲ ଗଛ ଲାଗିଥିଲା, ସେଠି ଫଳ ଗଛ ଥିଲା 7 ପ୍ରକାରର।
1: ଆଜ୍ଞା,
0: ମୁଁ ଯାହା ଲେଖାରୁ ଜାଣିଛି ଏବଂ ଜାଣି ପିଲାଦିନେ ଆମେ ଯାଉଥିଲୁ ବୁଲିବା ପାଇଁ ସବୁ, ସେତେବେଳେ ଉପରଓଳି ଯାଉଥିଲୁ, ଖୋଲା ରହୁଥିଲା, ଏଠି ପ୍ରାୟ 7 ଜଣ 8 ଜଣ ମାଳି କାମ କରୁଥିଲେ। ଏଠି ଛୋଟ ଜୁ ଥିଲା, ଏଠି ଭାଲୁ ଥିଲା, ମାଙ୍କଡ଼ ଥିଲେ, ସାପ ଥିଲେ, ବିଭିନ୍ନ ପ୍ରକାର ଛୋଟ ଜୁ, ଏଠି ଗୋଟେ ବାଘର ଥିଲା, ବାଘ ରଖିଥିଲେ
1: ଭଞ୍ଜପୁରରେ,
0: ଭଞ୍ଜପୁରରେ ବାଘର ଏବେ ବି ଅଛି। ଆଚ୍ଛା, ତାପରେ ବାଘ ରହୁଥିଲେ, ବାଘ ସିଂହ ଆମେ ଦେଖିଛୁ ଏଇଠି। ଆଚ୍ଛା, ଏଠି ଆପଣଙ୍କର ଟ୍ରେନ୍ ଥିଲା, ଯେଉଁ ନେରୋ ଗେଜ୍ରେ ଛୋଟ ଗାଡ଼ି, ଜଗନ୍ନାଥ ବଳଭଦ୍ର ସୁଭଦ୍ରା, 3 ଇଞ୍ଜିନ ଚାଲୁଥିଲା ରୂପସାକୁ, ଇଆଡ଼େ ଯାଉଥିଲା ତାଳବନ ପନ୍ଥ।
1: କ'ଣ କହିଲେ, ଜଗନ୍ନାଥ ବଳଭଦ୍ର ସୁଭଦ୍ରା,
0: 3 ଇଞ୍ଜିନ ଥିଲା, ଇଞ୍ଜିନ ଲେଖା ହେଇଛି, ଏବେ ଗୋଟେ ମଞ୍ଜିନ ଥୁଆ ହେଇଛି ଷ୍ଟେସନ ସାମ୍ନାରେ ଗଲେ ଦେଖିବେ। ତାଳବନ୍ଦ ପନ୍ଥ ରେଲ ଲାଇନ୍ ଥିଲା, ପାଙ୍ଗିରି ପୁଷି ଦେଇକି ଆପଣଙ୍କର ପାସେଞ୍ଜର ଟ୍ରେନ୍ ଚାଲୁଥିଲା। ତାଳବନ୍ଦ ପନ୍ଥ ଯାଉଥିଲା ଆପଣଙ୍କର ଗାଡ଼ି 2 ଓଳି ସକାଳ ଓଳି ଉପରଓଳି, ମେନଲି ଆପଣଙ୍କର ଜଙ୍ଗଲ ଜାତ ଜିନିଷ, କାଠ ଆଉ ପଥର ଓରମ ଏଗୁଡ଼ା ସବୁ ବୋହିକି ଆଣୁଥିଲା, ଆଣିକି ଆପଣଙ୍କର ଏଇଟା ମହାରାଜା କରିଥିଲେ, ମହାରାଜା ରାମଚନ୍ଦ୍ର ଭଞ୍ଜ। ଏଇ କଥା ଆପଣଙ୍କ ପ୍ରଶ୍ନର ଉତ୍ତର ସାଙ୍ଗରେ ମୁଁ ଆଉ ଗୋଟେ ଯୋଡ଼ି ଦେଉଛି, ଯେତେବେଳେ ଷ୍ଟେଟ୍ରେ ମହାରାଜା ଭାବିଲେ ଉନ୍ନତି କରିବାକୁ ହେଲେ ଟଙ୍କା ଦରକାର, ରେଭିନ୍ୟୁ ଦରକାର, ସେତେବେଳେ ସେ ଟାଟା କମ୍ପାନୀକୁ ମାଇନ୍ସ ବି ଦେଇଥିଲେ, ରୟାଲ୍ଟି ପାଉଥିଲେ, ଏଇ ଜିନିଷ କଲେ ନିଜ କ୍ରିୟାରେ ରେଲ ଲାଇନ୍ କଲେ, ଯେଉଁଥିରେ କି ମାଲ ବୁହା ହେଇକି ରେଲୱେ BNRକୁ ଦିଆହେଲା। ଆପଣଙ୍କ ଇରିଗେସନ୍ ପ୍ରୋଜେକ୍ଟ, ଆପଣଙ୍କୁ ଆଗ ଚର୍ଚ୍ଚାରେ ବି ମୁଁ ଜଣେଇଥିଲି, ଇରିଗେସନ୍ ପ୍ରୋଜେକ୍ଟ ଚାର୍ଜ କଲେ ସେଠୁ ଜମିକୁ ପାଣି ଗଲେ ଭଲ ଚାଷ ହେବ, ଉତ୍ପନ୍ନ ହେଲେ ଗରିବ ଲୋକମାନେ ଉପକାର ପାଇବେ। ଇଭେନ୍ କିଛି କିଛି ଏରିଆରେ ଥିଲା ଯେଉଁଥିରେ ଜଳକର ସେମାନେ ନେଉନଥିଲେ, ଅଳ୍ପ କିଛି ଏରିଆରେ ଜଳକର ନିଆ ହେଉଥିଲା, ଜଳକରଟା ଗୋଟେ ବିଶେଷ ବଡ଼ କଥା ନଥିଲା, କିନ୍ତୁ ଜମିକୁ ପାଣି ଯିବାଟା ଥିଲା ଠିକ। ଦୁଇଟା ବଡ଼ ମାଇନର ମିଡ଼ିୟମ୍ ଇରିଗେସନ୍ ପ୍ରୋଜେକ୍ଟ କରିଥିଲେ, ବାଲଡ଼ିଆ ଏବଂ ହଳଦିଆ, ରାମଚନ୍ଦ୍ର ସମୟରେ ହେଇଥିଲା।
1: ଆଜ୍ଞା,
0: ଆଚ୍ଛା, ଆରମ୍ଭ ହେଇକି ତାପରେ ପୂର୍ଣ୍ଣଚନ୍ଦ୍ର ତାକୁ ଚଳେଇ ରଖିଲେ, ପ୍ରତାପଚନ୍ଦ୍ର ତାକୁ ମେଣ୍ଟେନ୍ କଲେ, ଆପଣ ଏଇଟା କଣ୍ଟିନ୍ୟୁଇଂ ଅନ୍ଗୋଇଂ ପ୍ରୋସେସ୍ କୁହନ୍ତୁ, କ୍ରମାନ୍ୱୟ ଭାବରେ ଏଇଟା ଚାଲି ଆସିଛି।
1: ଆଜ୍ଞା,
0: କିଏ କ'ଣ କରିଥିଲେ, ରାଜବଂଶ କରିଥିଲେ ଆପଣ, ତାଙ୍କ ବାପା କୃଷ୍ଣଚନ୍ଦ୍ର ମହାରାଜ ଦେଇଥିଲେ ଆପଣଙ୍କ ରେଭେନ୍ସା କଲେଜକୁ ଟଙ୍କା, ମେଡ଼ିକାଲ କଲେଜକୁ ସେତେବେଳେ ଟାଇମ୍ରେ ଦେଇଥିଲେ 20,000 ଟଙ୍କା, ରେଭେନ୍ସା କଲେଜକୁ ହଷ୍ଟେଲ ପାଇଁ ଦେଇଥିଲେ ଟଙ୍କା, ଇଲେକ୍ଟ୍ରିକ୍ ଆଉ ୱାଟର୍ ସପ୍ଲାଇ ପାଇଁ ଦେଇଥିଲେ ଟଙ୍କା। ତାଙ୍କର ଚିନ୍ତାଧାରା ଥିଲା ଏଇଟା ଓଡ଼ିଶାର ଅଂଶ, ଆମେ ଓଡ଼ିଆ ଏବଂ ଓଡ଼ିଶା ରାଜ୍ୟ, ତେବେ ଏଇ ଗୋଟିଏ କଟକ ହେଲା ସେଣ୍ଟର, ସେତେବେଳେ ମୋଗଲବନ୍ଦୀ 6ଟା ଡିଷ୍ଟ୍ରିକ୍ଟ ଥିଲା, ସେଇଥିରୁ କଟକ ମୋଗଲବନ୍ଦୀର ରାଜଧାନୀ ଥିଲା, ବାକି 26ଟା ଷ୍ଟେଟ୍ ଥିଲା, ଟିଗ୍ରିଆ ଥିଲା ସବୁଠୁ ଛୋଟ ଜାଗା, ସବୁଠୁ ବଡ଼ ଷ୍ଟେଟ୍ ଥିଲା ମୟୂରଭଞ୍ଜ, ଅନ୍ୟ କୌଣସି ପ୍ରଦେଶ ସହିତ ତୁଳନା କରାଯାଇପାରିବନି, ବହୁତ ଉନ୍ନତ ରାଜ୍ୟ ଥିଲା।
1: ତେବେ ମୟୂରଭଞ୍ଜର ବର୍ତ୍ତମାନର ଅବସ୍ଥା ଆଉ ସେ ସମୟର ଅବସ୍ଥା ଭିତରେ କ'ଣ ଫରକ ଆପଣ ଅନୁଭବ କରୁଛନ୍ତି?
0: ବହୁତ ଫରକ, ସେତେବେଳେ ସବୁ ଜିନିଷ ସମୃଦ୍ଧ ହେଇକି ଥିଲା ଏବଂ ତାକୁ ସେମାନେ ପୁରା ଯତ୍ନ କରିକି ରଖିଥିଲେ, ଯାହା ବି ଥିଲା, ବର୍ତ୍ତମାନ ସେଗୁଡ଼ା ସବୁ ଶ୍ରୀହୀନ ହେଇଯାଇଛି। ଯେଉଁ ନୂଆ ଜିନିଷ ସବୁ ଆସିଛି ସେଗୁଡ଼ା ଏତେ ଭଲ ଭାବରେ ବ୍ୟବସ୍ଥା ହେଇନି ଏବଂ ସେଗୁଡ଼ା ଭଲ ଭାବରେ ମେଣ୍ଟେନ୍ ବି ହେଉନି, ଯତ୍ନ ବି ହେଉନି ଏବଂ ସେ ଭଲ ଆପଣଙ୍କର ପରିଣାମ ଦେଉନି।

0: କୋଉ ମସିହାରେ ଆପଣ ବିଏ ପାସ୍ କଲେ?
1: 51-52।
0: ସେତେବେଳେ ତ ବହୁତ ଚାକିରି ଥିଲା, ଆପଣ ଚାକିରି ପ୍ରତି କାହିଁକି ମନ ବଳେଇଲେନି?
1: ଆପଣଙ୍କର ଚାକିରି କରିବା ପାଇଁ ଯୋଗ୍ୟତା ଗୋଟେ ସାମାନ୍ୟତମ ମେଟ୍ରିକୁଲେସନ ପାସ୍ କଲେ କିରେନି ହେଇପାରୁଥିଲେ।
0: ଆଜ୍ଞା,

0: ବିଏ ପାସ୍ କଲେ ଆପଣ ଗୋଟେ ଇଏ ହେଇପାରିବେ, ଟିଚର ହେଇପାରିବେ
1: ଆଜ୍ଞା,
0: ଆଉ ଏମ୍ ଏ ପାସ୍ କଲେ ଆପଣ ଗୋଟେ ଲେକ୍ଚରର୍ ହେଇପାରିବେ
1: ଆଜ୍ଞା।
0: ଏସବୁ କାମ ପାଇଁ ମୋର ସ୍ପୃହ ନଥିଲା, ମୋର ସ୍ପୃହ ଥିଲା କୌଣସି ଗୋଟେ ଆଦର୍ଶନୀୟ ବ୍ୟବସାୟିକ ହଉ ବା ଆପଣଙ୍କର କୌଣସି ପ୍ରକାରର ଗୋଟେ କିଛି ସଂଗଠନ ହଉ, ସେଇଭଳିଆ ସଂସ୍ଥା ବ୍ୟବସ୍ଥାରେ ମୁଁ ଗଲେ ତାହେଲେ କିଛି ଜାଣିବି, ଶିଖିବି ଏବଂ କିଛି କରିପାରିବି, ତା ଛଡ଼ା ବି ପେଟ ପୋଷିପାରିବି। ମୋତେ ମୁଁ ମୂଳରୁ ଗୋଟେ ଇନ୍ସୁରାନ୍ସ କମ୍ପାନୀରେ କାମ କରିଥିଲି
1: ଆଜ୍ଞା,
0: ସେଠୁ ମୁଁ ଛାଡ଼ି ଦେଇକି ମୁଁ ନିଜର ବ୍ୟବସାୟ ମୁଁ କଲି, ଆପଣଙ୍କର ଏଇ ଯେଉଁ ଠିକାଦାରୀ କାମ ଆଉ ସପ୍ଲାଇ କାମ ବହୁତ କଷ୍ଟସାଧ୍ୟ ହେଲା ମୋତେ କରିବା ପାଇଁ। ତାପରେ ଟିକେ ବରିଷ୍ଠ ପଦାଧିକାରୀଙ୍କ ଘରର ଲୋକ ହୋଇଥିବା ଯୋଗୁଁ ଏବଂ ଆମର ନିଜର ବ୍ୟାକ୍ଗ୍ରାଉଣ୍ଡ ମଧ୍ୟ ଥିଲା ଯେ ଆମେ ଜମିଦାର ପରିବାରର ଲୋକ, ସେଇ ହିସାବରେ ସମ୍ମାନ ସୂଚକ କାର୍ଯ୍ୟ ନକଲେ ନିଜକୁ ଟିକେ ଖରାପ ଲାଗୁଥିଲା ଏବଂ ଅସମ୍ମାନ ସୂଚକ ବ୍ୟବହାର ପାଇଲେ ମଧ୍ୟ କଷ୍ଟ ହେଉଥିଲା। ଏଇ ଯେଉଁ ଇଂରାଜୀରେ କଥା ଏଭିଜିଅସ୍ ଅଫ୍ ବିଜନେସ୍, ତାକୁ ଶିଖିବା ପାଇଁ ତାକୁ ନିଜ କରାୟତ କରିବା ପାଇଁ ମୋତେ ବହୁତ ଦିନ ଲାଗିଲା, କାରଣ ଆମେ ଜନ୍ମ ହେଇଥିଲୁ ଭଲ ଘରେ, ଖାଇ ପିଇକି ଚାକର ପାକର ଥିବା ଏବଂ ପିଅନ ଡ୍ରାଇଭର ଥିବା, ଗାଡ଼ି ଥିଲା, ଗୋଟେ ଅନ୍ୟ ରକମର ପରିସ୍ଥିତି ଏବଂ ପରିବେଶ ଭିତରୁ ଆମେ ଆସିଥିଲୁ। ତାପରେ ଯେତେବେଳେ ମୁଁ ନିଜେ କାମ କଲି ସେତେବେଳେ ବହୁତ ଜିନିଷ ଶିଖିଲି ଏବଂ ବହୁତ ଜିନିଷ ଜାଣିଲି ଏବଂ ବାହାରକୁ ଯିବା ଯୋଗୁଁ ବହୁ ପ୍ରକାର ଲୋକଙ୍କ ସମ୍ପର୍କରେ ଆସିଲି ଏବଂ ବହୁ ପ୍ରକାର ସଂସ୍ଥା ବ୍ୟବସ୍ଥା ମଧ୍ୟ ଜାଣିଲି, ବହୁ ଲାଙ୍ଗୁଏଜ୍ ବି ଜାଣିଲି।
1: ବାହାରକୁ ସାର୍ କୋଉଠୁ କୋଉଠୁ ଯାଇଛନ୍ତି ଆପଣ?
0: ମୁଁ ବହୁତ ଜାଗାକୁ ଯାଇଛି, ଭାରତ ବର୍ଷରେ ପ୍ରାୟ ଅଧିକାଂଶ ଜାଗାକୁ ଯାଇଛି ମୋର କାମରେ ବୁଲିବା ପାଇଁ, ଉଭୟ କାହିଁକି ଆପଣଙ୍କୁ କହିବି, ବିଶେଷ କରି କଲିକତା ଆଉ ଏ ପାଖରେ ଆପଣଙ୍କର ବିଶାଖାପଟନମ, ଆପଣଙ୍କ ରାୟପୁର, କେରଳ, ରାଜସ୍ଥାନ, ହଁ ପ୍ରାୟ ଇଣ୍ଡିଆଟା ବୁଲି ଦେଇଛି, ଗୋଟେ ଦୁଇଟା ତିନିଟା ଷ୍ଟେଟ୍ କୋଉଠି ବାକି ଥିବ।
1: ଆପଣଙ୍କର ୟଙ୍ଗ ଏଜ୍ରେ ଆପଣ କେବେ କାହାକୁ ଭଲ ପାଇନାହାନ୍ତି?
0: ଫୁରସତ ନଥିଲା,
1: ଫୁରସତ ନଥିଲା,
0: ଫୁରସତ
1: ନଥିଲା, କାହିଁକି ନଥିଲା? ଆପଣ ତ ଆପଣ
0: ଗୋଟେ କଥା ହେଉଛି କ'ଣ, ଆପଣଙ୍କୁ ଯେଉଁ କହିଲି ଯେଉଁ ବ୍ୟାକ୍ଗ୍ରାଉଣ୍ଡ ଆସିଥିଲି ଏବଂ ଯେଉଁ ବ୍ୟାକ୍ଗ୍ରାଉଣ୍ଡକୁ ମୋ ନିଜ ଜିଦ୍ରେ ବା ନିଜର ଆମ୍ବିସନ୍ କରିକି ମୁଁ ଗଲି, ସେଥିରେ ମୋତେ ବହୁ ପ୍ରକାରର ଚିନ୍ତା ଏବଂ କଷ୍ଟସାଧ୍ୟ ଜିନିଷ ସମ୍ମୁଖୀନ ହେବାକୁ ପଡ଼ିଲା ଏବଂ ଘରୁ ବାହାରି ଯାଇକି ବାହାରେ ରହିବାର ଆମର ଅଭ୍ୟାସ ନଥିଲା ଏବଂ ଘରେ ଖୁବ୍ ଭଲ ପରିବେଶରେ ଆମେ ଖାଇପିଇକି ଥିଲୁ। କିନ୍ତୁ ପରକାଳରେ ମୁଁ ଆପଣ ଯଦି ମୋତେ ପଚାରୁଛନ୍ତି, ମୁଁ କହିବାକୁ ବାଧ୍ୟ ହେଉଛି, ସେତେବେଳେ ପ୍ରାକ୍ଟିକାଲି ଆମ ଫ୍ୟାମିଲିରେ ଗୋଟେ ରୋଜଗାରର ବ୍ୟବସ୍ଥା ଖୁବ୍ ଭଲ ନଥିଲା ବାପା ରିଟାୟାର କଲା ପରେ। ଏଇଟା କହିବା ଉଦ୍ଦେଶ୍ୟ ହେଉଛି ଏଇ ପ୍ରକାର ପରିବାରରେ ଯେଉଁଠି ସଂଘର୍ଷ ଚାଲିକି ପରିବାରଟା ଉଠୁଛି, ଗୋଟେ ଭଲ ପରିବେଶରୁ ଆସିକି ଗୋଟେ ହଠାତ୍ ଗୋଟେ ଅଲଗା ପରିବେଶ ଗଲାବେଳକୁ ଗୋଟେ ଦ୍ୱନ୍ଦ୍ୱ ଭିତରେ ମଣିଷର ମନ ଭିତରେ ମଧ୍ୟ ବହୁତ ପ୍ରକାର ସଂଘର୍ଷ ଭାବନା ଚିନ୍ତା ଆସିବ, ସେତେବେଳେ ଆଉ ଫୁରସତ କାହିଁ, କେଉଁ ଜିନିଷ ଭଲ ପାଇବି କୁଆଡ଼େ ବୁଲିବି।
1: ଆପଣ ଯେମିତି ଦେଖାଯାଉଛନ୍ତି ଆପଣ ପୁରା ପରିଷ୍କାର ପରିଚ୍ଛନ୍ନ, ଆପଣଙ୍କର ସବୁ ଜିନିଷରୁ ଜଣାପଡ଼ୁଛି ଯେ ଆପଣ ପ୍ରକୃତି ପ୍ରେମୀ, ଆପଣ ଭଲ ପାଆନ୍ତି।
0: ସେଟା ତ ଗୋଟେ ବୟସର ଭାବନା ଆସିବ
1: ଆଜ୍ଞା,
0: ମୁଁ କାହିଁକି ସେଥିରୁ ବାଦ ଯିବି,
1: ସେଇଟା
0: ବୁଝିଲେ
1: ଆଜ୍ଞା,
0: ବୟସର ଭାବନା ସେଟା ତ ମୁଁ ବାଦ ଯିବିନି,
1: ସେଇଟା ଟିକେ
0: କୌଣସି ଜିନିଷ ବଳବତ୍ତର ଭାବରେ ତା ଭିତରେ
1: ନା
0: ସମ୍ପୃକ୍ତ ନଥିଲି, ଏଇଟା ମୋର କହିବାର କଥା
1: ଆଜ୍ଞା।
0: ଆଉ ଗୋଟେ କଥା, ମୋତେ ବସ୍ତୁତ ସୁନ୍ଦର ଜିନିଷ ଭଲ ଲାଗେ, ତେଣୁ କୌଣସି ସୁନ୍ଦରୀ ଝିଅକୁ ମୁଁ ମଧ୍ୟ ଖୁବ୍ ଦେଖୁନଥିଲି କି ଅନଉନଥିଲି ବୋଲି ମୁଁ କହିବିନି,
1: ଥ୍ୟାଙ୍କ ୟୁ,
0: କିନ୍ତୁ ମୋ ଭିତରେ କୌଣସି ଆବିଳତା ନଥିଲା
1: ଆଜ୍ଞା। ହଁ ଠିକ।
0: ଦ୍ୱିତୀୟ କଥା ହେଉଛି ଅନେକ ଜାଗାରେ ମଧ୍ୟ ମୁଁ ନିଜକୁ ସାହସ କରିକି ବିଭିନ୍ନ କଥା ଆଲୋଚନା କରିଛି ବିଭିନ୍ନ ପିଲାମାନଙ୍କ ବିଷୟରେ, ବିଭିନ୍ନ ଝିଅମାନଙ୍କ ବିଷୟରେ, ହୁଏତ ସେଟା ଅନେକ ଲୋକ ପସନ୍ଦ କରିନାହାନ୍ତି, କିନ୍ତୁ ମୁଁ ତା ଭିତରେ ଜଡ଼ିତ ହେଇନି। ଏଇ ଦୃଷ୍ଟିରୁ ଆପଣ ଯେଉଁ ପ୍ରଶ୍ନ କରୁଛନ୍ତି ବୟସରେ ଆପଣଙ୍କର କ'ଣ ଗୋଟେ ପ୍ରାଧାନ୍ୟ ଥିବ ବା ଗୋଟେ କିଛି ମାନେ ଆକର୍ଷଣ ଥିବ, ସେଭଳିଆ ବିଶେଷ କିଛି ମୋର କାହିଁକି ମାନେ କେଉଁଠି କ'ଣ ସାମୟିକ ଭାବରେ କେଉଁଠି କ'ଣ ହେଇଥିବ ଯଦି ମୋର କାହିଁ ଖିଆଲ ପଡ଼ୁନି, କିନ୍ତୁ ମୁଁ ସେଥିରୁ ବାଦ ନୁହେଁ ଯେ ମୁଁ ଏ ବିଷୟରେ ମୁଁ ଚିନ୍ତା କରିନି କି ଆକର୍ଷିତ ହେଇନି।
1: ତାପରେ ଆପଣଙ୍କର ବିବାହ ହେଇଗଲା, ଆପଣଙ୍କ ସହିତ କେମିତି ତାଙ୍କର ଜୀବନ ଆରମ୍ଭ ହେଲା?
0: ସେ ଜଣେ ଶିକ୍ଷା ବିଭାଗ ପରିବାରରୁ, ସେମାନେ ଦକ୍ଷିଣ ଅଞ୍ଚଳର ଲୋକ ଏବଂ ତାଙ୍କ ବାପା ହାଇଦ୍ରାବାଦରେ ଓଡ଼ିଆ ବିଭାଗରେ ମୁଖ୍ୟ ଥିଲେ ଏବଂ ସେଇ ହିସାବରେ ସେ ଜଣେ ଭଲ ଟିଚର ଶିକ୍ଷାଟି ଅର୍ଜନ କରିଥିଲେ। ସେହି ହିସାବରେ ଗୋଟେ ପ୍ରାନ୍ତରୁ ଆଉ ଗୋଟେ ପ୍ରାନ୍ତକୁ ଆସିଲେ, ମାନେ ଗଞ୍ଜାମ ଜିଲ୍ଲାରୁ ଆସିଲେ ମୟୂରଭଞ୍ଜ ଜିଲ୍ଲା,
1: ଗଞ୍ଜାମ ଜିଲ୍ଲାରୁ ଆପଣ ବିବାହ କରିଛନ୍ତି?
0: ହଁ, ଯୋଗାଯୋଗଟା ହେବାଟା ଆସ୍ତେ ଆସ୍ତେ ବହୁତ ସୁବିଧା ହେଇଗଲାଣି ନା, ଟ୍ରେନ୍ ବହୁତ ଥିଲା, ରାସ୍ତାଘାଟ ବହୁତ ସୁବିଧା ଥିଲା, ତେଣୁ ଲୋକଙ୍କର ଯିବା ଆସିବା ଓଡ଼ିଶା ଗୋଟେ ପ୍ରଦେଶ ହେଇକି ଓଡ଼ିଶାରେ ବହୁତ ପ୍ରକାର 13 ଜିଲ୍ଲା
1: ଯୋଗାଯୋଗଟା କିଏ କଲେ? ଆପଣ
0: ପିସାଗର ଲୋକ, ଏଇଭଳିଆ ଲୋକ, ଏଇଭଳିଆ ଗଞ୍ଜାମ ଜିଲ୍ଲାରେ
1: ମ୍ୟାଡ଼ାମ ଆସିଗଲା ପରେ କେମିତି ଘରର ଆପଣଙ୍କର ପରିବେଶ କେମିତି ହେଇଗଲା? କେମିତି
0: ସେ ଆସିଲା ବେଳକୁ ବାପା ମା ଥିଲେ ଏବଂ ବାପା ରିଟାୟାର କରିଯାଇଥିଲେ ଏବଂ ବୟସ ହେଇଥିଲା ବାପା ମା ଉଭୟଙ୍କୁ, ସେମାନେ ବିଶେଷ ରୋଗଗ୍ରସ୍ତ ନହେଲେ ମଧ୍ୟ ଦୁର୍ବଳ ହେଇଯାଇଥିଲେ, ଯେଉଁଥିପାଇଁ କି ମୋର ଯେଉଁ ବିଜନେସ୍ ଥିଲା କଟକ ଜିଲ୍ଲାରେ ବହୁତ

0: ପ୍ରଥମେ ଆସିକି ବାରିପଦାରେ କଟେଇବାକୁ ପଡ଼ିଲା
1: ଆଜ୍ଞା
0: ବାପାମାଙ୍କୁ ଦେଖିବା ପାଇଁ ସ୍ତ୍ରୀ ବି ଏଠି ରହିଲେ। ତା ଛଡ଼ା କେତେକ ଜିନିଷ ଅଛି ଯେଉଁଟାକି ମୋର ସାଧାରଣ ଆଲୋଚନାକୁ ଆଣିବା ପ୍ରୟୋଜନ ମନେ କରୁନି। ଦୁଇ ଭାଇ ଚାକିରି କଲେ, ମୁଁ ବ୍ୟବସାୟ କରୁଥିଲି, ମୁଁ ଚାକିରି କରୁଥିଲି, ମୁଁ କୋଉଠି
1: ଆସିପାରିଥାନ୍ତି?
0: ବ୍ୟବସାୟ କରୁଥିଲି, ବ୍ୟବସାୟ କଲି କରିବା ଯୋଗୁଁ ମୁଁ ମଝିରେ ମଝିରେ ଆସିକି କରୁ କରୁ ଏଭଳିଆ ପରିସ୍ଥିତି ହେଲା, ମୋତେ ରହିବାକୁ ପଡ଼ିଲା, କେତେ ଦୌଡ଼ିବି ହେଲା ଗୋଟେ କଥା। ଦ୍ୱିତୀୟ କଥା ହେଲା, ଏଇଟା ମୋର ଆଦି ଜାଗା, ବାପାଙ୍କର ନିଜ ଘର ହେଉଛି କଟକ ଜିଲ୍ଲା ଯାଜପୁର ସବ୍ ଡିଭିଜନ ଐଆସ ବୋଲି ଗୋଟେ ଫେମସ୍ ଗାଁରେ, ସେଇଠି ଜମିଦାର ଫ୍ୟାମିଲି, ଆମେ ସେଠୁ ଆସିଲୁ ଏଠିକି। ସେ ମୟୂରଭଞ୍ଜ ଷ୍ଟେଟ୍ରେ ଚାକିରି କଲେ, ମୁଁ ଜନ୍ମ ରାଇରଙ୍ଗପୁରରେ, ଏଠିକା ଲୋକ, ଏଠିକା ଜଳବାୟୁ, ଏଠିକା ପରିବେଶ ସବୁଥିରେ ମୁଁ ହେଲି। ଭାଷାରେ ବିଶେଷ କିଛି ମୟୂରଭଞ୍ଜିଆ ଭାଷା ଆମକୁ ବିଶେଷ ପ୍ରଭାବ କରିନି ଆମ ପରିବାରକୁ, ତଥାପି କିଛିଟା ଅଳ୍ପ ଟିକେ ରହିଛି। କେନେ ଜୀବନୀ, କାହିଁକି ଜୀବନୀ ନକେ, କେନେ ଜୀବନୀ କିସ ହେଲା,
1: ସେଥିରେ ବହୁତ ମଜା, ସେଥିରେ ବହୁତ ଆନନ୍ଦ ମିଳେ।
0: ଆଚ୍ଛା, ଆନନ୍ଦ ତ ନିଶ୍ଚୟ ମିଳିବ, ତେଣୁ ଏଇ ପ୍ରକାର ପରିସ୍ଥିତି ମୋତେ ଏଠିକି ଆସିବାକୁ ପଡ଼ିଲା। ଏଠିକି ଆସିକି ମୁଁ ମୋର ଅଭ୍ୟାସ ମୁଁ ବସିପାରେନି। ଏ ଫ୍ରେଣ୍ଡସ୍ ଫ୍ରେଣ୍ଡସ୍ ଏପାଖେ ସେପାଖେ ସମସ୍ତଙ୍କ ପାଖକୁ ଗଲି, ମୋର କିଛି ପଲିଟିକାଲ ଫ୍ରେଣ୍ଡସ୍ ଥିଲେ, ଅଛନ୍ତି ମଧ୍ୟ କିଛି ସରକାରୀ, ତା ଛଡ଼ା ଏଠି ଯେଉଁ ପ୍ରଶାସନିକ ଲୋକମାନେ ଆସିଲେ, ଯେହେତୁ ମୁଁ ସେ ପାଖରେ ଥିଲି ଏବଂ ଆମର ବରିଷ୍ଠ ବିଶିଷ୍ଟ ବନ୍ଧୁବାନ୍ଧବ ସେଇ ପାଖର ସବୁ ଏଠି, କିଏ ନା କାହାର କ'ଣ ବନ୍ଧୁବାନ୍ଧବ ହେଇକି ଆସିଲେ, ଅଟୋମେଟିକାଲି ବାରିପଦା ଭଳିଆ ଜାଗାରେ ମୁଁ ଆସିକି ପ୍ରଥମ ଟିକେ କାମ ଆରମ୍ଭ କଲି, ଗୋଟେ ଡିଷ୍ଟ୍ରିବ୍ୟୁସନ୍ ଫାର୍ମ ମୁଁ କଲି। କିନ୍ତୁ ତା ଦେହରେ ବି ଟିକେ ବିଡ଼ମ୍ବନା ହେଲା, ଜଣେ ଜଣେ ଲୋକ ଯେଉଁମାନେ ତାକୁ ବୁଝାବୁଝି କରୁଥିଲେ, ଜଣେ ମରିଗଲେ ଆଉ ଜଣେ ଛାଡ଼ିଦେଲେ, ଆଉ ମୁଁ ଦୂରରେ ରହିକି ଆକୁ ସମ୍ଭାଳିବା ଅସୁବିଧା ହେଲା। ମୋର ଯିଏ ପାର୍ଟନର ରହିଥିଲେ ସେମାନେ ବିଶେଷ ଇଣ୍ଟରେଷ୍ଟ ନେଲେନି।
1: ଆପଣ କେବେ ମ୍ୟାଡ଼ାମଙ୍କୁ ନେଇକି ଫିଲ୍ମ ଯାଇଛନ୍ତି ଦେଖିବାକୁ?
0: ଖୁବ୍ କମ୍, ତାଙ୍କ ହିସାବରେ ଯାଇଛି, ମୋ ହିସାବରେ ନୁହେଁ।
1: କଣ କଣ ସବୁ ଫିଲ୍ମ ଆପଣଙ୍କ ସମୟରେ ଦେଖିଛନ୍ତି?
0: ବହୁତ ଫିଲ୍ମ ଦେଖିଛି, କୋଉଟା
1: ସାର୍ କୁହନ୍ତୁ, ଆମେ ସେଇଟା ଜାଣିବା।
0: ମୋ ସମୟରେ ଗୋଟେ ଫିଲ୍ମ ହେଇଥିଲା ମଦର ଇଣ୍ଡିଆ।
1: ଆଜ୍ଞା, ବହୁତ ସୁନ୍ଦର ପିକ୍ଚର,
0: ଆଉ ସେ ପିକ୍ଚରର ତୁଳନା ଆଜିକାଲି କୌଣସି ପିକ୍ଚର ଆଜିକା ହେଇନି, ଏଟା ସୁନ୍ଦର ହେଇଥିଲା। ଦୋ ବିଘା ଜମିନ, ମୋର ଟିକେ ଏଣ୍ଟରଟେନିଂ ଫିଲ୍ମ ଦେଖିବା ପାଇଁ ଅନିଚ୍ଛା ନଥିଲେ ମଧ୍ୟ ଇଚ୍ଛା ନଥାଏ, ବୁଝିପାରିଲେ କି? ସାମ୍ନାକୁ ଆସିଗଲେ ଦେଖେ, ସାଙ୍ଗ ମେଳାରେ ଯାଇକି ଦେଖେ, କିନ୍ତୁ ମୋର ଗୋଟେ ଅତି ଆନ୍ତରିକ ସ୍ପୃହା ନଥିଲା। କିନ୍ତୁ ଏଇ ପ୍ରକାର ଗୁଣାତ୍ମକ ଫିଲ୍ମ ଗୁଡା ଆଉ ଯେଉଁଥିରେ ସାମାଜିକ
1: ମୂଲ୍ୟବୋଧ
0: ଯେଉଁଥିରେ ପ୍ରକାଶ ହୋଇଥାଏ ଏବଂ ସାଧାରଣ ଲୋକଙ୍କ ଜୀବନ ଚର୍ଚ୍ଚାରେ ଯେଉଁଟା ଫିଲ୍ମ ତିଆରି ହୋଇଥାଏ ସେଭଳିଆ ଫିଲ୍ମ ମୋତେ ଭଲ ଲାଗେ।
1: ତାହେଲେ ଏମିତି ଅନେକ ପିକ୍ଚର ଆପଣ ଦେଖିଛନ୍ତି?
0: ହଁ, ବହୁତ ଫିଲ୍ମ।
1: ଆପଣଙ୍କ ସମୟରେ ଆପଣଙ୍କୁ କୋଉ ହିରୋ ଭଲ ଲାଗୁଥିଲେ?
0: ଜଣେ ତ ନୁହେଁ, ବହୁତ ଲୋକ,
1: ମାନେ ଆପଣ ଯେମିତି ପୁରା ହିରୋ ଭଳିଆ ଦେଖାଉଛନ୍ତି।
0: ମୁଁ କାହିଁକି ହିରୋ ଭଳିଆ ଦେଖାଯିବି? ଶୁଣନ୍ତୁ, ସେଇଟା ଅଭ୍ୟାସରେ ଭଗବାନ ଦେଇଛନ୍ତି ଶରୀରଟା, ସେ ସେମିତି ରଖିଛନ୍ତି, ଅଭ୍ୟାସଟା ମୁଁ କରୁଛି, ସାଧନା କରୁଛି। ସେତେବେଳେ ତିନି ଜଣ ଫେମସ୍ ହିରୋ ଥିଲେ ଯେଉଁମାନଙ୍କୁ ମୁଁ ସବୁ ଭଲ ପାଉଥିଲି, ରାଜ କପୁର, ଦିଲୀପ କୁମାର, ଦେବାନନ୍ଦ। ତା ଆଗରୁ ଏବଂ ତାଙ୍କରି ସମୟରେ ଏବଂ ତାପରେ ମଧ୍ୟ ଯଦି ବଙ୍ଗାଳୀ ଲୋକ, ସେ ବମ୍ବେରେ ସେଟିଂ କରିଛନ୍ତି, ଅଶୋକ କୁମାର,
1: ଅଶୋକ କୁମାର
0: ସବୁ ପ୍ରକାର ଫିଲ୍ମ ସେ କରିଛନ୍ତି। ଏମାନେ କିଛିଟା ଆମୋଦ ପ୍ରମୋଦଦାୟକ ଫିଲ୍ମ କରିଛନ୍ତି ବା କୌଣସି ଗୋଟେ ସାମାଜିକ ଇଏ ଉପରେ ଫିଲ୍ମ କରିଛନ୍ତି, କିଛି ଐତିହାସିକ ଫିଲ୍ମ କରିଛନ୍ତି, କିଛି ଯେମିତି ଦିଲୀପ କୁମାର ଅନାରକାଳି ଫିଲ୍ମ ଗୋଟେ କରିଥିଲେ, ସେ ଫିଲ୍ମଟା ବି ମୋତେ ଭଲ ଲାଗେ। ଏଭଳିଆ ବିଭିନ୍ନ ଫିଲ୍ମ, ବଲ୍ଲା ସାହାନି, ଦୁଇ ବିଘା ଜମିନ କରିଥିଲେ,
1: ବହୁତ ସୁନ୍ଦର,
0: ଆପଣଙ୍କର ବିମଲ ରାଇଙ୍କର।
1: ରାଜ କପୁରଙ୍କର କୋଉ କୋଉ ଫିଲ୍ମ ଆପଣଙ୍କୁ ବିଶେଷ ଭଲ ଲାଗିଥିଲା?
0: ଦେଖନ୍ତୁ, ରାଜ କପୁର ଜଣେ ବିରାଟ ପ୍ରଡ୍ୟୁସର,
1: ଆଜ୍ଞା,
0: ଆକ୍ଟର,
1: ଆଜ୍ଞା,
0: ଡାଇରେକ୍ଟର, ତେଣୁ ନିଜକୁ ଅର୍ଥକାରୀ ସଂସ୍ଥା ଭିତରେ ଚଳେଇ ନେବା ପାଇଁ ହେଲେ ଏଭଳିଆ ଫିଲ୍ମ କରିବାକୁ ପଡ଼ିବ ଯେଉଁଟାକି ସବୁ ବୟସର ଲୋକଙ୍କୁ ସୁହାଇବ, ଭଲ ଲାଗିବ, ସେଥିପାଇଁ ସେ କିଛି ଫିଲ୍ମ କରିଥିଲେ। କିନ୍ତୁ ଯାହା ମୁଁ ଶୁଣିଛି ତାଙ୍କ ବିଷୟରେ, ଯେଉଁମାନେ ଲେଖାଲେଖି କରିଛନ୍ତି, ଜାଣିଛି ଅଳ୍ପ, ସିଏ ସବୁବେଳେ ତାଙ୍କର ଚେଷ୍ଟା ରହୁଥିଲା ସାମାଜିକ ଅବସ୍ଥା ବ୍ୟବସ୍ଥା ଉପରେ ନିର୍ଦ୍ଧାରିତ ବିଷୟ ନେଇକି ଫିଲ୍ମ କଲେ ଲୋକଙ୍କର ଜାଗୃତି ହେବ, ସେଇଥିପାଇଁ ସେ କେତେଗୁଡ଼ା ଫିଲ୍ମ କରିଥିଲେ ଯେଉଁ ଫିଲ୍ମ ଗୁଡ଼ାକୁ ଆଜି ପର୍ଯ୍ୟନ୍ତ ଲୋକ ମଧ୍ୟ ଭଲ ପାଆନ୍ତି। ତା ଛଡ଼ା ଏଣ୍ଟରଟେନିଂ ଫିଲ୍ମ ବି ବହୁତ କରିଥିଲା, ଆଉ ତାଙ୍କ ପ୍ରତ୍ୟେକ ଫିଲ୍ମରେ ସିଏ ଥିମ୍ ଯେଉଁଟା କହୁଛନ୍ତି ସେଇଟା, ସେ ଖରାପ ଜିନିଷଟା ଲୋକ ଗ୍ରହଣ ନ କରନ୍ତୁ, ଭଲ ଜିନିଷକୁ ଲୋକ ଭଲ ପାଆନ୍ତୁ। ଖରାପ ଜିନିଷ ବି ସେ ଦେଖାଇଛନ୍ତି ଏବଂ ଭଲ ଜିନିଷ ଦେଖାଇଛନ୍ତି, ଏବଂ ଖରାପରୁ ଭଲ କେମିତି ହୁଏ, ଭଲରୁ କେମିତି ଖରାପ ହୁଏ, ତାଙ୍କର ବିଭିନ୍ନ ଫିଲ୍ମରେ ଏଇଟା ହିଁ ମେନ୍ ଥିଙ୍ଗ ସେ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ସବୁଦିନ ଲୋକ ମନେ ରଖିବେ। ସିଏ ଗୋଟେ ଫିଲ୍ମ କଲେ, ଯେଉଁ ଫିଲ୍ମଟା ଏବେ ବି ଚାଲୁଛି, କିନ୍ତୁ ସେ ଫିଲ୍ମଟା ଖୁବ୍ ନାମ କରିଲା ପରେ ମଧ୍ୟ ପଇସା ବିଶେଷ ପାଇଲେନି, ମେରା ନାମ ଜୋକର,
1: ମେରା ନାମ ଜୋକର,
0: ଜିନା ୟହାଁ ମରନା
1: ୟହାଁ,
0: ସେଇ ଗୀତଟା
1: ଜିନା ୟହାଁ ମରନା ୟହାଁ, କିସକେ ସିବା ଯାଉଁ କହାଁ।

0: ଅନାଡ଼ି ଫିଲ୍ମଟା
1: ଅନାଡ଼ି ବହୁତ ସୁନ୍ଦର ଫିଲ୍ମ
0: ସେ ଫିଲ୍ମଟା ତାପରେ ସେଥିରେ ଯୋଉ ଗୀତଟା ଥିଲା ଆଚ୍ଛା ତାପରେ ତାଙ୍କର ଆଉ ଗୋଟେ ବଡ ଛୋଟିଆ ଫିଲ୍ମ ଜାଗତେ ରହ
1: ଆଜ୍ଞା
0: ଯୋଉଥିରେ ଗୋଟେ ଲୋକ ରାତିରେ ମାନେ ସେଇ ଫିଲ୍ମର ତୁଳନା ନାହିଁ ରାତିରେ ସେ ତାକୁ ଚୋର ବୋଲି ଭାବୁଛନ୍ତି ସେ ବିଭିନ୍ନ ଜାଗାକୁ ଯାଉଛି ସେ କିନ୍ତୁ ଖାଇନି ଖାଇବା ଗଣ୍ଡେ ଚାହୁଁଥିଲା ଏବଂ ବିଭିନ୍ନ ସମାଜର ଅସାମାଜିକ କାମ ସବୁ ରାତି ସାରା ବୁଲି ବୁଲି ଦେଖିକି ଆସିକି ସକାଳେ ପହଞ୍ଚିଲା ପହଞ୍ଚିଲା ବେଳକୁ ସେ ଖାଇବାକୁ ପାଇନି ସେ ପାଣି ଜଣେ ନେଇକି ଯାଉଥିଲା କଳ ପାଖରୁ ସେ ତାକୁ ମୁଁ ପାଣି ଦେଲା ପିଇକି ସେ ରହିଲା ମାନେ ଏଇଭଳିଆ ଫିଲ୍ମ ସେ କରିଥିଲେ ଯେଉଁଥିରେ କି ଅନେକ କହନ୍ତି ସେ ନିଜକୁ ସବୁବେଳେ ଏକ୍ସପୋଜ୍ କରି ନିଜକୁ ନକଲେ କାହାକୁ କରିବେ
1: କାହାକୁ କରିବେ
0: ସେ ଯୋଉଟା ମନରେ ଭାବୁଥିଲେ ସେଇଟାକୁ ସେ ଆକ୍ଟିଂ କରିକି ଦେଖାଉଥିଲେ ତେଣୁ ତାଙ୍କ ଭିତରେ ସେ ପ୍ରତିଭା ଥିଲା ସେ ପ୍ରତିଭାଟାକୁ ସେ ପ୍ରକାଶ କରୁଥିଲେ ନିଜର ଚରିତ୍ର ଏବଂ ସାମାଜିକ ସ୍ଥିତି ଏବଂ ଫିଲ୍ମ ଜରିଆରେ
1: ଇଏ ତ ଗଲା ହିରୋ କଥା ଆପଣଙ୍କ ହିରୋଇନ ମାନେ ଆପଣଙ୍କ ସମୟରେ କେଉଁମାନଙ୍କୁ ବହୁତ ଭଲ ଲାଗୁଥିଲା ଆପଣଙ୍କୁ
0: ଓଡ଼ିଆ ଫିଲ୍ମ ତ ହେଇନଥିଲା
1: ଆଜ୍ଞା ହିନ୍ଦୀ ଫିଲ୍ମ
0: ସାମ୍ନାକୁ ଆସିଥିଲା ଦୁଇଟା ଗୋଟେ ହେଲା ବଙ୍ଗଳା ଫିଲ୍ମ କିଛି
1: ଆଜ୍ଞା
0: ଆଉ ହିନ୍ଦୀ ଫିଲ୍ମ
1: ଆଜ୍ଞା
0: ବଙ୍ଗଳା ଫିଲ୍ମର ହିରୋଇନ ମାନଙ୍କର ପ୍ରଦର୍ଶନ ନିଶ୍ଚିତ ଭଲ କିନ୍ତୁ ଆକର୍ଷଣ କମ୍ ଥିଲା ତାଙ୍କର ନିଜ ଚେହେରାରେ ଯାହା ଆକର୍ଷିତ ହେବେ ତାଙ୍କ ଲୁଗାପଟା କିମ୍ବା ରଙ୍ଗ ପ୍ରଦର୍ଶନର କିଛି ନଥିଲା ପରିଷ୍କାର କଥା ମୁଁ କହିଲି ହିନ୍ଦୀ ଫିଲ୍ମରେ ସବୁ ଥିଲା ଚେହେରା ଲୁଗାପଟା ଅଙ୍ଗ ପ୍ରଦର୍ଶନ ଆଉ ନାଚ ଗୀତ ଏସବୁ ଥିଲା ଯୋଉଟାକି ସେଥିପାଇଁ ହିନ୍ଦୀ ଲାଙ୍ଗୁଏଜଟା ଆପଣଙ୍କର ପୁରା ଭାରତ ବର୍ଷରେ ପୃଥିବୀରେ ମଧ୍ୟ ହିନ୍ଦୀର ଚାହିଦା ବଢ଼ିଯାଇଛି ଆଜିକାଲି ନାର୍ଗିସ୍ ଜଣେ ଅତି ଖ୍ୟାତନାମା ଆକ୍ଟ୍ରେସ୍ ଥିଲେ ହିନ୍ଦୀ ୱାର୍ଲ୍ଡରେ ଅନ୍ୟମାନେ ବି ଭଲ କରିଛନ୍ତି ଏଟା କୌଣସି ସନ୍ଦେହ ନାହିଁ ମ୍ୟାକ୍ସିମମ୍ ଫିଲ୍ମ ତ କରିଛନ୍ତି ହେମା ମାଳିନୀ ମ୍ୟାକ୍ସିମମ୍ ନମ୍ବର ଅଫ୍ ଫିଲ୍ମ ଏବଂ ସିଏ ତାଙ୍କର ବୟସ ଅନୁସାରେ ତାଙ୍କ ଚେହେରାକୁ ସେ ଏମିତି ରଖିଛନ୍ତି ବର୍ତ୍ତମାନ ବି ତାଙ୍କୁ ଏତେ ବୟସ ହେଲାଣି 65 ହେଲାଣି ବୋଲି କେହି କହିବନି ସେମିତି ଏମାନେ ଯେଉଁ ମରିଗଲାଣି ମଧୁବାଳା ନାର୍ଗିସ୍ ସୁରେୟା ତ ଏମାନେ ସେତେବେଳେ ଯେଉଁ ଟାଇପ୍ର ଥିଲା ତା ଭିତରେ ନାର୍ଗିସ୍ଙ୍କର ଆକ୍ଟିଂ ଆଉ ନାର୍ଗିସ୍ଙ୍କର ମାନେ ପ୍ରାଣ ଦେଇକି ପ୍ରଦର୍ଶନ କରିବା ବୋଧେ କାହାରି ସାଙ୍ଗରେ ସାମଞ୍ଜସ୍ୟ ନଥିଲା ବୋଲି ମୋର ଧାରଣା।

0: ତାଙ୍କୁ ନେଇ ବିଭିନ୍ନ ଜାଗା ବୁଲେଇଛନ୍ତି?
1: ହଁ ଆଜ୍ଞା, ବହୁତ ଜାଗା ଆମେ ବୁଲିଛୁ। ବିଶେଷ କରି ଆମେ ବାହାରକୁ ଗଲେ, ତେଣୁ ଯେତେବେଳେ ଫୁରସତ ଥାଏ ତାହେଲେ ଗୋଟେ ଫିଲ୍ମ ଦେଖିବାକୁ ଚାଲିଗଲୁ।
0: ବର୍ତ୍ତମାନ ଆପଣ କଣ ଦେଖୁଛନ୍ତି, ମୟୂରଭଞ୍ଜ ଆଗେଇଛି ନା କେତେ ଦୂର ପଛେଇଛି?
1: ଦେଖନ୍ତୁ, ବହୁ ବିଭାଗ କଥା ଆପଣ ଚିନ୍ତା କରିବାକୁ ପଡିବ, ଯଥା କୃଷି, ଶିଳ୍ପ, ଶିକ୍ଷା, ସାମାଜିକ ଅବସ୍ଥା। ସରକାରରେ ଉଭୟ କେନ୍ଦ୍ର ସରକାର ଏବଂ ପ୍ରାଦେଶିକ ସରକାରଙ୍କର ପ୍ରତିଶ୍ରୁତିବଦ୍ଧ ବିଭିନ୍ନ ପ୍ରକାର ନୀତି ଅନୁସାରେ ଯେଉଁ ପ୍ରକାର କୃଷି ହେଉଛି, ମୟୂରଭଞ୍ଜରେ କିଛି ବେନିଫିଟ୍ ନାହିଁ ବୋଲି ମୋର ଧାରଣା। ତାପରେ କୃଷିଟା ମେକାନାଇଜ୍ ହେଇଛି, ଏମାନେ ପ୍ରଥମ କଥା ହେଉଛି କମ୍ ଖର୍ଚ୍ଚରେ ଚଳନ୍ତି, କମ୍ ଖର୍ଚ୍ଚରେ ପିନ୍ଧନ୍ତି, କମ୍ ଖର୍ଚ୍ଚରେ ରହନ୍ତି, ମୋତେ ବେଶୀଟା ଦରକାର ନାହିଁ। ତେଣୁ ଏ ଜିନିଷଟା ବର୍ତ୍ତମାନ କିଛିଟା ଇମ୍ପ୍ରୁଭ୍ କରିଛି, କିଛି ଲୋକ ପାଠଶାଠ ପଢ଼ିକି ତାଙ୍କର ପିଲାମାନେ କରୁଛନ୍ତି କିଛି, କିନ୍ତୁ ଆଗରୁ ନଥିଲା।
0: ଏହି ଅଞ୍ଚଳର ଉନ୍ନତି ପାଇଁ ବର୍ତ୍ତମାନ ପରିସ୍ଥିତିରେ କ'ଣ କ'ଣ ଆବଶ୍ୟକତା ରହିଛି, କ'ଣ କରାଯିବା ଦରକାର ଯାହାଫଳରେ ମୟୂରଭଞ୍ଜର ପ୍ରତ୍ୟେକ ଅଧିବାସୀ ଉପକୃତ?
1: କିନ୍ତୁ ସରକାରଙ୍କର ଯେଉଁ ଇଏ ଗୁଡ଼ା ଅଛି, ଯୋଜନା ଅଛି, ସେଟା ସବୁ ଭଲ, ଖରାପ କିଛି ନୁହେଁ। କିନ୍ତୁ ଏଇଟା ମୋତେ ଆପଣ କହିବା ଦ୍ୱାରା ମୋତେ ଆକର୍ଷିତ କରୁଛନ୍ତି ମୋର ବ୍ୟକ୍ତିଗତ ମତ ଆଡ଼କୁ। ଚାଷୀ ପାଖକୁ ସେ ସାହାଯ୍ୟ ବା ସେ ପ୍ରକାର ଯୋଜନା ପହଞ୍ଚି ପାରୁନି, ଟଙ୍କା ପହଞ୍ଚି ପାରୁନି। ବର୍ତ୍ତମାନ ଆଦିବାସୀ ପରିବାର ମଧ୍ୟରେ ପ୍ରାୟତଃ ଅନେକ ଲୋକ ଶିକ୍ଷିତ ବାହାରିଲେଣି, କିନ୍ତୁ ସେମାନେ ଚାକିରି ଅଭିମୁଖୀ ହେଇଛନ୍ତି। ସେମାନେ ନିଜେ କିଛି ବ୍ୟବସାୟ କରିବା କି ଚାଷ କରିବା ସେଟା କରୁନାହାନ୍ତି। ଏବଂ ଏଇଟା ହେଉଛି କାହିଁକି ନା, ଇଏ ଭୋଟ ରାଜନୀତି। ଭୋଟ

0: ଭିତରେ ସେମାନେ ସାମୂହିକ ଭାବରେ ଆଉ ସଂକ୍ଷେପରେ କିଛି ପାଇଯାଉଛନ୍ତି ଏବଂ ସେଥିରେ ଆକର୍ଷିତ ହେଇକି ସେଇ ବାଟେ ଯାଉଛନ୍ତି ଏବଂ ଯାହାଦ୍ୱାରା କି ସେମାନେ ଗୋଟେ ଆପଣ ଅଭ୍ୟାସଗତ କାମ ନ କଲେ ଅଭ୍ୟାସ ଖରାପ ହେଇଯିବ, ଅଭ୍ୟାସ ଖରାପ ହେଇଗଲେ ପୁଣି କାମକୁ ଆଉ ଫେରିପାରିବେନି। ଦ୍ୱିତୀୟ ହେଲା ଶିଳ୍ପ, ଛୋଟଠୁ ବଡ଼ ପର୍ଯ୍ୟନ୍ତ ସେଥିରେ ସରକାରଙ୍କ ଯୋଜନା ଗୁଡ଼ା ଭଲ, ସେ ଯୋଜନା ତାଙ୍କ ପାଖରେ ପହଞ୍ଚି ପାରୁନି ଆଉ ଯୋଉଟା ପହଞ୍ଚି ସେଟା ଆପଣଙ୍କର ଅଳ୍ପ ଦିନରେ ନଷ୍ଟ ହେଇଯାଉଛି। ଇନଫ୍ରାଷ୍ଟ୍ରକ୍ଚର ଗୋଟେ ଏଭଳିଆ ଜିନିଷ ଯେ ସ୍ଥାନୀୟ ଜାଗାର ଇନଫ୍ରାଷ୍ଟ୍ରକ୍ଚର ଗୋଟେ ବଡ଼ ଶିଳ୍ପ ହବ ସେମିତି ଲେଖା ନାହିଁ। ଇଲେକ୍ଟ୍ରିକ ପାଣି ଦରକାର, ଜାଗା ଦରକାର, ତାପରେ ଆପଣଙ୍କର କଞ୍ଚାମାଲ ଦରକାର, ଏଗୁଡ଼ା ବାହାରୁ ଆସିକି ମଧ୍ୟ ଏଠି ହେଇପାରିବ। ଆପଣ ଏକଥା ଭୁଲନ୍ତୁନି ଯେ ମୟୂରଭଞ୍ଜକୁ ବଡ଼ ଶିଳ୍ପପତି ଆଜି ଯାଏଁ କାହିଁକି ଆସୁନାହାନ୍ତି, ଏକଥା ନ କହିକି ବଡ଼ ଶିଳ୍ପ କାହିଁକି ହେଉନି ଏକଥା କାହିଁକି କହୁଛନ୍ତି। ଏଠି ଆପଣଙ୍କର ରହିବା ପାଇଁ କେବଳ ଗୋଟେ ବଙ୍ଗଳା ଆଉ ଗୋଟେ ସାର୍କିଟ୍ ହାଉସ୍ ଥିଲା ଆଗରୁ, ଏଇ 20 ବର୍ଷ ଭିତରେ କିଛି ହୋଟେଲ ହେଇଛି, ଏଇ 20 ବର୍ଷ ଭିତରେ କିଛି ରାସ୍ତା ସୁବିଧା ହେଇଛି, ଏଇ 4 ବର୍ଷ ଭିତରେ ଟ୍ରେନ୍ଟା ଚାଲୁଛି, ଆଉ ଆସିବ କିଏ, କାହିଁକି ଆସିବ, କେଉଁଠି ରହିବ, କୁଆଡ଼େ ଯିବ, କ'ଣ କରିବ। ଦ୍ୱିତୀୟ, ଏଠିକାର ଯାହା ଭିତ୍ତିଭୂମି ଅଛି ଏବଂ ଯେତେ ଶିଳ୍ପ ଡେଭଲପ୍ କରିପାରିବ ତା ପାଇଁ ଏଠି ଯେଉଁ ବ୍ୟବସ୍ଥା ଅବସ୍ଥା ଅଛି ଗୋଟେ ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରି ସେଣ୍ଟର, ଏଠି କିଛି ବଡ଼ ବିଭାଗ ନାହିଁ, ସେଥିରେ ଲୋକ କ'ଣ ଉଦ୍ଭୁତ ହେବେ, କ'ଣ କରିବେ। ତାପରେ ଏହା ପାଇଁ ଦରକାର ମନ, ଅର୍ଥ ଏବଂ ଲୋକବଳ ଗଲା। ଏଠି ଯେଉଁ ମାଇନ୍ସ ଅଛି, ଆପଣଙ୍କର ଲୁହା ପଥର ଅଛି ଏବଂ ଚାଇନା କ୍ଲେ ଇତ୍ୟାଦି ଅଛି, ବା କୋଜାଇଟ୍ ଫୋଜାଇଟ୍ ଏବେ କ'ଣ ସବୁ ବାହାର କରୁଛନ୍ତି, ତାକୁ ବହୁତ ଭାବରେ ଏବଂ ବହୁଳ ଭାବରେ ବ୍ୟବହାର କରିବାର ବ୍ୟବସ୍ଥା କିଛି ନାହିଁ। ଯାହା ବି ହେଉଛି ଟ୍ରେନିଂ ଅନୁସାରେ ହେଉଛି, ଅଥଚ ତାକୁ ଶିଳ୍ପରେ ପରିଣତ କରି କରିବାର ବ୍ୟବସ୍ଥା କିଛି ନାହିଁ। ତେଣୁ ଏଇ ଯେଉଁ ମୂଳ କାରଣ ଯୋଗୁଁ ମୟୂରଭଞ୍ଜ ଆଜି ଏହି ପ୍ରକାର ଅବହେଳିତ ଏବଂ ମୟୂରଭଞ୍ଜ ଲୋକମାନେ ମଧ୍ୟ ଆପଣଙ୍କର ମାନେ ପ୍ରଧାନ ଚିନ୍ତାଧାରା ଭିତରେ ଆସିକି ରହିପାରିନାହାନ୍ତି।
1: ଏବେ କ'ଣ କରୁଛନ୍ତି, ପୁରା ଫ୍ରି ଅଛନ୍ତି?
0: ନା, ମୁଁ ଫ୍ରି ନାହିଁ, ମୋ ଘର ସାମ୍ନାରେ ଗୋଟେ ଲାଇବ୍ରେରୀ ଅଛି, ଶ୍ରୀରାମଚନ୍ଦ୍ର ଲାଇବ୍ରେରୀ, ସେଇଠି ମୁଁ ସଭାପତି ଅଛି।
1: ତେବେ ଯାହା ହଉ, ଆପଣ ଆମ ଅନୁଷ୍ଠାନକୁ ଆସି ଅନେକ କଥା କହିଛନ୍ତି, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

ଆଜିର ଅତିଥି କାର୍ଯ୍ୟକ୍ରମରେ ଶୁଣିଲେ ଶାରଦା ପ୍ରସାଦ ମହାନ୍ତିଙ୍କ ସହିତ ଏକ ସାକ୍ଷାତକାର। ଅତିଥି ଚର୍ଚ୍ଚାରେ ଥିଲେ ଶ୍ରୀନିବାସ ପଞ୍ଚ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ, ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 10:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ କଥାଚିତ୍ର ସାଜନର କେତୋଟି ଗୀତ।

ଶୁଣିଲେ ହିନ୍ଦୀ କଥାଚିତ୍ର ସାଜନର କେତୋଟି ଗୀତ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ, ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ସତ୍ୟବ୍ରତ ସାହୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।